ଆକାଶବାଣୀ କେନ୍ଦୁଝର ସୁପ୍ରଭାତ ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ଏହି ପ୍ରଥମ ଅଧିବେଶନକୁ। ଆଜି ଶନିବାର 1947 ଶତାବ୍ଦୀ ଜ୍ୟେଷ୍ଠ ମାସର 9 ଦିନ, ଇଂରାଜୀ 2026 ମସିହା ମେ ମାସର 30 ତାରିଖ। ଆମର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ 199.3 ମିଟର ତଥା 1584 କିଲୋହର୍ଜ ଏବଂ ଏଫ୍ଏମ୍ ବ୍ୟାଣ୍ଡରେ 100.1 ମେଗାହର୍ଜ ଯୋଗେ। ଆପଣ ମଧ୍ୟ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ। ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ ଏହି କାମନା କରେ ମା ତାରିଣୀଙ୍କ ନିକଟରେ।

ନୈବେଦ୍ୟର ପ୍ରଥମ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ଅମ୍ରିତା ଶତପଥୀ ପୁରାତନ ରଚନାରୁ। ଡାକେ କର ଯୋଡ଼ି ହାତ ଜଗନ୍ନାଥ, ଘେନ ଗୁହାରୀ ମଣିମା, ଘେନ ଗୁହାରୀ ମଣିମା।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ସତ୍ୟବାଦୀ ମିଶ୍ର ଅଚ୍ୟୁତାନନ୍ଦଙ୍କ ରଚନାରୁ। ଆରେ ଭଜମନ ଭଜି ପାରିଲେ ପାଇବୁ ଦର୍ଶନ, ଆରେ ଭଜମନ।

ନୈବେଦ୍ୟର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ଅସୀମା ପଣ୍ଡା ସତ୍ୟନାରାୟଣ ଦାସଙ୍କ ରଚନାରୁ। କହ୍ନେଇରେ ମୋତେ ଏମିତି ରଙ୍ଗରେ ଦେ ସଜେଇ, ଖାଲି ତୋ ରଙ୍ଗେ ହେବି ମୁଁ ସଜେଇ।

ନୈବେଦ୍ୟରେ ପରବର୍ତ୍ତୀ ଭକ୍ତିର୍ଘ୍ୟ ଅର୍ପଣ କରୁଛନ୍ତି ବିଜୟ ଭାସ୍କର ସାମନ୍ତରାୟ ବେଣୁଧରଙ୍କ ରଚନାରୁ। ମନ ନ ଚେତିଲୁ ରେ ମନ ନ ବୁଝିଲୁ, ମାୟା ଜଞ୍ଜାଳୟ ନିରତେ ମୋହ ହେଲୁ।

ନୈବେଦ୍ୟରେ ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଅର୍ପଣ କରୁଛନ୍ତି ମମତା ସାହୁ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ। ଉଠାରେ ଜଗତବାସୀ ପ୍ରଭୁ ନାମ ସୁମରି ତାଙ୍କ ପାଦେ ଜୁହାରୀ ଏବେ ଖୋଲିଦିଅ ଆଖି। ଉଠାରେ ଜଗତବାସୀ।

ଏଇଠି ଶେଷ ହୋଇଛି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ନୈବେଦ୍ୟର ଶିଳ୍ପୀମାନେ ଥିଲେ ଅମ୍ରିତା ଶତପଥୀ, ସତ୍ୟବାଦୀ ମିଶ୍ର, ଅସୀମା ପଣ୍ଡା, ବିଜୟ ଭାସ୍କର ସାମନ୍ତରାୟ ଏବଂ ମମତା ସାହୁ। ଗୀତଗୁଡ଼ିକ ରଚନା କରିଥିଲେ ଅଚ୍ୟୁତାନନ୍ଦ, ସତ୍ୟନାରାୟଣ ଦାସ, ବେଣୁଧର ଏବଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ। ଆକାଶବାଣୀ କେନ୍ଦୁଝର। ସମୟ ପ୍ରାୟ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଏବଂ ପରେ ପରେ ଶ୍ରୀମଦ୍ ଭାଗବତ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ଶାନ୍ତନୁ କୁମାର ରଥ।

ଆପଣଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଶ୍ରୀଜଗନ୍ନାଥ ସଂସ୍କୃତିକୁ ଯେତେ ଯେତେ ଖୋଜିବା ସେଥିରୁ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କଥା ବାହାରିବ। ଶ୍ରୀକ୍ଷେତ୍ରରେ ଧର୍ମୀୟ ଉଦାରତାର ଆଉ ଗୋଟିଏ ବଡ଼ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରରେ ଗଢ଼ି ଉଠିଥିବା ଶତାଧିକ ମଠ। ଏସବୁ ମଠ ଭିନ୍ନ ଭିନ୍ନ ସମ୍ପ୍ରଦାୟର, ରାମାନୁଜ, ରାମାନନ୍ଦୀ, ପଞ୍ଚରାମାନନ୍ଦୀ, ଶ୍ରୀଶଙ୍କର, ନିମ୍ବାର୍କ, ବିଷ୍ଣୁସ୍ୱାମୀ, ବ୍ରହ୍ମମାଧ୍ୱ, ଗୌଡ଼େଶ୍ୱର, ଅତିବଡ଼ି, ଅନନ୍ତ, କବୀର, ନାନକ, ସ୍ମାର୍ତ, ଅଙ୍ଗିଲା, ଦଶନାମୀ, ମାଧବାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ଉତ୍କଳୀୟ ବୈଷ୍ଣବ ଇତ୍ୟାଦି ଇତ୍ୟାଦି ଏହି ସମ୍ପ୍ରଦାୟମାନଙ୍କର ଏକାଧିକ ମଠ ଶ୍ରୀକ୍ଷେତ୍ରରେ ଅଛି। ଆମର ଶ୍ରୀଜଗନ୍ନାଥ ଶବର ଦେବତା କିମ୍ବା ବୈଦିକ ଦେବତା ହୁଅନ୍ତୁ, ତାଙ୍କର ପୂଜା ପର୍ବ ରୀତିନୀତିର ଏକ ପଦ୍ଧତି ଅଛି। ଏ ଯେଉଁ ସମ୍ପ୍ରଦାୟମାନେ ଶ୍ରୀକ୍ଷେତ୍ରକୁ ଆସିଲେ ସେମାନଙ୍କର ଦେବତା ଭିନ୍ନ, ତାଙ୍କର ପୂଜା ପଦ୍ଧତି ଭିନ୍ନ। ଗୋଟିଏ ଭିନ୍ନ ଦେବତା ଏବଂ ତାଙ୍କର ଭିନ୍ନ ପଦ୍ଧତିକୁ ଏଇଠି ରଖିବା କ'ଣ ଦରକାର ଥିଲା? ପୁଣି ଗୋଟିଏ ଦୁଇଟା ନୁହେଁ, ଶହ ଶହ ଗଣ୍ଡଗୋଳ ନଥିଲେ ଗଣ୍ଡଗୋଳ ହେବାର ସମ୍ଭାବନା, କିନ୍ତୁ ଶ୍ରୀକ୍ଷେତ୍ରରେ ଏସବୁ ହେଲା ନାହିଁ। କାରଣ ଜଗନ୍ନାଥ ସଂସ୍କୃତିକୁ ଗଢ଼ିଥିବା ମହାପୁରୁଷମାନେ, ଉତ୍କଳର ଗଜପତିମାନେ ଧରି ନେଇଥିଲେ ସବୁ ମତ ଆଉ ସବୁ ପଥର ମୂଳ ହେଉଛି ସନାତନ ସଂସ୍କୃତି। ବେଦରେ ଯାହା କୁହାଯାଇଛି, ଏକଂ ସତ୍ ବିପ୍ରାହା ବହୁଧା ବଦନ୍ତି, ସତ୍ୟ ଏକ, ତାକୁ ଭିନ୍ନ ଭିନ୍ନ ଭାବରେ କୁହାଯାଏ। ତେଣୁ ଏଇ ଯେଉଁ ସମ୍ପ୍ରଦାୟମାନେ ବାହାରିଛନ୍ତି ସେମାନେ ଜଗନ୍ନାଥଙ୍କ ଠାରୁ ଭିନ୍ନ ନୁହନ୍ତି, ଏହି କଥାଟା ସେମାନେ ବୁଝିଥିଲେ ବୋଲି ଶ୍ରୀକ୍ଷେତ୍ରରେ ଏତେ ସମ୍ପ୍ରଦାୟକୁ ସ୍ଥାନ ମିଳିଲା। ଶ୍ରୀଜଗନ୍ନାଥ ସଂସ୍କୃତି ବୁଝିସାରିଥିଲା ଯେ ମାନବ ଜାତିର କଲ୍ୟାଣ ଧର୍ମୀୟ ବିଭେଦ ବା ସଂଘର୍ଷରେ ନାହିଁ, ଧର୍ମୀୟ ମିଳନ ବା ଗ୍ରାହକତାରେ ଅଛି। ଜଗନ୍ନାଥ ସଂସ୍କୃତି ଯେଭଳି ନିଜର ମତ ଏବଂ ବିଚାରକୁ ନେଇ ଆଗକୁ ବଢ଼ୁଛି, ଅନ୍ୟ ସମ୍ପ୍ରଦାୟମାନେ ମଧ୍ୟ ନିଜର ମତକୁ ନେଇ ବଢ଼ିବାର ଅଧିକାର ରଖନ୍ତୁ। ସେମାନଙ୍କୁ ଶ୍ରୀକ୍ଷେତ୍ରରେ ସ୍ଥାନ ନଦେଲେ ସେମାନେ ଆଉ କେଉଁଠି ହୁଏତ ଆସ୍ଥାନ ଜମେଇବେ, କାରଣ ତାଙ୍କୁ ସ୍ଥାନ ନଦେଇ ଅଟକେଇ ଦେଇ ହେବ, କିନ୍ତୁ ତାଙ୍କ ବିଚାରକୁ ଆମେ ଅଟକେଇ ପାରିବା ନାହିଁ। ଆସନ୍ତୁ, ଏଇଠି ବସନ୍ତୁ, ତାଙ୍କ ବିଚାରକୁ ଆମେ ଅନୁଧ୍ୟାନ କରି ଦେଖୁ, ଯଦି ତାହା ଉତ୍ତମ ବିଚାର ତାକୁ ଆମେ ଗ୍ରହଣ ମଧ୍ୟ କରୁ। ଏହି କଥା ଜଗନ୍ନାଥ ସଂସ୍କୃତିରେ ଘଟିଲା। ସେଇଥିପାଇଁ ହିନ୍ଦୁ ଧର୍ମର ଅନ୍ୟ ସମ୍ପ୍ରଦାୟମାନେ କେବଳ ଶ୍ରୀକ୍ଷେତ୍ରରେ ତାଙ୍କର ଆସ୍ଥାନ ଜମେଇ ନାହାନ୍ତି, ଶ୍ରୀଜଗନ୍ନାଥଙ୍କର ପୂଜା ପଦ୍ଧତିରେ ମଧ୍ୟ ପଶିଛନ୍ତି, ତାଙ୍କୁ ଗ୍ରହଣ ମଧ୍ୟ କରାଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ମୂଳରୁ ସ୍ଥିର କରି ନେଇଛି ଯେ ନିଜ ମତ ଆଉ ବିଚାରକୁ ଖୁବ୍ ବଡ଼ ବୋଲି ଜଣେ ବିଚାର କରିପାରେ, କିନ୍ତୁ ତାହା କେବେ ହେଲେ ସର୍ବଶେଷ କଥା ନୁହେଁ, ଅନ୍ୟମାନଙ୍କର ମତରେ ବି ସାର ଥାଇପାରେ। ତେଣୁ ଅନ୍ୟକୁ ଜାଣିବା, ଅନ୍ୟକୁ ଶୁଣିବା, ସମ୍ଭବ ହେଲେ ତାକୁ ଗ୍ରହଣ କରିବା, ଅନ୍ୟକୁ ଗ୍ରହଣ କରିବା ନ କରିବା ଅପେକ୍ଷା ଗ୍ରହଣ କରିବାର ଗୋଟିଏ ମାନସିକତା ରଖିବା ହେଉଛି ବଡ଼ କଥା। ଯେଉଁ ଧର୍ମ ନିରପେକ୍ଷତା କଥା ଆମେ ଏବେ କହୁଛୁ ଏବଂ

0: ହଁ, ଆମ ଦେଶର ସମ୍ବିଧାନରେ ରଖି ଆମେ ଆମ ଦେଶକୁ ଏକ ଉଦାର ଦେଶ ଭାବରେ ପରିଚିତ କରିବାର ଚେଷ୍ଟା କରିଛୁ, ତା'ର ମୂଳ ହଜାର ବର୍ଷରୁ ଅଧିକ କାଳ ଆଗରୁ ଶ୍ରୀଜଗନ୍ନାଥ ସଂସ୍କୃତିରେ ଖୁବ୍ ସ୍ପଷ୍ଟ ଭାବରେ ଥିଲା, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ମଠଗୁଡ଼ିକ। ଏହି ମଠମାନେ ଶ୍ରୀକ୍ଷେତ୍ରରେ କେବଳ ନିଜର ଆସ୍ଥାନ ଜମେଇ ନାହାନ୍ତି, ନିଜର ମତକୁ ପ୍ରଚାର କରିବାର ସୁଯୋଗ ମଧ୍ୟ ପାଇଛନ୍ତି। କେହି ତାଙ୍କୁ କେବେ ବାରଣ କରିନାହିଁ, ବାଧା ଦେଇନାହିଁ। ଏଇଥିରୁ ଗୋଟିଏ ସତ୍ୟ ଫୁଟି ବାହାରିଛି, ତାହା ହେଉଛି ଜଣେ ଅନ୍ୟର ମହତ୍ତ୍ୱକୁ ସ୍ୱୀକାର କଲେ ନିଜେ ଛୋଟ ହୋଇଯାଏ ନାହିଁ, ବରଂ ପ୍ରକୃତରେ ଏବଂ ପରିଶେଷରେ ସେ ନିଜେ ହିଁ ବଡ଼ ହୋଇ ଉଭା ହୁଏ। ସେମିତି ହେଉଛନ୍ତି ଆମର ଶ୍ରୀଜଗନ୍ନାଥ। ସମସ୍ତଙ୍କୁ କହିଲେ, ଆସ ଏଇଠି ବସ, ତୁମେ ଯାହା କହୁଛ ତା ବି ଠିକ୍, ତୁମର ଏଇ କଥାଟା ମୁଁ ଗ୍ରହଣ ବି କରିନେଉଛି। ସମସ୍ତେ ରହିଲେ, କିନ୍ତୁ ସଭା ଉପରେ ରହିଲେ ମହାପ୍ରଭୁ। କେଡ଼େ ଚମତ୍କାର ଭାବରେ ଏଇ କଥା ଶ୍ରୀକ୍ଷେତ୍ରରେ ଘଟିଛି, ସେଇ କଥା ଲକ୍ଷ୍ୟ କଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ଆଜିର ସମୟରେ ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ବାର୍ତ୍ତା ପୃଥିବୀର କେଡ଼େ କେଡ଼େ ସମସ୍ୟାର ସମାଧାନ କରିଦେବାର ସାମର୍ଥ୍ୟ ରଖୁଛି। ଇଏ କ'ଣ କମ୍ ବଡ଼ କଥା ଆମ ପାଇଁ?
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ଶାନ୍ତନୁ କୁମାର ରଥ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 51ତମ ଭାଗ।

ବ୍ରହ୍ମା ନାରଦଙ୍କୁ ବିଷ୍ଣୁ ଲୀଳା ସମ୍ବନ୍ଧେ ବୁଝାଇ କହିଲେ, ଏହି ଲୀଳା ଗାଇଲେ ଶୁଣିଲେ ସମସ୍ତ ପାପକ୍ଷୟ ହୁଏ। ପଦ୍ମକଳ୍ପ ପରେ ଧରଣୀକୁ ହିରଣାକ୍ଷ ଅସୁର ହାତରୁ ଉଦ୍ଧାର କରିବାକୁ ବରାହ ରୂପ ଧାରଣ କଲେ। ସେ ପୁଣି ରୁଚି ଋଷି ଓ ଆକୁତିଙ୍କଠାରୁ ସୁଯୋଗ୍ୟ ଭାବେ ଜନ୍ମ ହେଲେ। ସେ ତ୍ରିଲୋକର ପୀଡ଼ା ହରଣ କରିବାରୁ ତାଙ୍କ ନାମ ହେଲା ହରି। କପିଳ ରୂପେ ଜନ୍ମ ହୋଇ ମାତା ଦେବହୂତିଙ୍କୁ ମାୟାର ଉଦ୍ଧାର କଲେ। ଅତ୍ରିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କର ପୁତ୍ର ରୂପେ ଜାତ ହେଲେ। ତାଙ୍କର ନାମ ହେଲା ଦତ୍ତାତ୍ରେୟ। ସୃଷ୍ଟି ସର୍ଜନା ପାଇଁ ଚତୁଶନ ଭାବରେ ସେ ଜନ୍ମ ହୋଇଥିଲେ। ଧର୍ମ ଓ ଦକ୍ଷ କୁମାରୀଙ୍କ ସନ୍ତାନ ନାରାୟଣ ରୂପେ ଜନ୍ମ ହେଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 51ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବି ଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁତୁଲି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ବୃଷ୍ଟିପୁଷ୍ଟ ଢିପଜମିମାନଙ୍କରେ ଧାନ ପରିବର୍ତ୍ତେ ଅଧିକ ଅର୍ଥକାରୀ ଅଣଧାନ ଫସଲ ଯଥା ଡାଲିଜାତୀୟ ଫସଲ, ତୈଳବୀଜ ଫସଲ, କପା, ସୂର୍ଯ୍ୟମୁଖୀ, ପନିପରିବା ଆଦି ଏକକ ଫସଲ ଭାବେ ଅଥବା ମିଶ୍ରିତ ଫସଲ ଭାବେ ଚାଷ କରନ୍ତୁ। ବର୍ଷାଦିନ ଆରମ୍ଭରେ ଗଛ ଲଗାଇବାକୁ ହେଲେ ଖରାଦିନରୁ ଗାତ ଖୋଳି ରଖନ୍ତୁ। ଗାତରୁ ବାହାରୁଥିବା ମାଟି ଓ ଗାତ ଭଲ ଭାବରେ ଖରା ଖାଇବା ଆବଶ୍ୟକ। ଜମିର ଅବସ୍ଥା ଦେଖି ଖରାଦିନିଆ ହଳ କରନ୍ତୁ। ଟ୍ରାକ୍ଟର କିମ୍ବା ପାୱାର ଟିଲରରେ ଚାଷ କଲେ ଗଭୀର ଚାଷ ହେବା ସଙ୍ଗେ ସଙ୍ଗେ ମାଟି ଭଲ ଭାବରେ ତଳ ଉପର ହୋଇଥାଏ। ହଳ କରିବା ଦ୍ୱାରା ଜମିରୁ ବିଭିନ୍ନ ପ୍ରକାର ଘାସ ଓ ମାଟି ଭିତରେ ଥିବା ପୋକର ଅଣ୍ଡା ଓ ଶୁକ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏହାଦ୍ୱାରା ମୁଖ୍ୟ ଫସଲରେ ରୋଗ ଓ ପୋକର ମାତ୍ରା ମଧ୍ୟ କମିଯାଏ। ଏହି ଖରାଟିଆ ଚାଷ ଦ୍ୱାରା ମାଟିର ଜଳଧାରଣର କ୍ଷମତା ବଢ଼ିବା ସହିତ ବାୟୁ ଚଳାଚଳ ଠିକ୍ ହୋଇଥାଏ। ହଳ ଦ୍ୱାରା ଅନାବନା ଘାସଗୁଡ଼ିକ ଚେର ସହିତ ଉପୁଡ଼ିଯାଇ ମାଟିରେ ମିଶିଯିବା ଦ୍ୱାରା ଘାସ ନିୟନ୍ତ୍ରଣ ହେବା ସହିତ ଜୈବିକ ପଦାର୍ଥ ମାତ୍ରା ବଢ଼ିଥାଏ। ଖରାଟିଆ ଚାଷ ଦ୍ୱାରା ରୋଗପୋକ ଓ ଘାସ ଅନେକାଂଶରେ ନିୟନ୍ତ୍ରଣ ହୋଇପାରିବ, ତେଣୁ ଆପଣମାନଙ୍କର ଚାଷ ଖର୍ଚ୍ଚ ମଧ୍ୟ କମିଯିବ ଏବଂ ରାସାୟନିକ ଔଷଧର ବ୍ୟବହାର କମ୍ ହେବା ଯୋଗୁଁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଯଦି ଆପଣମାନେ ନିଜେ ଅମଳ କରିଥିବା ଧାନକୁ ବିହନ ହିସାବରେ ବ୍ୟବହାର କରୁଛନ୍ତି, ତେବେ ପ୍ରତି 10 କିଲୋଗ୍ରାମ ବିହନ ପାଇଁ ଏକ ଡ୍ରମ୍ରେ 10 ଲିଟର ପାଣି ନେଇ ସେଥିରେ 1 କିଲୋଗ୍ରାମ ଲୁଣ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ। ଥରକରେ 2-3 କିଲୋଗ୍ରାମ ବିହନକୁ ଦ୍ରବଣରେ ଭଲ ଭାବରେ ମିଶାନ୍ତୁ ଏବଂ ପାଣି ଉପରେ ଭାସୁଥିବା ଅଗାଡ଼ି, ଘାସ ମଞ୍ଜି ଏସବୁକୁ କାଢି ଦିଅନ୍ତୁ। ଡ୍ରମ୍ର ନିମ୍ନ ଭାଗରେ ଥିବା ଓଜନିଆ ବିହନକୁ ସଂଗ୍ରହ କରି ପରିଷ୍କାର ପାଣିରେ ଭଲ ଭାବରେ 2-3 ଥର ଧୋଇ ଦିଅନ୍ତୁ। ଏହାପରେ ବିହନକୁ 2-3 ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଉପଯୁକ୍ତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ଧାନ ବୁଣିବା ବା ତଳି ପକାଇବା ଆଗରୁ ବିହନ ବିଶୋଧନ ନିହାତି କରନ୍ତୁ। ବିହନ ବିଶୋଧନ କରିବା ଦ୍ୱାରା ଫସଲକୁ କିଛି ମାତ୍ରାରେ ବିହନ ଓ ମୃତ୍ତିକା ଜନିତ ରୋଗରୁ ରକ୍ଷା କରାଯାଇପାରିବ। 1 କିଲୋଗ୍ରାମ ଧାନ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ କିମ୍ବା 3 ଗ୍ରାମ ଥିରାମ ଫିମ୍ପିନାଶକ ସହ ମିଶାଇ ବିହନ ବିଶୋଧନ କରନ୍ତୁ।
0: କୃଷି ସୂଚନା ଶୁଣିଲେ। ଏଥିରେ ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର,

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଆଜିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି 2 ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। କଟକ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ସୁବର୍ଣ୍ଣପୁର, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲାରେ ଏସ୍ଆଇଆର୍ ପ୍ରସ୍ତୁତି ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଏକ ଉନ୍ନତ ପ୍ୟାକେଜିଂ ଗ୍ଲାସ୍କୋ ସବ୍ଷ୍ଟେଟ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ଢାଞ୍ଚା ସ୍ଥାପନ କରିବା ଲାଗି ରାଜ୍ୟ ସରକାର, ଇଣ୍ଟେଲ୍ କର୍ପୋରେସନ୍ ଏବଂ 3GS ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ୟୁନିଟ୍ ଖୋର୍ଦ୍ଧା ଅଞ୍ଚଳରେ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି। ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଦେଶରେ ସେମି କଣ୍ଡକ୍ଟର ଉତ୍ପାଦନ ପାଇଁ ସହାୟକ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ଆଗାମୀ 5-6 ମଧ୍ୟରେ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ବିନିଯୋଗ ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ସମଗ୍ର ଶିକ୍ଷା 3.0 ଆଗାମୀ ଦିନରେ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଅଧିକ ସମନ୍ୱୟ ତଥା ବ୍ୟାପକ ପ୍ରଭାବ ପାଇଁ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବ। ଏହି ଯୋଜନା ଅନୁଯାୟୀ ସମଗ୍ର ଶିକ୍ଷା ଅଭିଯାନ, ପିଏମ୍ ପୋଷଣ, ଉଲ୍ଲାସ, ପିଏମ୍ ଶ୍ରୀ ଏବଂ ଅନ୍ୟ ଯୋଜନାଗୁଡ଼ିକର ମିଶ୍ରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜୀବନରେ ସଫଳତା ହାସଲ କରିବା ପାଇଁ ମୂଲ୍ୟବୋଧ, କରୁଣା ଏବଂ ସାଧୁତା ବଜାୟ ରଖିବାକୁ ମାଟ୍ରିକ୍ ଟପରମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଜଣାଇଛନ୍ତି। ଲୋକଭବନରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ଶୀର୍ଷସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 2025-26 ଆର୍ଥିକ ବର୍ଷ ପାଇଁ ଓଡ଼ିଶାର କୃଷିକ୍ଷେତ୍ର ଆନୁମାନିକ ଭାବେ 5.3% ହାରରେ ଅଭିବୃଦ୍ଧି ହାସଲ କରୁଛି। ଏହା ଜାତୀୟ ହାର 3.1% ତୁଳନାରେ ଅଧିକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଖରିଫ୍ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ଚଳିତ ବର୍ଷ 57,40,000 ହେକ୍ଟର ଜମିରେ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଥିବା ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ 5 ଜିଲ୍ଲାର 11 ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରେ ଥିବା ଖଣି ବ୍ଲକ ନିଲାମ ପାଇଁ ଜୁଲାଇ ମାସ 13 ସୁଦ୍ଧା ବିଡ୍ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ସୋହଡ଼ା ପଞ୍ଚାୟତର ପିତେଇପୁରଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 78 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏଥିରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର ଏବଂ ମାର୍କେଟ କମ୍ପ୍ଲେକ୍ସ ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଡମା ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ସୁନାମି ପ୍ରସ୍ତୁତି ମକ୍ଡ୍ରିଲ୍ ସଫଳତାର ସହ ଶେଷ ହୋଇଛି। ବ୍ୟାଙ୍କକ୍ରେ ଅନୁଷ୍ଠିତ ପାରା ତୀରନ୍ଦାଜୀ ସିରିଜ୍ 2026 ରାଜ୍ୟର ପାୟଲ ନାଗ 2 ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ ପାରାଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପାୟଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପାୟଲଙ୍କୁ 5,46,666 ଟଙ୍କାର ପ୍ରୋତ୍ସାହନ ରାଶି ଏବଂ କ୍ରୀଡ଼ା ସରଞ୍ଜାମ କ୍ରୟ କରିବା ପାଇଁ ଅତିରିକ୍ତ 3,23,100 ଟଙ୍କା ପ୍ରଦାନ କରାଯାଇଛି। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମଇ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ

0: ଶାସନ ସମୟରେ ଏହି ସମ୍ଭାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ଥିଲା। ପାଣିପାଗ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଛଅ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ଗତକାଲି ଦଶଟି ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.1 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ହାଡ଼ ପରିହା ରୋଗ ଆଲୋଚନା କରିଛନ୍ତି ଡାକ୍ତର ମନୋରଞ୍ଜନ ମଲ୍ଲିକ।
2: ସାଧାରଣତଃ ହାଡ଼ ପରିହା ବା ଓସ୍ଟିଓପୋରୋସିସ୍ କହିଲେ ଆମେ ବୋନ୍ ବା ହାଡ଼ର ଡେନ୍ସିଟି ଅର୍ଥାତ୍ ସାନ୍ଦ୍ରତା କମିଯିବା ବୋଲି ବୁଝୁ। ମଣିଷର ହାଡ଼ ପ୍ରୋଟିନ୍ ଓ ମିନେରାଲ୍ ସମିଶ୍ରଣରେ ତିଆରି। ଏହି ରୋଗରେ ହାଡ଼ର ପ୍ରୋଟିନ୍ ଏବଂ ମିନେରାଲ୍ ଦୁଇଟି ଯାକ କମିଯାଏ। ହାଡ଼ ପରିହା ରୋଗର ଅନେକ କାରଣ ଅଛି। ବାର୍ଦ୍ଧକ୍ୟ ଅବସ୍ଥା, ଋତୁସ୍ରାବ ବନ୍ଦ ହେବା ପରବର୍ତ୍ତୀ ସମୟ, ଅଧିକ ସମୟ ଅଚଳ ହୋଇ ବିଛଣାରେ ପଡ଼ି ରହିବା, ପୁଷ୍ଟିହୀନତା, ବିଭିନ୍ନ ହରମୋନ୍ ଜନିତ ରୋଗ ଯଥା ଅତ୍ୟଧିକ ଥାଇରଏଡ୍ ହରମୋନ୍ ବା ଥାଇରୋଟକ୍ସିକୋସିସ୍, ଡାଇବେଟିସ୍ ଏବଂ ଆହୁରି ଅନେକ ହରମୋନ୍ ଜନିତ ରୋଗ ହାଡ଼ ପରିହାର କାରଣ ହୋଇଥାନ୍ତି। ଗର୍ଭାବସ୍ଥା, ଆଣ୍ଠୁଗଣ୍ଠି ବାତ ବା ରିମାଟିଜିମ୍, ବିଭିନ୍ନ ଔଷଧ ସେବନ ଯଥା ଷ୍ଟିରଏଡ୍, ହେପାରିନ୍ କିମ୍ବା ଆଣ୍ଟି କନଭଲସନ୍ ଡ୍ରଗ୍ସ ଏହାର ଲକ୍ଷଣ। ବହୁତ ଦିନ ଧରି ଅଣ୍ଟା ମେରୁହାଡ଼ ବଥା ରହିବା, ସାମାନ୍ୟ ଆଘାତରେ ହାଡ଼ ଭାଙ୍ଗିଯିବା, ମେରୁହାଡ଼ ଭାଙ୍ଗି ଦବିଯିବା ଏବଂ କୁଜ ପଡ଼ିଯିବା, ଉଚ୍ଚତା କମ୍ ହୋଇଯିବା, ମଣିବନ୍ଧ ପାଖ ହାଡ଼ ଭାଙ୍ଗିଯିବା, ଜଙ୍ଘର ଉପରପଟ ହାଡ଼ ଭାଙ୍ଗିଯିବା, ଏହିସବୁ ଲକ୍ଷଣମାନ ହାଡ଼ ପରିହା ରୋଗ ସହିତ ସମାନ୍ତରଳ ଭାବରେ ଦେଖାଯାଇଥାଏ। ଓସ୍ଟିଓପୋରୋସିସ୍ ବା ହାଡ଼ ପରିହା ରୋଗ ଡାଇଗ୍ନୋସିସ୍ କରିବାକୁ ହେଲେ ସବୁଠାରୁ ସହଜ ଉପାୟ ହେଉଛି ଏକ୍ସରେ। କିନ୍ତୁ 30-40% ହାଡ଼ କ୍ଷୟ ହେବା ପରେ ଓସ୍ଟିଓପୋରୋସିସ୍ ଏକ୍ସରେରେ ଦେଖାଯାଇଥାଏ। ଅନ୍ୟାନ୍ୟ ପଦ୍ଧତିଗୁଡ଼ିକ ହେଲା ସିଟି ସ୍କାନ୍, ଅଲ୍ଟ୍ରାସାଉଣ୍ଡ ବା BMD, ବୋନ୍ ମିନେରାଲ୍ ଡେନ୍ସିଟି। ନିୟମ ଅନୁଯାୟୀ 65 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କର ବୋନ୍ ଡେନ୍ସିଟି ନିରୂପଣ କରିବା ଉଚିତ। ଯଦି ବୋନ୍ ମିନେରାଲ୍ ଡେନ୍ସିଟି ଏକ ନିର୍ଦ୍ଦିଷ୍ଟ ବୟସରେ ଯେତିକି ରହିବା କଥା ତାଠାରୁ 2.5 ସ୍ଟାଣ୍ଡାର୍ଡ ଡେଭିଏସନ୍ ତଳେ ରହେ ତେବେ ଓସ୍ଟିଓପୋରୋସିସ୍ର ଚିକିତ୍ସା କରିବା ଜରୁରୀ। ଆଜିକାଲି ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଗଣାରେ ବୋନ୍ ମିନେରାଲ୍ ଡେନ୍ସିଟି ଟେଷ୍ଟ କରାଯାଉଛି। ଏଥିରେ ରୋଗୀକୁ ସାମାନ୍ୟତମ କଷ୍ଟ ବି ହୁଏ ନାହିଁ। 2-3 ମିନିଟ୍ ମଧ୍ୟରେ ଏହି ପରୀକ୍ଷା କମ୍ପ୍ୟୁଟର ଦ୍ୱାରା କରାଯାଉଛି। ଚିକିତ୍ସା ପାଇଁ ପ୍ରଥମତଃ ଧୂମପାନ ଏବଂ ନିଶା ସେବନ ବନ୍ଦ କରିବା, ନିୟମିତ ବ୍ୟାୟାମ ହାଡ଼ କ୍ଷୟକୁ ବନ୍ଦ କରେ, ପୁଷ୍ଟିକର ଖାଦ୍ୟ ଏବଂ କ୍ୟାଲସିୟମ ନିହାତି ଆବଶ୍ୟକ। ବଜାରରେ ମିଳୁଥିବା ଅନେକ ଧରଣର କ୍ୟାଲସିୟମ ଟାବ୍ଲେଟ୍ ବିନା ପରାମର୍ଶରେ କିମ୍ବା ବିନା ଅନୁପାତରେ ଖାଇବା ଅନୁଚିତ। ସଠିକ୍ ଡୋଜ୍ ଏବଂ ସଠିକ୍ ପ୍ରିପାରେସନ୍ ଡାକ୍ତରୀ ପରାମର୍ଶ ଅନୁଯାୟୀ ସେବନ କରିବା ବିଧେୟ। ତା ଛଡ଼ା ଯେଉଁ ସବୁ ରୋଗଗୁଡ଼ିକ ଓସ୍ଟିଓପୋରୋସିସ୍ର କାରଣ ସେସବୁର ସଠିକ୍ ନିରୂପଣ କରି ତହିଁର ଚିକିତ୍ସା କରିବା ଆବଶ୍ୟକ। ଋତୁସ୍ରାବର ପରବର୍ତ୍ତୀ ଲକ୍ଷଣ ଏବଂ ହାଡ଼ କ୍ଷୟ ଜନିତ ସମସ୍ୟାର ଚିକିତ୍ସା କରିବା ଲାଗି HRT ବା ହରମୋନ୍ ରିପ୍ଲେସମେଣ୍ଟ ଥେରାପି ଭଳି ଅତ୍ୟାଧୁନିକ ପଦ୍ଧତି ବାହାରିଲାଣି। ଏହାଦ୍ୱାରା ଓସ୍ଟିଓପୋରୋସିସ୍କୁ ବହୁ ଗୁଣରେ ରୋକାଯାଇପାରିବ। ଓସ୍ଟିଓପୋରୋସିସ୍ ଯୋଗୁଁ ଶରୀରର ହାଡ଼ ଭାଙ୍ଗିଯିବା ଦ୍ୱାରା ରୋଗୀ ଅଚଳ ହୋଇଯିବାର ଅନେକ ଦୃଷ୍ଟାନ୍ତ ରହିଛି। ଜଙ୍ଘର ଖଞ୍ଜା ଅର୍ଥାତ୍ ହିପ୍ ଜଏଣ୍ଟର ପାଖରେ ହାଡ଼ ଭାଙ୍ଗିଗଲେ ଅପରେସନ୍ ଦ୍ୱାରା ତାହାର ସଠିକ୍ ଚିକିତ୍ସା କରାଯାଏ। ମେରୁ ହାଡ଼ ଭାଙ୍ଗିଗଲେ ଏବଂ ମଣିବନ୍ଧ ହାଡ଼ ଭାଙ୍ଗିଗଲେ ବିଭିନ୍ନ ବ୍ରେସ୍ ଅଥବା ପ୍ଲାଷ୍ଟର୍ କାଷ୍ଟ ଦ୍ୱାରା ତାହାର ଚିକିତ୍ସା କରାଯାଇଥାଏ। ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କିଅର୍ ଅର୍ଥାତ୍ ଓସ୍ଟିଓପୋରୋସିସ୍ ଯୋଗୁଁ ହାଡ଼ ଭାଙ୍ଗିଯିବା ପୂର୍ବରୁ ଏହାର ଚିକିତ୍ସା କରାଯିବା ବାଞ୍ଛନୀୟ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ହାଡ଼ ପରିହା ରୋଗ ଆଲୋଚନା କରିଥିଲେ ଡାକ୍ତର ମନୋରଞ୍ଜନ ମଲ୍ଲିକ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂତନ ସୁରକ୍ଷା ଆହ୍ୱାନଗୁଡ଼ିକର ଦୃଢ଼ତାର ସହ ମୁକାବିଲା ପାଇଁ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜିଠାରୁ 5 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମ୍ୟାମାର ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ବିଭିନ୍ନ ପରିସ୍ଥିତିରେ ଦେଖାଦେଉଥିବା ସୁରକ୍ଷା ଆହ୍ୱାନର ଦୃଢ଼ତାର ସହ ମୁକାବିଲା ପାଇଁ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ। ଗତକାଲି ଗୁଜରାଟର ଭୁଜରେ ବିଏସ୍ଏଫ୍ ଅଧିକାରୀଙ୍କ ସହ ଆଲୋଚନା ସମୟରେ ଶ୍ରୀ ଶାହା ଏହା କହିଛନ୍ତି। ଭାରତ ପାକିସ୍ତାନ ସୀମାରେ ବିଏସ୍ଏଫ୍ର 2 ଆଉଟ୍ପୋଷ୍ଟକୁ ମନ୍ତ୍ରୀ ଶ୍ରୀ ଶାହା ଉଦ୍ଘାଟନ କରିଛନ୍ତି।
2: बीएसएफ की सीमा सुरक्षा के कंसेप्ट को पूर्ण तया बदलने का निर्णय किया है। एक चतुष्कोणीय कंसेप्ट के साथ एक सुरक्षा ग्रिड हम आने वाले दिनों में बनाएंगे और बॉर्डर सुरक्षा की जगह टेरिटोरियल सुरक्षा का एक नया कंसेप्ट भी लॉन्च करेंगे और बीएसएफ के जवानों की तो प्रमुख जिम्मेदारी रहेगी ही रहे। ये मिलाकर समग्र बॉर्डर बांग्लादेश और पाकिस्तान की सुरक्षा ग्रिड मजबूत बनाने का काम हम स्मार्ट
1: ବିଏସ୍ଏଫ୍ ପ୍ରତିଷ୍ଠାକୁ 60 ପୂରଣ ହୋଇଥିବା ବେଳେ ସୀମା ସୁରକ୍ଷାରେ ବିଏସ୍ଏଫ୍ର କାର୍ଯ୍ୟଧାରାକୁ ସମ୍ପୂର୍ଣ୍ଣ ରୂପାନ୍ତରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷା କ୍ଷେତ୍ରରେ ପାରମ୍ପରିକ ପଦ୍ଧତିକୁ ପରିବର୍ତ୍ତନ କରି ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥା ପ୍ରଚଳନ ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥାରେ ବିଏସ୍ଏଫ୍ ଯବାନଙ୍କ ସହ ଜନସାଧାରଣ, ପ୍ରଶାସନ, ସ୍ଥାନୀୟ ପୁଲିସ୍ ଏବଂ ସାମରିକ ବାହିନୀ ମଧ୍ୟରେ ପ୍ରାଥମିକ ଦାୟିତ୍ୱ ସାମିଲ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ସ୍ମାର୍ଟ ସୀମା ସୁରକ୍ଷା ପ୍ରକଳ୍ପ ଅଧୀନରେ ସୀମାରେ ସୁରକ୍ଷା ଗ୍ରିଡ୍ ସୁଦୃଢ଼ କରିବା ପାଇଁ ଉଦ୍ୟମ ଚାଲିଛି। ଏଥିରେ କୋଟି କୋଟି ଟଙ୍କା ନିବେଶ କରାଯିବା ସହ ୱାଚ୍ ଟାୱାର, ରାଡାର ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି। ଗ୍ରିଡ୍ ପ୍ରତିଷ୍ଠା ହେବା ପରେ ଦେଶର ସୀମାଲଙ୍ଘନ କରିବା ପାଇଁ କେହି ସାହସ କରିବେ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି। ପଶ୍ଚିମବଙ୍ଗ ସହ ବାଂଲାଦେଶ ସୀମାରେ ତାରବାଡ଼ ସ୍ଥାପନ ପାଇଁ ପଶ୍ଚିମବଙ୍ଗ ସରକାର ଜମି ଯୋଗାଇ ଦେଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକାରିତା ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଏହାର ତୃତୀୟ ପର୍ଯ୍ୟାୟକୁ ଦକ୍ଷ ଏବଂ ସ୍ୱଚ୍ଛ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ସମଗ୍ର ଶିକ୍ଷା ଅଭିଯାନ, ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ, ଉଲ୍ଲାସ, ପିଏମ୍ ଶ୍ରୀ ଓ ଅନ୍ୟାନ୍ୟ ଯୋଜନାଗୁଡ଼ିକୁ ସମ୍ମିଳିତ କରି ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ସ୍କୁଲ ଶିକ୍ଷା ଇକୋସିଷ୍ଟମରେ ଏହିସବୁ ଯୋଜନାଗୁଡ଼ିକ ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ। ବୈଠକରେ କେନ୍ଦ୍ର ରାଜ୍ୟ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ପୁଷ୍ଟିସାର, ଦକ୍ଷତା ବିକାଶ, କ୍ରୀଡ଼ା ଏବଂ କଳା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି, ରୁଷ ୟୁକ୍ରେନ୍ ବିବାଦ ସଂଘର୍ଷ ଶେଷ ହେବାକୁ ଯାଉଛି। ରୁଷ ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସେଠାକାର ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି ଯେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଇଥିବା ପରିସ୍ଥିତିକୁ ଆକଳନ କରି ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଛି। ତେବେ ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ରୁଷ ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନ୍ ସହ ବୁଝାମଣା ପାଇଁ ସେ ପ୍ରସ୍ତୁତ ଅଛନ୍ତି ଏବଂ କୌଣସି ସମୟରେ ବୁଝାମଣାକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1987 ମଇ ମାସ 30 ଗୋଆକୁ ଭାରତର 25 ରାଜ୍ୟ ଭାବେ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା। ଆଜି ପଣଜୀଠାରେ କଳା ଏକାଡେମୀରେ ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଯୋଗଦେବେ। ଦେଶରେ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ଯୋଗାଇଦେବା ଉଦ୍ଦେଶ୍ୟରେ ଆର୍ଥିକ ସେବା ବିଭାଗ ଏକ ପୋର୍ଟାଲ ଆରମ୍ଭ କରିଛି। ଦେଶର 12 ସରକାରୀ ବ୍ୟାଙ୍କ ସହଯୋଗରେ ଏହି ପୋର୍ଟାଲ ଆରମ୍ଭ କରାଯାଇଛି। ଅର୍ଥ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଅନ୍କ୍ଲେମ୍ଡ ଆସେଟ୍ସ ପୋର୍ଟାଲ୍ .in ସମସ୍ତ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହାଦ୍ୱାରା ଅଧିକ ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ଆର୍ଥିକ ଇକୋସିଷ୍ଟମ୍ ଗଠନ ହୋଇପାରିବ ବୋଲି କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ସକାଳେ ବିହାରର ଗୟାରେ ପହଞ୍ଚିବେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ବାଣିଜ୍ୟିକ ନେତୃତ୍ୱଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ଭାବରେ ହ୍ଲାଇଙ୍ଗ୍ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ମ୍ୟାମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ହେବାକୁ ଥିବା ମ୍ୟାମାର ଭାରତ ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ମ୍ୟାମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଆହୁରି ମଜବୁତ କରିବା ଦିଗରେ ଆଲୋଚନା କରିବେ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଉଭୟ ନେତା ଭାରତ ମ୍ୟାମାର ମଧ୍ୟରେ ଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଡିଜାଇନ୍ ଲିଙ୍କ୍ଡ ଇନ୍ସେଣ୍ଟିଭ୍ ଯୋଜନା ଉତ୍ସାହଜନକ ଫଳାଫଳ ପ୍ରଦାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି ତିରୁଅନନ୍ତପୁରମ୍ ଭିତ୍ତିକ ସେମି କଣ୍ଡକ୍ଟର ଷ୍ଟାର୍ଟଅପ୍ ନେତ୍ରା ସେମି ଦ୍ୱାରା ଦେଶର ପ୍ରଥମ ଏଜ୍ AI ସିଷ୍ଟମ୍ ଅନ୍ ଚିପ୍ ନେତ୍ରା A2000 ବିକଶିତ କରାଯାଇଛି। ବାଣିଜ୍ୟିକ ସ୍ତରରେ ଏହି ଚିପ୍ ବ୍ୟବହାର ହେଲେ ଅଟୋମୋବାଇଲ୍, ରୋବୋଟିକ୍ସ ଏବଂ ଡ୍ରୋନ୍ ଭଳି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟକଳାପ ଆହୁରି ଉନ୍ନତ ହୋଇପାରିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ବିଶ୍ୱ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ କେନ୍ଦ୍ର ସରକାର ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକୁ ଅନ୍ୟୁନ 30 ଦିନ ପାଇଁ LPG ମହଜୁଦ ରଖିବାକୁ କହିଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ପଶ୍ଚିମ ଏସିଆ ବିବାଦ ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାରତ ଅଶୋଧିତ ତୈଳ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି। ସେ କହିଛନ୍ତି ସରକାର ରଣନୈତିକ ସଂରକ୍ଷଣ ମାଧ୍ୟମରେ ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କରୁଛନ୍ତି। ସରକାରୀ ତୈଳ ବିପଣନ କମ୍ପାନୀ, ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ନିୟମିତ ସଂରକ୍ଷଣ ସମେତ ଅତିରିକ୍ତ ଇନ୍ଧନ ମହଜୁଦ ଲାଗି ଯୋଜନା କରିବା ପାଇଁ କୁହାଯାଇଥିବା ଶ୍ରୀମତୀ ଶର୍ମା କହିଛନ୍ତି। ଯୁଗ୍ମ ସଚିବ କହିଛନ୍ତି ଦେଶରେ ପେଟ୍ରୋଲ, ଡିଜେଲ, LPG, ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ଏବଂ ବିଶୋଧନାଗାରଗୁଡ଼ିକ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଦିନ ସର୍ବାଧିକ 92,000 LPG ଉତ୍ପାଦନ ହେଉଥିବା ସେ ସୂଚନା ଦେଇଛନ୍ତି। ଗତ 4 ଦିନରେ 1,78,00,000 LPG ବୁକିଂ କରାଯାଇଥିବା ବେଳେ 96% ବିତରଣ କରାଯାଇଥିବା ସେ କହିଛନ୍ତି। ଜନସାଧାରଣଙ୍କୁ ଇନ୍ଧନ ଆବଶ୍ୟକତା ନେଇ ବିବ୍ରତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
3: मैं आप सभी के द्वारा सभी लोगों से अपील करना चाहूंगी कि सरकार सभी घरों तक LPG सिलेंडर्स की उपलब्धता और डिलीवरी सुनिश्चित कराने के लिए हर संभव प्रयास कर रही है। इसके साथ सरकार सभी पेट्रोल पंप पर पेट्रोल और डीजल की आपूर्ति सुनिश्चित करने के लिए भी प्रयासरत है। इसलिए अफवाहों पर ध्यान न दें और अपने दैनिक उपयोग में ऊर्जा को बचाने का हर संभव प्रयत्न करें। बल्क और इंडस्ट्री
1: ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ନାବିକମାନଙ୍କ କଲ୍ୟାଣ ଏବଂ ନିରବଚ୍ଛିନ୍ନ ସାମୁଦ୍ରିକ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରାଯାଉଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। 215 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 18 ଓଭର 4 ବଲ୍ରେ 3 ୱିକେଟ୍ ବିନିମୟରେ 219 ରନ୍ ସ୍କୋର କରିଥିଲା। ସୁମନ ଗିଲ୍ 53 ବଲ୍ରୁ 104 ରନ୍ କରିଥିବା ବେଳେ ସାଇ ସୁଦର୍ଶନ 58 ରନ୍ କରିଥିଲେ। ସୁମନ ଗିଲ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 214 ରନ୍ ସ୍କୋର କରିଥିଲା। ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଉତ୍ତମ ପ୍ରଦର୍ଶନ ଜାରି ରଖିଛି। 4 ସ୍ୱର୍ଣ୍ଣ ପଦକ ସମେତ ଭାରତ ଏପର୍ଯ୍ୟନ୍ତ 8 ପଦକ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଗତକାଲି ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ ଗୋଟିଏ ସ୍ୱର୍ଣ୍ଣ ସମେତ 7 ପଦକ ଜିତିଛନ୍ତି। 19 ବର୍ଷୀୟ ପୂଜା ସିଂ ମହିଳା ହାଇଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ 5000 ମିଟର ପୁରୁଷ ଦୌଡ଼ରେ ନୀତିନ ଗୁପ୍ତା, ମହିଳା ଡିସ୍କସ୍ ଥ୍ରୋରେ ଅମାନତ କାମ୍ବୋଜ ଏବଂ ପୁରୁଷ ଡିକାଥଲନ୍ରେ ରାହୁଲ ଝାକଡ଼ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂତନ ସୁରକ୍ଷା ଆହ୍ୱାନଗୁଡ଼ିକର ଦୃଢ଼ତାର ସହ ମୁକାବିଲା ପାଇଁ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜିଠାରୁ 5 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମ୍ୟାମାର ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟରେ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇନାଲ୍। ସମ୍ବାଦ ଶେଷ ହେଲା।
4: ଆକାଶବାଣୀ କେନ୍ଦୁଝର, ସମୟ 7:25। ବର୍ତ୍ତମାନ ଶୁଣନ୍ତୁ ଭକ୍ତି ସଙ୍ଗୀତ, ପରିବେଷଣ କରୁଛନ୍ତି ମହମ୍ମଦ ସିକନ୍ଦର ଆଲାମ ଭଗବାନ ନାୟକ ବର୍ମାଙ୍କ ରଚନାରୁ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
0: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
3: ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସିଟିଜିରେ ନାମଲେଖା ଆରମ୍ଭ ହୋଇଛି। ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ଏବଂ ଯୁକ୍ତ 3 କଳା, ବାଣିଜ୍ୟ ଓ ବିଜ୍ଞାନ ଅନର୍ସ ଏବଂ କମ୍ପ୍ୟୁଟର ସାଇନ୍ସ ସହ ବୈଷୟିକ ପାଠ ଭାବେ MBA, MCA, MSW, MFC, ଲାଇବ୍ରେରୀ ବିଜ୍ଞାନ, BBA, BCAରେ ନାମଲେଖା ହେଉଛି। ବିଭିନ୍ନ ବିଭାଗରେ ସଫଳତା ପାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ସିଟିଜିରେ ଆପଣଙ୍କର କ୍ୟାରିୟର ଗଢ଼ନ୍ତୁ। ନାମଲେଖା ପାଇଁ ଯୋଗାଯୋଗ କରନ୍ତୁ 9437157802 ଏବଂ 7008547809, 7008690 ନମ୍ବରରେ।
4: କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର, ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନାରେ ଦେବାଶିଷ ମିଶ୍ର।
1: ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା, ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ସୂଚନା, ସମ୍ବାଦ ଏବଂ ତଥ୍ୟଭିତ୍ତିକ ଉପସ୍ଥାପନାରେ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀ। କେନ୍ଦୁଝର ଜିଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଇଦ୍ ଉଦ୍ ଜୁହା ପାଳିତ ହୋଇଯାଇଛି। ଆଲ୍ଲାଙ୍କ ପ୍ରତି ନିଜର ସମର୍ପଣ ଭାବ ପ୍ରକଟ କରିବା ପାଇଁ ପ୍ରତିବର୍ଷ ମୁସଲମାନ ସମାଜ ଦ୍ୱାରା ପର୍ବ ଇଦ୍ ଉଦ୍ ଜୁହା ପାଳନ କରାଯାଇଥାଏ। ଇସଲାମିକ କ୍ୟାଲେଣ୍ଡରର ଦ୍ୱାଦଶ ବା ଶେଷ ମାସ ଜୁଲ୍ ହିଜାର 10 ତାରିଖରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ପର୍ବ କେବଳ ଏକ ରୀତିନୀତି ନୁହେଁ, ବରଂ ଏହା ମାନବ ସମାଜକୁ କିଛି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ, ଯେପରିକି ତ୍ୟାଗ ଓ ଧୈର୍ଯ୍ୟ, ଆବଶ୍ୟକ ପଡ଼ିଲେ ନିଜର ପ୍ରିୟ ଜିନିଷକୁ ସମାଜ କିମ୍ବା ଈଶ୍ୱରଙ୍କ ପାଇଁ ଉତ୍ସର୍ଗ କରିବାର ପ୍ରେରଣା ଦେଇଥାଏ। ଦୟା ଓ ଦାନ ସମାଜର ଅବହେଳିତ ଓ ଗରିବ ଶ୍ରେଣୀର ଲୋକଙ୍କୁ ନିଜ ଆନନ୍ଦରେ ସାମିଲ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହା ଏକତା ଓ ଭାଇଚାରା ରକ୍ଷା କରିବା ସହିତ ଏହି ପର୍ବକୁ ସମଗ୍ର ବିଶ୍ୱରେ ଅତ୍ୟନ୍ତ ଶ୍ରଦ୍ଧା, ଉତ୍ସାହ ଓ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯାଇଥାଏ। କେନ୍ଦୁଝର ଜିଲ୍ଲାରେ ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆୟୋଜିତ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ବିଶେଷ କାର୍ଯ୍ୟକ୍ରମ ଜନଭାଗିଦାରୀ ଅଭିଯାନ ବା ସବୁଠାରୁ ଦୂର ସର୍ବପ୍ରଥମ ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ମେ 18 ତାରିଖରୁ ଆରମ୍ଭ ହୋଇଥିବା ଏହି ସପ୍ତାହବ୍ୟାପୀ ଅଭିଯାନ ମେ 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା। ଏହି ଜନମଙ୍ଗଳକାରୀ ଅଭିଯାନକୁ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ତଥା ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସରକାରୀ ଯୋଜନାଗୁଡ଼ିକର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ସରକାରଙ୍କର ବିଭିନ୍ନ ଜନହିତକର ଓ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେପରି ଦୁର୍ଗମ ଅଞ୍ଚଳର ଶେଷ ସୀମାନ୍ତରେ ଥିବା ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରିବ ତାହାକୁ ଏହି ଅଭିଯାନରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିଲା। ସବୁଠାରୁ ଦୂର ସର୍ବପ୍ରଥମ ସଂକଳ୍ପକୁ ପାଥେୟ କରି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ଦୁର୍ଗମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ସ୍ୱଚ୍ଛ ପାନୀୟ ଜଳ ଭଳି ମୌଳିକ ସୁବିଧା ଏବଂ ସେବା ଯୋଗାଇଦେବା ଉପରେ ବିଶେଷ ସଚେତନତା ସୃଷ୍ଟି କରାଯିବା ସହ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ଜନସାଧାରଣଙ୍କର ସକ୍ରିୟ ସହଭାଗିତା ଯୋଗୁଁ ଏହି ସପ୍ତାହବ୍ୟାପୀ ଅଭିଯାନ ଜିଲ୍ଲାରେ ବେଶ୍ ସଫଳ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଅଧୀନରେ କେନ୍ଦୁଝର ଜିଲ୍ଲାର ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଯାହାର କ୍ରମିକ ନମ୍ବର 23 ସେହି ପାଟଣା ବ୍ଲକର ସମ୍ମିଳନୀ କକ୍ଷ ଏବଂ ସାହାରପଡ଼ା ବ୍ଲକ ସମ୍ମିଳନୀ କକ୍ଷଠାରେ ସ୍ୱତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମନ୍ଦରଧର ମାଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିବା ସହ ବିଏଲ୍ଓ ଏବଂ ସୁପରଭାଇଜରଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ମାର୍ଗଦର୍ଶନ କରିଥିଲେ। ତାଙ୍କ ସହ ଭାରତୀୟ ପ୍ରଶାସନିକ ସେବାର ଶିକ୍ଷାନବିଶ ଡକ୍ଟର ଜିତେନ୍ଦ୍ର କୁମାର, ପାଟଣା ଓ ସାହାରପଡ଼ା ବ୍ଲକର ବିଡ଼ିଓ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀକୁ ଅତି କଠୋର ଭାବରେ ପାଳନ କରିବା ସହ ଭୋଟର ତାଲିକାରେ କୌଣସି ତ୍ରୁଟି ଯେପରି ନ ରହେ ଏବଂ ତାହା ସଠିକ୍ ଭାବରେ ହୁଏ ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏଥିରେ ଯୋଗ୍ୟ ଭୋଟରଙ୍କ ନାମ ଯୋଡ଼ିବା, ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ତଥ୍ୟ ସଂଶୋଧନ ଭଳି କାର୍ଯ୍ୟକୁ ସ୍ୱଚ୍ଛତାର ସହ କରିବାକୁ କୁହାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ 2026 ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଲିକ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିରରେ ପାଟଣା ବ୍ଲକ ଓ ସାହାରପଡ଼ା

ବ୍ଲକର ବିଏଲ୍ଓ ଏବଂ ସୁପରଭାଇଜରମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ସୁଗମ ଓ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଘସିପୁରା ଏବଂ ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରମାନଙ୍କ ପାଇଁ ଏକ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମୁଖ୍ୟ ପ୍ରଶିକ୍ଷକମାନେ ପ୍ରୋଜେକ୍ଟର ଏବଂ ଡିଜିଟାଲ୍ ସ୍କ୍ରିନ୍ ମାଧ୍ୟମରେ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ବୈଷୟିକ କୌଶଳ, ଭୋଟର ତାଲିକାର ସଂଶୋଧନ ଏବଂ କ୍ଷେତ୍ର ସ୍ତରରେ ଦେଖାଦେଉଥିବା ସମସ୍ୟାର ସମାଧାନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ନିର୍ବାଚନ କାର୍ଯ୍ୟକୁ କିପରି ତ୍ରୁଟିଶୂନ୍ୟ ଏବଂ ସମସ୍ତେ ଦାୟିତ୍ୱବାନ ଭାବରେ ସମ୍ପାଦନ କରିପାରିବେ ସେ ନେଇ ସ୍ୱତନ୍ତ୍ର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ନିଜର ସନ୍ଦେହ ଦୂର କରିଥିଲେ। କେନ୍ଦୁଝରଗଡ଼ ପୌରପାଳିକା ଅଞ୍ଚଳରେ ଆଗାମୀ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟରେ କେନ୍ଦୁଝରଗଡ଼ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୌରପାଳିକାର ଉପାଧ୍ୟକ୍ଷ, ସମସ୍ତ ୱାର୍ଡର କାଉନ୍ସିଲର, ବିଭିନ୍ନ ରାଜନୈତିକ ଦଳର ବୁଥ୍ସ୍ତରୀୟ ଏଜେଣ୍ଟ ଏବଂ ସୁପରଭାଇଜରମାନେ ଯୋଗ ଦେଇଥିଲେ। ବୈଠକରେ ବିଶେଷକରି ପ୍ରତିଟି ୱାର୍ଡରେ ଯୋଗ୍ୟ ନୂତନ ଭୋଟରଙ୍କ ନାମ ସାମିଲ କରିବା, ଦୁଇଥର ନାମ ଥିବା କିମ୍ବା ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମକୁ ଚିହ୍ନଟ କରି ତାଲିକାରୁ ବାଦ୍ ଦେବା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହି ସାଂଗଠନିକ କାର୍ଯ୍ୟକୁ ସଫଳ କରିବା ପାଇଁ ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧି ଏବଂ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ସଠିକ୍ ସମନ୍ୱୟ ଓ ଦୈନିକ ରିପୋର୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଭୋଟର ତାଲିକାକୁ ଶତପ୍ରତିଶତ ସଠିକ୍ କରିବା ପାଇଁ କାଉନ୍ସିଲର ଏବଂ ବିଭିନ୍ନ ଦଳର ବୁଥ୍ସ୍ତରୀୟ ଏଜେଣ୍ଟମାନେ ସ୍ଥାନୀୟ ବୁଥ୍ସ୍ତରୀୟ ଅଧିକାରୀ ସୁପରଭାଇଜରମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ବୁଥ୍ସ୍ତରୀୟ ଅଧିକାରୀ ସୁପରଭାଇଜରମାନେ ପ୍ରତିଟି ବୁଥ୍ର କାର୍ଯ୍ୟକ୍ଷେତ୍ରକୁ ନିୟମିତ ଭାବେ ପରିଦର୍ଶନ କରି ତଦାରଖ କରିବେ। ପୌରପାଳିକା ଅଞ୍ଚଳରେ କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟଦାନରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ୱାର୍ଡ ସ୍ତରରେ ସଚେତନତା ସୃଷ୍ଟି କରାଯିବ। ପୌରପାଳିକାର ବରିଷ୍ଠ ଅଧିକାରୀମାନେ ବୈଠକ ପରିଚାଳନା କରିବା ସହ ଉପସ୍ଥିତ ସମସ୍ତ ପ୍ରତିନିଧିମାନଙ୍କଠାରୁ କାର୍ଯ୍ୟକ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ନେଇ ମତାମତ ଗ୍ରହଣ କରିଥିଲେ। ଶେଷରେ ଏହି ସରକାରୀ କାର୍ଯ୍ୟକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କେନ୍ଦୁଝର ଜିଲ୍ଲାର ଫଟୋଗ୍ରାଫର ଓ ଭିଡ଼ିଓଗ୍ରାଫର ସଂଘ ତରଫରୁ କେନ୍ଦୁଝରର ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ମନ୍ଦିର ସମ୍ମୁଖରେ ଦହିପଣା ବଣ୍ଟନ କରାଯାଇଛି। ମାନବ ସେବା ହିଁ ମାଧବ ସେବାକୁ ଦୃଷ୍ଟିରେ ରଖି ପ୍ରଚଣ୍ଡ ଖରା ହେଉଥିବାରୁ ଲୋକଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ସଂଘ ତରଫରୁ ଛୋଟିଆ ପ୍ରୟାସଟିଏ ବୋଲି କର୍ମକର୍ତ୍ତା ଓ ସଦସ୍ୟମାନେ ପ୍ରକାଶ କରିଥିଲେ। ଏଥିରେ ସର୍ବପୁରାତନ ଫଟୋଗ୍ରାଫର ବିନୋଦ ବିହାରୀ ବେଲ୍ଜ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଏତଦ୍ବ୍ୟତୀତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମଟି ମଧ୍ୟ ଆନୁଷ୍ଠାନିକ ଭାବରେ ପାଳିତ ହୋଇଛି ବୋଲି ମତବ୍ୟକ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ଫଟୋଗ୍ରାଫର ଓ ଭିଡ଼ିଓଗ୍ରାଫର ସଂଘର ସଭାପତି ସଞ୍ଜୟ ପ୍ରହରାଜ, ସମ୍ପାଦକ ଆଦିତ୍ୟ ବେଜ, ସଦସ୍ୟ ରାଜେନ୍ଦ୍ର ମହାନ୍ତ, କାହ୍ନୁଚରଣ, ପ୍ରଦୀପ, ମନୋଜ ନାୟକ, ଦୀପୁନ, ଭୁବନେଶ୍ୱର ମହାନ୍ତ, ବିକାଶ ସେନା ଓ ଅନ୍ୟ କାର୍ଯ୍ୟକର୍ତ୍ତାଗଣ ଉପସ୍ଥିତ ଥିଲେ। ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ଅସନପାଟ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବଡ଼ାମ ପୂଜା ସହିତ ଚାଙ୍ଗୁ ନୃତ୍ୟ ପ୍ରତିଯୋଗିତା ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ନାଳିସାହିଠାରେ ବଡ଼ାମଙ୍କ ବିଗ୍ରହ ସ୍ଥାପନ କରି ବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପୂଜାକୁ ଗ୍ରାମବାସୀ ଭକ୍ତି ଓ ଶ୍ରଦ୍ଧାର ସହିତ ପାଳନ କରିଥାନ୍ତି। ଗ୍ରାମବାସୀଙ୍କ ମିଳିତ ସହାୟତାରେ ଚଳିତ ବର୍ଷ 35ତମ ବଡ଼ାମ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାର ବିଶେଷ ମହତ୍ତ୍ୱ ରହିଛି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ବଡ଼ାମ ପୂଜା ଓ ଚାଙ୍ଗୁ ନୃତ୍ୟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଦିବସରେ ଅତିଥିମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ ରସବନ୍ତଳା ଚାଙ୍ଗୁ ଦଳ ସମେତ ଜାମୁଦା

0: ରିଗିନଣ୍ଡି କାଶିଆ ଓ ଅସନପାଟ ଚାଙ୍ଗୋଦଳ ଯୋଗଦାନ କରି ବଡ଼ାମଙ୍କର ଜନ୍ମ ବୃତ୍ତାନ୍ତ ମହାଭାରତ ରାମାୟଣ ଚୈତାଳୀ ଅଠର ଦେଉଳ ବିଷୟବସ୍ତୁ ଉପରେ ଆଧାରିତ ଚାଙ୍ଗୁ ନୃତ୍ୟ ପରିବେଷଣ କରି ଶହ ଶହ ଦର୍ଶକଙ୍କୁ ବିମୋହିତ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ପୂର୍ବତନ ସରପଞ୍ଚ ଅର୍ଜୁନ ଚରଣ ନାୟକ, ଆର୍ତତ୍ରାଣ ନାୟକ, ରତ୍ନାକର ନାୟକ ଓ ପୀତାମ୍ବର ନାୟକ। କମିଟିର ସଦସ୍ୟମାନେ ଏହାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ପକ୍ଷରୁ ବଉଳା କଲେଜ ସୋସୋଠାରେ ଏକ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଆନୁଷ୍ଠାନିକ ଭାବେ ବରିଷ୍ଠ ମଞ୍ଚର ସ୍ଥାୟୀ ସଭାପତି ପରଶୁରାମ ପେଡ଼ା, କାର୍ଯ୍ୟକାରୀ ସଭାପତି ନୃସିଂହଚରଣ ଦେହୁରୀ, ସମ୍ପାଦକ ମୋହନ କୁମାର ମହାନ୍ତି, ରମେଶ କୁମାର ସୁତାର, ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ ଜେନା, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସୋମନାଥ ଦାସ, ଅଧ୍ୟାପକ ଫକୀର ଶଙ୍ଖୁଆ, ସଦସ୍ୟ ନରହରି ପାତ୍ର, ଚତୁର୍ଭୁଜ ପହି, ନାରାୟଣ ଲେଙ୍କା, ସୁରତ ଚନ୍ଦ୍ର ସାହୁ, ନାରାୟଣ ବିଶ୍ୱାଳ ଆଦି ବହୁ ସଦସ୍ୟଙ୍କ ଉପସ୍ଥିତିରେ ଶିବିରକୁ ଉଦ୍ଘାଟନ କରାଯାଇଥିଲା। ବରିଷ୍ଠ ମଞ୍ଚ ପକ୍ଷରୁ ଅଭିଜ୍ଞ ଡାକ୍ତରମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଏହି ଶିବିରରେ ଡାକ୍ତର ଅନିଲ କୁମାର ନାଥ, ଡାକ୍ତର ତାପସ କୁମାର ସାହୁ, ଡକ୍ଟର ସନ୍ଦୀପ କୁମାର ରାଉତ, ଡକ୍ଟର ସତ୍ୟବ୍ରତ ମିଶ୍ର, ଡକ୍ଟର ମୃତ୍ୟୁଞ୍ଜୟ ମିଶ୍ର, ଡକ୍ଟର ଦେବାଶିଷ ସାମନ୍ତରାୟ, ଡକ୍ଟର ଭାଗ୍ୟଲକ୍ଷ୍ମୀ ଜେନା ପ୍ରମୁଖ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଏହି ଶିବିରରେ 335 ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମଞ୍ଚର ସଦସ୍ୟ ନାରାୟଣ ଚନ୍ଦ୍ର ରାଉତ, ଶରତ କୁମାର ରାଉତ, ହରମୋହନ ପଣ୍ଡା, ବୃନ୍ଦାବନ ରାଉତ, ଶଙ୍ଖାଳି ଚରଣ ରାଉଳ, ଭୁବନାନନ୍ଦ ପଟ୍ଟନାୟକ, ରମେଶ ଚନ୍ଦ୍ର ମହାନ୍ତି, ବୈକୁଣ୍ଠନାଥ ରାଉତ, ବିନୋଦ ରାଉତ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ। ବଉଳା କଲେଜ ସୋସୋର ଛାତ୍ରଛାତ୍ରୀ, ବିବେକାନନ୍ଦ ଯୁବକ ସଂଘର ସଦସ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ବିଶେଷକରି ଏହି ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଆସୁଥିବା ବେଳେ ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚର ଏହି ଅଭିନବ ପ୍ରୟାସ ଲୋକମାନଙ୍କୁ ବେଶ୍ ଉପଯୋଗୀ ହୋଇପାରିଛି ବୋଲି ଶିବିରକୁ ଆସିଥିବା ରୋଗୀମାନେ ମତ ପ୍ରକାଶ କରିଥିଲେ। ଅଗ୍ରଣୀ ସାହିତ୍ୟ ସଂସଦ ମିଳନୀ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ମିଳନୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ କବୟିତ୍ରୀ ଭାବିପ୍ରିୟା ସାହୁଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ଅତିଥିମାନେ ଧୂପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ କବି ସମ୍ରାଟଙ୍କ କବିତ୍ୱ ସମ୍ପର୍କରେ ସୂଚିତ କରିଥିଲେ। ବରିଷ୍ଠ କବି ଧ୍ରୁବାନନ୍ଦ ରାଉଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପେନ୍ଦ୍ର ଭଞ୍ଜଙ୍କୁ ଦାମ୍ପତ୍ୟ ପ୍ରେମର ନିରାଜକ ଭାବରେ ଉପସ୍ଥାପିତ କରିଥିଲେ। ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣ ପ୍ରଦାନ କରି ଉପେନ୍ଦ୍ରଙ୍କ କବିତ୍ୱର ଉତ୍କର୍ଷ ପ୍ରତିପାଦିତ କରିବା ସହିତ ତାଙ୍କୁ ଉତ୍କଳୀୟ ବାଙ୍ଗ୍ମୟର ସର୍ବଶ୍ରେଷ୍ଠ ବିନ୍ଧାଣୀ ଭାବରେ ଅଭିହିତ କରିଥିଲେ। ବରିଷ୍ଠ କବୟିତ୍ରୀ ଚନ୍ଦ୍ରପ୍ରଭାକରଙ୍କ ସଂଯୋଜନାରେ ଇନ୍ଦୁମତୀ ପାତ୍ର, ସ୍ମିତା ମିଶ୍ର, ଆର୍ଯ୍ୟବାଳା ମହାପାତ୍ର, ଚିନ୍ତାମଣି ମହାଳିକ, ନରହରି ମିଶ୍ର, ଉମାକାନ୍ତ ବେହେରା, ବିରଞ୍ଚି ସାମନ୍ତରାୟ, ସୁଜିତ ମିଶ୍ର, ଶାନ୍ତନୁ କୁମାର ମହାପାତ୍ର, ସୁଧାକର କୁଅଁର, ଦେବଦର୍ଶନ ଦାସ, କୃଷ୍ଣପ୍ରସାଦ ମିଶ୍ର, ଡକ୍ଟର ବିପିନ ବିହାରୀ ମହାପାତ୍ର, ପ୍ରତାପ କର୍ମକାର ପ୍ରମୁଖ କବିତା ଆବୃତ୍ତି କରିଥିଲେ। ପରିଶେଷରେ ବରିଷ୍ଠ କବୟିତ୍ରୀ ସୁଭଦ୍ରା ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। କେନ୍ଦୁଝର ରୋଟାରୀ କ୍ଲବ ପକ୍ଷରୁ ମଣ୍ଡୁଆସ୍ଥିତ ମା ତାରିଣୀଙ୍କର ମନ୍ଦିର ପରିସରରେ ଭକ୍ତମାନଙ୍କ ପାନୀୟ ଜଳର ସୁବିଧା ପାଇଁ ଏକ ଜଳ ବିଶୋଧନ ସହ ଥଣ୍ଡା ଜଳ ପ୍ରଦାନ କରୁଥିବା ୱାଟର କୁଲର ସ୍ଥାପନ କରାଯାଇଛି। ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ମନୋଜ ତ୍ରିପାଠୀ ଏବଂ ଫାଷ୍ଟ ଲେଡି ରୋଟାରିଆନ୍ ମଧୁସ୍ମିତା ତ୍ରିପାଠୀ ଏହି ସେବାମୂଳକ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ରୋଟାରୀ କ୍ଲବ କେନ୍ଦୁଝରଗଡ଼ର ସଭାପତି ରୋଟାରିଆନ୍ ହରିହର ମହାନ୍ତ ଏବଂ ସମ୍ପାଦକ ରୋଟାରିଆନ୍ ବିଜୟ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଥଣ୍ଡା ଜଳ ପ୍ରଦାନ କରୁଥିବା ମେସିନ୍ ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରୋଟାରିଆନ୍ ଦେବବ୍ରତ ସ୍ୱାଇଁ, ରାଜଲକ୍ଷ୍ମୀ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ନିରୁପମା ସ୍ୱାଇଁ ଏବଂ ମନ୍ଦିର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ଏବଂ ଭକ୍ତଗଣ ଉପସ୍ଥିତ ଥିଲେ। ରୋଟାରୀ କ୍ଲବ କେନ୍ଦୁଝରଗଡ଼ର ଏହି ସେବାମୂଳକ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଥିଲା। ଓଡ଼ିଶା ଗାନ୍ଧୀ ବିଚାର ପରିଷଦ ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସଦର ବ୍ଲକସ୍ଥିତ ମୈଦାନକେଲ ପଞ୍ଚାୟତର ପଡ଼ାଗ୍ରାମ ବଡ଼ପସିଠାରେ ଗାନ୍ଧୀ କଥା ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦିକା ଶ୍ରୀମତୀ ରଞ୍ଜୁଲତା ମହାନ୍ତ ସଭାକାର୍ଯ୍ୟ ପରିଚାଳନା କରି କହିଥିଲେ ଯେ ମୈଦାନକେଲ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ମହିଳାମାନେ ଆଗେଇ ଆସିବାକୁ ହେବ। ବକ୍ତା ଭାବରେ ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ନାଗରିକ ମଞ୍ଚର ଉପସଭାପତି ଭକ୍ତବତ୍ସଳ ମହାନ୍ତି ନିଜ ଅଭିଭାଷଣରେ କହିଥିଲେ ଯେ କେନ୍ଦୁଝରର ଜୈବ ବିବିଧତା ସୁରକ୍ଷା ପ୍ରତି ବିପଦ ମାଡ଼ିଆସୁଛି ଓ କେନ୍ଦୁଝରରେ ଭୟଙ୍କର ଭାବରେ ବାୟୁମଣ୍ଡଳର ପରିବର୍ତ୍ତନ ପାଇଁ ରୌଦ୍ରତାପ ବଢ଼ି ବଢ଼ି ଚାଲିଛି, ଜଳସ୍ତର କମିଯାଉଛି। ଖରାଦିନରେ ବନ୍ୟଜନ୍ତୁମାନେ ଜଙ୍ଗଲରେ ପାଣି ନ ପାଇ ପିଇବା ପାଣି ପାଇଁ ଗାଁମୁହାଁ ହେଲେଣି। ହାତୀ ଭଳି ଶାନ୍ତ ଜୀବ କିଛି ଅସାମାଜିକ ଲୋକଙ୍କ ଅତ୍ୟାଚାରରେ ଅଶାନ୍ତ ହୋଇ ଗ୍ରାମକୁ ଆସି କ୍ଷୟକ୍ଷତି କରୁଛନ୍ତି, ଘର ଭାଙ୍ଗୁଛନ୍ତି ଓ ଫସଲ ଉଜାଡ଼ି ଦେଉଛନ୍ତି। ତେଣୁ ଆମକୁ ଏଥିପ୍ରତି ସତର୍କ ହୋଇ ପରିବେଶ ସୁରକ୍ଷାକୁ ଦୃଷ୍ଟି ଦେବାକୁ ହେବ। ଏହି କାର୍ଯ୍ୟକ୍ରମରେ ଯଶୋଦା ନାୟକ, ଲବଙ୍ଗ ନାୟକ, ଦେବଚାରୀ ନାୟକ, ପିଙ୍କି ପାତ୍ର, ମନ୍ଦୋଦରୀ ମାକୁଡ, ଭାରତୀ ନାୟକ, ବର୍ଷାରାଣୀ ମହାନ୍ତ ପ୍ରମୁଖ ଆଲୋଚନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ୱାର୍ଡ ମେମ୍ବର ଶ୍ରୀମତୀ ଜ୍ୟୋତ୍ସ୍ନା ନାୟକ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ଲୋକସେବା ଆୟୋଗ ବା ଓଡ଼ିଶା ପବ୍ଲିକ ସର୍ଭିସ କମିଶନଙ୍କ ଦ୍ୱାରା ଓଡ଼ିଶା ପ୍ରଶାସନିକ ପରୀକ୍ଷା ପାଇଁ ଫଳ ପ୍ରକାଶ ପାଇଛି। ଶ୍ରୋତାବନ୍ଧୁ, ଖୁସିର କଥା, ଆମ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଟୋଲଙ୍କ ପଡ଼ାର ଭୁବନ ସାହୁ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରଶାସନିକ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଖାଳିଆମେଣ୍ଟା ଗ୍ରାମର ଦିବ୍ୟାଙ୍ଗ ଏବଂ ଅନାଥ ଆଦିବାସୀ ଯୁବକ କୃଷ୍ଣଚନ୍ଦ୍ର ହେମ୍ରମ 185 ସ୍ଥାନ ଅଧିକାର କରିଛନ୍ତି। ସେ ବାପା ମାଙ୍କୁ ହରାଇଥିବା ବେଳେ ବହୁ କଷ୍ଟ ସ୍ୱୀକାର କରି ପାଠ ପଢ଼ିଥିଲେ। ସେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ସମ୍ପ୍ରତି ଶିକ୍ଷାଦାନ କରୁଥିବା ବେଳେ ପ୍ରଥମ ଚେଷ୍ଟାରେ ସେ ଏହି ଓଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିଛନ୍ତି। ଏ ନେଇ ସେ ବେଶ୍ ଖୁସି ବ୍ୟକ୍ତ କରିଥିବା ବେଳେ ଆଗାମୀ ଦିନରେ ଦିବ୍ୟାଙ୍ଗ ଏବଂ ଜନଜାତିଙ୍କ ହିତ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି। କୃଷ୍ଣଚନ୍ଦ୍ର ହେମ୍ରମ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀକୁ କହିଥିଲେ,
1: ମୁଁ ଓପିଏସ୍ସି 2024-25 ରେଜଲ୍ଟରେ 185ତମ ରାଙ୍କରେ ସଫଳତା ପ୍ରାପ୍ତ କରିଛି। ମୁଁ ଟିଚିଂ ପ୍ରଫେସନରେ ଥିଲି ଏବଂ ମୋର ଯେଉଁ ବ୍ୟାକ୍ଗ୍ରାଉଣ୍ଡ ଥିଲା ହ୍ୟୁମାନିଟିଜ୍ ବ୍ୟାକ୍ଗ୍ରାଉଣ୍ଡ, ମୋର ଆର୍ଟ୍ସ ବ୍ୟାକ୍ଗ୍ରାଉଣ୍ଡ, ମୁଁ ପ୍ଲସ୍ ଟୁରେ ବି ଆର୍ଟ୍ସ ପଢ଼ିଛି, ଗ୍ରାଜୁଏସନ୍ ଟାଇମ୍ରେ ବି ମୁଁ ଆର୍ଟ୍ସ ପଢ଼ିଛି, ମୋର ଅନର୍ସ ଥିଲା ଜିଓଗ୍ରାଫି, ତେଣୁ ଅପ୍ସନାଲ୍ ମୋତେ ବହୁତ ସହଜ ହୋଇଯାଇଥିଲା ଯେହେତୁ ମୁଁ ହ୍ୟୁମାନିଟିଜ୍ ବ୍ୟାକ୍ଗ୍ରାଉଣ୍ଡରୁ ଥିଲି। ଏବଂ ଦ୍ୱିତୀୟ କଥା ହେଲା, ଯେହେତୁ ମୁଁ ଟିଚିଂ ପ୍ରଫେସନ୍ରେ ଥିଲି ତେଣୁ NCERT ବହିର ଯେଉଁ ମାଷ୍ଟ୍ରି ମୋତେ ବହୁତ ସାହାଯ୍ୟ କରିଛି ଏ ସିଭିଲ୍ ସର୍ଭିସ୍କୁ କ୍ରାକ୍ କରିବା ପାଇଁ। ଏଇଟା ହେଉଛି ମୋର ଫାର୍ଷ୍ଟ ଆଟେମ୍ପ୍ଟ, ତେଣୁ ମୁଁ ଆଶା କରିବି ଆଗାମୀ ଆଟେମ୍ପ୍ଟ ଗୁଡ଼ିକରେ ଆଉ ଟିକେ ଭଲ ରାଙ୍କ ଆସିବା ପାଇଁ। ମୋତେ ପାଠ ପଢ଼ିଲା ବେଳକୁ କଳାପଟରେ ଦେଖିବାରେ ସମସ୍ୟା ହେଉଥିଲା, ତେଣୁ ମୋର ଯେଉଁ ସାଙ୍ଗମାନେ ବସୁଥିଲେ ସେ ସାଙ୍ଗମାନଙ୍କର ଖାତାରେ ମୁଁ ଦେଖି ଦେଖି ଲେଖୁଥିଲି, ବିଶେଷ କରି ଗଣିତ ବିନା ବ୍ଲାକ୍ବୋର୍ଡ଼ରେ ମୋତେ ବହୁତ ସମସ୍ୟା ହେଉଥିଲା। ଏବଂ ଗ୍ରାଜୁଏସନ୍ ଟାଇମ୍ରେ ବି ଯେତେବେଳେ ପାୱାର ପଏଣ୍ଟ ସ୍ଲାଇଡ଼୍ରେ ପାଠ ପଢ଼ା ହେଉଥିଲା ସେତେବେଳେ ମଧ୍ୟ ମୋତେ ଦେଖିବାରେ ଅସୁବିଧା ହେଉଥିଲା, ତେଣୁ ଟିଚର୍ମାନେ ମୋତେ ବହୁତ ହେଲ୍ପ କରିଛନ୍ତି। ସେମାନେ ସେ PPT ସେ ସ୍ଲାଇଡ଼୍ଗୁଡ଼ାକ ମୋତେ ପ୍ରଥମେ ଫୋନ୍ରେ ପଠାଇ ଦେଉଥିଲେ, ମୁଁ ଫୋନ୍ରୁ ଦେଖୁଥିଲି ଏବଂ ତାକୁ ଶୁଣି ଶୁଣି ମୁଁ ମନେ ରଖୁଥିଲି। ମୋତେ ମୋର ପ୍ଲସ୍ ଟୁ ପରେ ମୁଁ 10th ପର୍ଯ୍ୟନ୍ତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରାମପିଲ ଯାଜପୁରରେ ପଢ଼ିଛି, ତେଣୁ ସେଇଟା ଗୋଟେ ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନ, ତେଣୁ ମୋତେ କିଛି ଅସୁବିଧା ହୋଇନଥିଲା। ତେଣୁ ପ୍ଲସ୍ ଟୁ ବି ମୁଁ ଜବାହର ନବୋଦୟ ବିଦ୍ୟାଳୟରୁ କରିଛି, ସେଠି ବି ମୋତେ ଅସୁବିଧା ହୋଇନଥିଲା। କିନ୍ତୁ ସବୁଠାରୁ ବଡ଼ ପ୍ରତିବନ୍ଧକ ଥିଲା ମୁଁ ଯେତେବେଳେ ପ୍ଲସ୍ ଟୁ ପାସ୍ କଲି ଗ୍ରାଜୁଏସନ୍ ସମୟରେ, ସେତେବେଳେ 4-year ଇଣ୍ଟିଗ୍ରେଟେଡ୍ BA/BEd କୋର୍ସ କରିବା ପାଇଁ ମୋତେ 22,375 ଟଙ୍କା ଆଡ଼ମିସନ୍ ପାଇଁ ଦରକାର ଥିଲା। ସେଇଟା ହିଁ ସବୁଠାରୁ ବଡ଼ ସମସ୍ୟା ଥିଲା, ଯେଉଁଟାକି ମୋତେ ଆଜି ଜଣେ ସିଭିଲ୍ ସର୍ଭାଣ୍ଟ କରିଦେଇଛି ବୋଲି ମୁଁ କହିବି। କାରଣ ସେତେବେଳେ ପଇସାର ଅଭାବ ଏତେ ହେଇଥିଲା, ମୁଁ ଜିଲ୍ଲା ପ୍ରଶାସନକୁ ଆସିକି ନିବେଦନ କରିଥିଲି ମୋତେ ସାହାଯ୍ୟ କରିବା ପାଇଁ, ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ମୋତେ ତୁରନ୍ତ ସେତେବେଳେ ସାହାଯ୍ୟ ପ୍ରଦାନ କରିଥିଲେ। ସେ ଟଙ୍କା ନେଇକି ମୁଁ ଆଡ଼ମିସନ୍ କରିଥିଲି। ସେଥିପାଇଁ ଆଜି ସଫଳତା ପାଇଲା ପରେ ମୁଁ ସର୍ବପ୍ରଥମେ ଆସିଛି ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିବା ପାଇଁ, ଏ କେଉଁଝର ମାଟିକୁ କୃତଜ୍ଞତା ଜ୍ଞାପନ କରିବା ପାଇଁ। ସଫଳତାର ଶ୍ରେୟ ମୁଁ ମୋ ବାପା ମାଆଙ୍କୁ ଦେବି ଏବଂ ମୋର ବନ୍ଧୁ ପରିବାରର ଯେଉଁ ସଦସ୍ୟମାନେ ଅଛନ୍ତି ତାଙ୍କୁ ଦେବି, ତା ସହିତ ମୋର ଜିଲ୍ଲା ପ୍ରଶାସନକୁ ବି ମଧ୍ୟ ମୁଁ ପ୍ରଦାନ କରିବି। ମୁଁ ଏତିକି ହିଁ କହିବି, ବର୍ତ୍ତମାନ ରିସୋର୍ସେସ୍ର ଅଭାବ ନାହିଁ, କେବଳ ଆପଣ ଧୈର୍ଯ୍ୟର ସହିତ ପଢ଼ିବା ଦରକାର, ସିଲାବସ୍କୁ ଥରଲି ପଢ଼ିବା ଦରକାର, ଏବଂ ଯେତିକି ଆମର ଟେକ୍ନୋଲୋଜି ଆସୁଛି, ଯେତିକି ୟୁଟ୍ୟୁବ୍ ହେଲା, ଅନଲାଇନ୍ ସବସ୍କ୍ରିପ୍ସନ୍ ହେଲା, ତାକୁ ମଧ୍ୟ ଆଜି ଆପଣ ବ୍ୟବହାର କରିକି ଘରେ ମଧ୍ୟ ନିଜେ ପାଠ ପଢ଼ିପାରିବେ।
0: ଶ୍ରୋତାବନ୍ଧୁ, ଆକାଶବାଣୀ ଏବେ ପାଳନ କରୁଛି ତାର ସେବା ଓ ପ୍ରସାରଣର 90 ବର୍ଷ ପୂର୍ତ୍ତି। ଏହି ଅବସରରେ ଆକାଶବାଣୀର ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ଶୈଳେଶ ଶର୍ମା ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମକୁ କହନ୍ତି,
2: ଆଜ ଭଲେ ହି ପୁରୀ ଦୁନିଆ ସ୍ମାର୍ଟ ଫୋନ ତକ ସିମଟ ଗଈ ହୋ, ଲେକିନ ଏକ ସମୟ ଥା ଜବ ରେଡିଓ ହି ମନୋରଞ୍ଜନ ଔର ଜାନକାରୀ କା ଏକ ମାତ୍ର ସାଧନ ହୁଆ କରତା ଥା ଔର ପୁରା କି ପୁରା ମହଲ୍ଲା ଏକ ସାଥ ବୈଠକର ରେଡିଓ ପର ଖବରେ ଭି ସୁନତା ଥା ଔର ରେଡିଓ ପର ସଙ୍ଗୀତ ଭି ସୁନତା ଥା। एक जमाने में रेडियो के जरिए लोगों तक समाचार पहुंचते थे, लोग समाचार सुनने के लिए सारा काम समय पर निपटाकर इंतजार किया करते थे। और ये बात सुनने में आपको भले ही आज अजीब लगती होगी, लेकिन आज जब आप पुराने जमाने के इतिहास को खंगालेंगे तो वो रेडियो के बिना बिल्कुल अधूरा सा लगेगा। आज की पीढ़ी को शायद पता नहीं होगा कि 1947 में जब भारत आजाद हुआ तब देश के पहले प्रधानमंत्री जवाहरलाल नेहरू ने रेडियो पर ही इसकी घोषणा की थी। 1971 में भारत और पाकिस्तान के बीच युद्ध का आंखों देखा हाल भी भारत के लोगों ने रेडियो पर ही सुना था। और 1975 में जब देश में इमरजेंसी लागू हुई तो कस्बों और गांवों के लोगों को पहली बार रेडियो से ही पता चला था। फिर 1984 में इंदिरा गांधी की हत्या का समाचार भी देश के लोगों को सबसे पहले रेडियो से ही पता चला। और जब 1990 के दशक में जी टीवी आया, जी टीवी के आने के बाद शहरों से रेडियो गायब होते चले गए, और तब भी उस वक्त गांव में रेडियो ही लोगों की सूचना का आधार बना रहा। आज भले ही गांव गांव में टीवी और स्मार्टफोन पहुंच गए हैं, लेकिन अब भी देश के कई दूर दराज गांवों और पहाड़ी इलाकों में रेडियो ही सूचना का सबसे महत्वपूर्ण साधन है। रेडियो की दुनिया आज भी जिंदा है। आप भले ही स्मार्टफोन पसंद करते हो, भले ही आपके स्मार्टफोन में अब लाखों गाने आपके साथ आ चुके हों, स्मार्टफोन में आप जो चाहे टीवी चैनल इस समय स्मार्टफोन की फीड पर भी देख सकते हो, लेकिन कई लोग आज भी रेडियो को अपने घरों में सजाना पसंद करते हैं, अपने पुराने दोस्त का साथ छोड़ना नहीं चाहते। जब रेडियो का जमाना था तो लोग शादी के समय एक गिफ्ट के तौर पर भी रेडियो दिया करते थे, क्योंकि यह सिर्फ मनोरंजन और जानकारी का साधन नहीं था, बल्कि यह उस जमाने में एक स्टेटस सिंबल हुआ करता था। लोग अपने कंधे पर रेडियो रखकर घूमा करते थे। आज भले ही रेडियो का आकार बेहद छोटा हो गया है, रेडियो अब आपको आप उसे FM के नाम से जानते हैं, लेकिन पहले यह पोर्टेबल टीवी के आकार का होता था, यानी बहुत बड़ा होता था और एक अलग तकनीक पर काम करता था। आजकल ऐसे रेडियो सेट्स देखने को नहीं मिलते, बंद हो चुके हैं, लेकिन जिन लोगों के पास इस तरह के रेडियो सेट्स हैं उनके लिए आज भी ये बहुत खास हैं। आप ऐसे समझ लीजिए जैसे लोगों को अपनी विंटेज कार से बहुत प्यार होता है, पुराने जमाने की गाड़ियों को बहुत संजोकर रखते हैं, ऐसे ही जो रेडियो के दीवाने हैं, जो रेडियो के सच्चे दोस्त हैं, उनके लिए वो रेडियो भी बहुत खास। अगर आपको कोई गाना सुनना है तो उसके लिए घंटों नहीं कई कई दिन तक इंतजार करना पड़ता था। आपको रेडियो के सुनहरे इतिहास के बारे में भी आज कुछ जानकारियां देते हैं। 23 जुलाई 1927 को भारत में पहली बार रेडियो स्टेशन की स्थापना हुई थी। इसे एक प्राइवेट कंपनी ने मुंबई यानी तब के बॉम्बे में शुरू किया था। लोगों की पसंद को देखते हुए वर्ष 1936 में ब्रिटिश सरकार ने इंपीरियल रेडियो ऑफ इंडिया की शुरुआत की थी। यह आजादी के बाद ऑल इंडिया रेडियो यानी आकाशवाणी बन गया। 1947 में जब हम आजाद हुए, ऑल इंडिया रेडियो के 600 कॉरेस्पॉन्डेंट्स थे। इसका नेटवर्क दुनिया का सबसे बड़ा रेडियो नेटवर्क था, जिसके कार्यक्रम देश के 23 मुख्य भाषाओं और 179 स्थानीय भाषाओं में प्रसारित।
3: सेसला कार्यक्रम नमस्कार केन्दुझर। पुराना रेडियो ना दिखे। समय दिन 9 परवर्ती कार्यक्रम रिले करी सुनाउछु विविध भारती राष्ट्रीय सेवारु।
2: एफएम के नाम से जानते।

0: आप सुन रहे हैं विविध भारती।
1: आकाशवाणी केन्दुझर, समय दिन 10:00। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆଜି ଦିନ 10:30 ପ୍ରଚାର କରିବୁ ନାଟକ ସୁନା ହରିଣୀ, ରଚନା ସନ୍ଧ୍ୟାରାଣୀ ମିତ୍ର। ଅପରାହ୍ନ 1:20 ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜିଥିରେ ରହିଛି ନବବର୍ଷରେ ଯାତ୍ରାରେ ଆକାଶବାଣୀ, ଏଥିରେ ପୁଷ୍ପଲତା ଜେନାଙ୍କ ସହିତ ରହିଛି ସାକ୍ଷାତକାର। ଅପରାହ୍ନ 5:00 କାର୍ଯ୍ୟକ୍ରମ ଇନ୍ଦ୍ରଧନୁ, 5:30 ଯୁବବାଣୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:00 କାର୍ଯ୍ୟକ୍ରମର ସୂଚନା, 6:02 ଆଦିବାସୀ ସଙ୍ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ବନସୁରଭି, ଏଥିରେ ଶୁଣିବେ ଓରାମ ଗୀତ, ପରିବେଷଣ କରିବେ ଘନଶ୍ୟାମ ମୁଢ଼ି ଏବଂ ତାଙ୍କ ସାଥୀ। ସନ୍ଧ୍ୟା 7:00 ଓଡ଼ିଆ ଆଲବମ୍ ଜୀବନ ସାଥୀରୁ କେତୋଟି ଗୀତ। 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ଶୁଣାଇବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ପାରମ୍ପରିକ ଗୀତ, 8:15 ଶ୍ରମିକ ଜଗତ, ଏଥିରେ ରହିଛି ଶ୍ରମିକମାନଙ୍କର ଅଧିକାର ଓ ସୁରକ୍ଷା ବିଷୟରେ କହିବେ ଆକାଶ ବିଷୟୀ। ରାତି 10:00 କୀର୍ତ୍ତନ ପରିବେଷଣ କରିବେ ଆନନ୍ଦ ଘଡ଼େଇ ଏବଂ ତାଙ୍କ ସାଥୀ। ରାତି 10:30 ଆକାଶବାଣୀର ଚିରସବୁଜ ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଚିରନ୍ତନୀ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର, ବର୍ତ୍ତମାନ ପ୍ରଚାର କରୁଛୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
2: କନକ ଜୁଏଲାରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।

ତେବେ ବନ୍ଧୁ, ପ୍ରକୃତ କଥା ଯେ ଅବସର ହିଁ ଅବସର, ଅର୍ଥାତ୍ କାମ କରିବାର ଅବସରଟିଏ ମିଳିଛି ଯଦି ତେବେ ତାହାକୁ ସୁଯୋଗର ମାଧ୍ୟମ କରି ନିଜକୁ ପ୍ରମାଣିତ କରିବାର ଅବସରଟିଏ ଆପଣଙ୍କ ଆଖି ଆଗରେ ରହିଛି। କାମ ସମସ୍ତେ କରନ୍ତି, କିନ୍ତୁ କାମକୁ ଆଗ୍ରହର ସହିତ କରୁଥିବା ଲୋକର କାମ ଆମକୁ ନିଆରା ଲାଗେ। କଥା ହେଉଛି, ରାନ୍ଧି ଜାଣିଲେ କଲରା ମଧ୍ୟ ମିଠା ଲାଗେ। କଲରାର ସ୍ୱାଦ ହେଉଛି ପିତା, କିନ୍ତୁ ଆପଣ ଯଦି ରାନ୍ଧି ଜାଣିବେ ତେବେ କଲରା ପରି ପିତା ଜିନିଷ ବି ସୁଆଦିଆ ଲାଗିବ। ଖାଉଥିବା ଲୋକ ରାନ୍ଧୁଣିଆର ପ୍ରଶଂସାରେ ହେବ ଶତମୁଖ। ଅନ୍ୟ ପକ୍ଷରେ ରାନ୍ଧି ନ ଜାଣିଲେ କ୍ଷୀରି ମଧ୍ୟ ଲାଗିବ ଗୋବରିଆ। ପୁଣି କାମ କରିବାର ଇଚ୍ଛା ନଥାଏ, କାମ କଲେ ତାହା ମନକୁ ଅସନ୍ତୋଷରେ ଭରି ଦେଉଥିଲା ବେଳେ ଆଗ୍ରହପୂର୍ବକ କାମଟିଏ କଲେ ତାହା ପ୍ରଦାନ କରେ ଆତ୍ମସନ୍ତୋଷ। ହତୋତ୍ସାହିତ ହୋଇ କାମ କଲେ ଶୈଳା ପୁଅର ଭାଗ ପରି ଜୀବନ ପାଲଟେ ରସହୀନ। ଜଣେ ଛୋଟ କାମ କରି ଯେଉଁ କଥାକୁ ହେ ଅଜ୍ଞାନ କରେ, ଆଉ ଜଣେ ସେ ଛୋଟ କାମଟିକୁ ଉତ୍ସାହର ସହିତ କରି ତହିଁରୁ ବଡ଼ ପରିଣାମ ପାଇପାରିଥାଏ।

କୋଉଠି ଅଛୁ ତୁ, କେମିତି ଅଛୁ, ମନେ ରଖିଛୁ ନା ଭୁଲି ଯାଇଛୁ, ଖୋଜୁଛି ତତେ ମୁଁ ଆରେ ପ୍ରିୟା, ତୁଇ ତ ମୋର ଛୋଟ ଦୁନିଆ।

ହଁ ବନ୍ଧୁ, ମନ୍ଦିର ତଳ ଚାଲିଥାଏ ତିନି ଜଣ ମୂଲିଆ ପଥର କାଟିବାରେ ବ୍ୟସ୍ତ ଥିଲେ। ଅନୁସନ୍ଧିସ୍ଥ ଜଣେ ଆଗେଇ ଯାଇ ଜଣକୁ ପଚାରିଲେ, କ'ଣ କରୁଛ? ବିରକ୍ତିରେ ଉତ୍ତର ମିଳିଲା, ତମକୁ କ'ଣ ଦିଶୁନି କି? ପଥର କାଟୁଛି ପରା। ବ୍ୟକ୍ତି ଦ୍ୱିତୀୟ ମୂଲିଆକୁ ପଚାରିଲେ ସେ ସମାନ ପ୍ରଶ୍ନ। ମୁହଁ ଶୁଖାଇ ଝାଳ ପଛୁ ପଛୁ ସେ ଉତ୍ତର ଦେଲା, ନିତି ମୂଲିଆ ମୂଲକୁ ଯାଏ, ଦିନଟେ ନଗଲେ ଉପାସ ଶୁଏ, କ'ଣ ଆଉ କରିବି ବାବୁ, ଖଟି ଖଟି ତ ଜୀବନ ଗଲା। ଏବେ ଥିଲା ତୃତୀୟ ମୂଲିଆର ପାଳି। ସେ ସମାନ ପ୍ରଶ୍ନର ଉତ୍ତର ଦେଇ ସେ ହସି ହସି କହିଲା, ମୋର କେଡ଼େ ସୌଭାଗ୍ୟ ବାବୁ, ମନ୍ଦିର ପରି ପବିତ୍ର କାର୍ଯ୍ୟରେ ମୁଁ ଗୁଣ୍ଡୁଚି ମୂଷା ପରି କିଛି ତ ଯୋଗଦାନ କରିପାରୁଛି, ମୋ ଶ୍ରମଦାନ ସାର୍ଥକ ହେଉଛି। ଗୋଟିଏ କଥାକୁ ଦେଖିକରି ଦୃଷ୍ଟିଭଙ୍ଗୀ ଭିନ୍ନ ଭିନ୍ନ ଦେଖି ବ୍ୟକ୍ତିଙ୍କ ହୃଦୟ ହେଲା ପୁଲକିତ। ତେବେ କାମ କରିବା ପାଇଁ ଯେପରି ଆଗ୍ରହ ଦରକାର, କାମ ନ କରିବା ପାଇଁ ବି ସେହିପରି ବାହାନା ଦରକାର। ଜଣେ ବିଜୁଳି ଚାଲିଯିବାରୁ ପଢ଼ି ନ ପାରି କମ୍ ନମ୍ବର ରଖିଛି ବୋଲି କହୁଥିବା ବେଳେ ଆଉ ଜଣଙ୍କ ଘରେ ବିଲକୁଲ ବିଜୁଳି ନଥିବାରୁ ସେ ରାସ୍ତାକଡ଼ର ବିଦ୍ୟୁତ୍ ଖମ୍ବ ତଳେ ପାଠ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରୁଛି। ଜଣେ ଗୋଡ଼ ବିନ୍ଧୁଛି କହି କାମ ନ କରିବାର ବାହାନା କରୁଥିବା ବେଳେ ଆଉ ଜଣେ ଆଶାବାଡ଼ିଟିଏ ଧରି ନିଜ କାମ ସହିତ ଅନ୍ୟମାନଙ୍କ କାମରେ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛି।

ହଁ ବନ୍ଧୁ, ସବୁରି ମୂଳରେ ରହିଛି ଦୃଷ୍ଟିଭଙ୍ଗୀ। କରିବାକୁ ଚାହିଁଲେ ସବୁ କାମ ସହଜ, ଇଚ୍ଛାଟିଏ ଜନ୍ମ ହେଲେ ପାଞ୍ଚଟି ଉପାୟ ବି ଆଖିକୁ ଦିଶେ, ମାତ୍ର କାମ ଦେଖି ଶୋଇପଡ଼ିବାର ଛଳନା କଲେ ସୁଯୋଗଟି ହୁଏ ହାତ ଛଡ଼ା। ଆଉ ଏହି ସୁଯୋଗକୁ କାମର ବୋଝ ବଣି ହାତ ଛଡ଼ା କରିଥିବା ଲୋକ କେବେ ଭାଗ୍ୟକୁ ଓ କେବେ ଭଗବାନଙ୍କୁ ଦୋଷ ଦିଅନ୍ତି। ହେଲେ ପ୍ରକୃତରେ ଈଶ୍ୱର ସମସ୍ତଙ୍କ ସମାନ ଦୃଷ୍ଟି ଦେଖନ୍ତି, ସେ କାହାକୁ ବି ନିର୍ଦ୍ଧନ କରିନାହାନ୍ତି। ମିଳିଥିବା ଧନର ସଦୁପଯୋଗ କରିବା ସକାଶେ ଆମେ ଆଗଭର ହେଲେ ହିଁ ତାଙ୍କ କୃପା ଆମକୁ ଆଗେଇ ନିଏ। ବର୍ଷା ହେଲାବେଳେ ସମୁଦ୍ର, ନଦୀ, ପୋଖରୀ, ବାଲ୍ଟି ଓ ମାଠିଆ ଆଦି ନିଜ ନିଜ କ୍ଷମତା ଅନୁସାରେ ଜଳଗ୍ରହଣ କରନ୍ତି, କିନ୍ତୁ ମାଠିଆ ଯଦି ନିଜ ମୁହଁରେ ଘୋଡ଼ଣି ଘୋଡ଼ାଇଦେବ ତେବେ ଯେତେ ବର୍ଷା ହେଲେ ବି ତା ଭିତରେ ଜଳ ପଶିବା ସମ୍ଭବ ହେବ କି? ଠିକ୍ ସେମିତି ସୃଷ୍ଟି ଆମ ସମସ୍ତଙ୍କୁ ସମାନ ସୁଖ ସୁବିଧା ଯୋଗାଇ ଦେଇଛି। ଆମ ଉପରେ ନିର୍ଭର କରେ ଯେ ଆମେ ଚେଇଁ ରହି ସୁବିଧାକୁ ସୁଯୋଗରେ ପରିଣତ କରିବା କିମ୍ବା ଶୋଇପଡ଼ି ପରିଣତ କରିବା ଦୁର୍ଯୋଗରେ। ଆମକୁ ମନେ ରଖିବାକୁ ହେବ ଯେ କୌଣସି କାମ ଛୋଟ ନୁହେଁ, କୌଣସିଟି ନୁହେଁ ବଡ଼। କରିବାର ଢଙ୍ଗ ଜଣାଥିଲେ ଜିଣି ହୁଏ ଗଡ଼।

0: ଶେଷ ହେଲା ଗୀତାଞ୍ଜଳି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆକାଶବାଣୀ କେନ୍ଦୁଝର ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ସୁନା ହରିଣୀ, ରଚନା ସନ୍ଧ୍ୟାରାଣୀ ମିତ୍ର।
1: ମୋ ଘରଟା କଣ ଗୋଟା ଧର୍ମଶାଳା? ଯା ଯା ସହରେ କୋଉଠି ଧର୍ମଶାଳା ଥିବ ଖୋଜ। ଆସ୍ତ୍ରା ଦରକାର କହିଲି ପରେ ଏଠି ଆସ୍ତ୍ରା ଫାସ୍ତ୍ରା ମିଳିବନି, କାହିଁକି ଡିଷ୍ଟର୍ବ କରୁଛ?
2: ନା ସାର୍, ମାନେ ଭଡ଼ା ଘର।
1: ଓ ଭଡ଼ା ଘର, ଆରେ ସେ କଥା କହୁନ। ହେଲେ ତମେ କିଏ, କୋଉଠୁ ଆସିଛ? ଆସ ଭିତରକୁ ଆସ।
3: ତମ ନାଁ?
4: ସାର୍, ମୋ ନାଁ ଅମ୍ବିକା। ମୋ ଗାଁ ବିଜିପୁର, ମଧ୍ୟ ଶାସନ।
3: ଏଠି ଚାକିରି କରୁଛ?
4: ସାର୍,
3: କୋଉ ଅଫିସ ଚାକିରି କର? ଆରେ ବସ, ଠିଆ ହେଲ କାହିଁକି? ହଁ, କୋଉ ଅଫିସରେ ଚାକିରି କର?
4: ନା ସାର୍, ଚାକିରି ଏପର୍ଯ୍ୟନ୍ତ କରିନି।
3: କ'ଣ ହେଲା, ଚାକିରି କରିନ ଅଥଚ ଭଡ଼ା ଘର ଖୋଜୁଛ? ଚମତ୍କାର। କିଏ ତମକୁ କିଏ ଘର ଭଡ଼ା ଦେବ?
4: ସାର୍, ଚାକିରି ଖୋଜୁଛି, କୋଉଠିରେ ନିଶ୍ଚୟ ମିଳିଯିବ।
3: ହଉ, ଆଗ ଚାକିରି କରି ସାର, ତାପରେ ଭଡ଼ା ପାଇଁ ଆସିବ। ଯା।
4: ନା ସାର୍, ମାନେ
3: ପୁଣି କ'ଣ କହିଲେ ପରା, ଚାକିରି କଲା ପରେ ଆସିବ?
4: କିନ୍ତୁ ସାର୍, କୋଉଠି ନ ରହିଲେ ଚାକିରି ଖୋଜିବି କେମିତି?
3: ସେଇଠୁ ମୁଁ କ'ଣ କରିବି? ଥରେ ତ କହିଲି ଏଇଟା ଧର୍ମଶାଳା ନୁହଁ। ଯାଅ ଗଲା ବାବୁ, ସକାଳଠାରୁ ମୋ ମିଜାଜ ଖରାପ କରନି।
4: ତାହେଲେ ତେବେ ନେଇ ଟିକେ ଆସରା।
3: ନାହିଁ ନାହିଁ, କସ୍ମିନ କାଳେ ନାହିଁ, ତମେ ଯାଅ।
4: ମୋ ଦୁଃଖ କଥା ଟିକେ ଶୁଣନ୍ତୁ ସାର୍।
3: ଓହୋ, କହିଲି ପରା କିଛି ଶୁଣିବିନି, ତମେ ଶୀଘ୍ର ଗଲ, ମୋର ପୁଣି କେତେ କାମ କରିବାକୁ ଅଛି ନା।
4: ଚାଲିଯିବି ସାର୍।
3: ଆଉ କ'ଣ ରହିବ ସାର୍?
4: ସାର୍, ମୁଣ୍ଡ ଗୁଞ୍ଜିକୁ ଟିକେ ଜାଗା ଦେଲେ
3: ଦେଖ। ହଁ ହଁ, କ'ଣ କହିଲ ଟି ତମ ନାଁଟା?
4: ଅମ୍ବିକା ସାର୍, ଅମ୍ବିକା ମହାପାତ୍ର।
3: ଦେଖ ବାବୁ ଅମ୍ବିକା, ମୁଁ ତମ ସାଙ୍ଗେ ଯୁକ୍ତି କରିବାକୁ ଚାହୁଁନି, ଭଲରେ କହୁଛି। ତମେ ଏବେ ଯାଅ, ଚାକିରି ବାକିରି ଯୋଗାଡ଼ କଲା ପରେ ଆସିଲେ ତମକୁ ଘର ଭଡ଼ା ଦେବା କଥା ମୁଁ ଚିନ୍ତା କରିବି, ହେଲା?
4: ହଉ ସାର୍, ଆସୁଛି, ନମସ୍କାର।
5: ଶୁଣ ଅମ୍ବିକା, ରୁହ। ଆଚ୍ଛା, ପିଲାଟାକୁ ତମେ ଘର ଦେବାକୁ ମନା କରୁଛ କାହିଁକି? ବେଶ ତ ଭଲ ପିଲା ପରି ଜଣାଯାଉଛି।
4: ଦୟା କରନ୍ତୁ ଆଜ୍ଞା, ମୁଁ ଭାରି ଅସୁବିଧାରେ ପଡ଼ିଯାଇଛି, ଦୟାକରି ମୋତେ ଟିକେ ଆଶ୍ରା ଦିଅନ୍ତୁ।
3: ଶୁଣିଲ ଶୁଣିଲ ହେମଲତା, ବାବୁ ଏଠି ଆଶ୍ରା ଚାହୁଁଛନ୍ତି, ସତେ ଯେମିତି ଏଇଟା ଗୋଟେ ଧର୍ମଶାଳା।
5: ଓହୋ, ଧର୍ମଶାଳା ବୋଲି ସେ କ'ଣ କହୁଛି? ସେ ଘର ଭଡ଼ାକୁ ଚାହୁଁଛି ଯେତେବେଳେ।
3: କିଏ ଘର ଭଡ଼ା? ଜାଣିଛ, ବାବୁଙ୍କର ଚାକିରି ବାକିରି କିଛି ନାହିଁ, ବୁଝିଲ, ପୁରା ପୁରି ବେକାର। ତାକୁ ଘରଟା ଭଡ଼ା ଦେଲେ ସେ ଟଙ୍କା ଆଣିବ କେଉଁଠୁ ଯେ ତମକୁ ଘର ଭଡ଼ା ଦେବ? ତମେ କ'ଣ ଭାବୁଛ ମୋ ଘରଟାକୁ ମୁଁ ମାହାଳିଆରେ ଛାଡ଼ିଦେବି?
5: ପୁଅ, ତମର ଚାକିରି ବାକିରି କିଛି ନାହିଁ?
4: ନାଇଁ ମାଉସୀ, ଚାକିରିଟି ଏପର୍ଯ୍ୟନ୍ତ ମିଳିନି, ତେବେ ଖୋଜୁଛି।
3: ମିଛ, କିଏ ବାବୁ, ତମେ ତ ସିଧା ଗାଁରୁ ଏଠିକି ଆସିଲ, ଚାକିରି ଖୋଜିଲ କେତେବେଳେ?
4: ଏଇଠି କେଉଁଠି ରହି ଚାକିରି ଖୋଜିବା ଆଶାରେ ଗାଁରୁ ଆସିଛି ସାର୍, ଆପଣ ଦୟା କଲେ।
5: ତା ମାନେ ତମେ କହୁଛ?
3: ଆରେ ସିଏ କ'ଣ କହିବ ମୋ, ତମେ ମୋଠୁ ଶୁଣ, ବାବୁ ଆମର ମାଗଣାରେ ଆମ ଘରେ ରହି ଚାକିରି ଯୋଗାଡ଼ କରିବେ।
4: ଚାକିରି ପାଇବା ସାଙ୍ଗେ ସାଙ୍ଗେ ମୁଁ ନିଶ୍ଚୟ ଆପଣଙ୍କୁ ଘର ଭଡ଼ା ଦେଇଦେବି ସାର୍, ମୋର ବିପଦ ବେଳେ ମୋତେ ଟିକେ ସାହାଯ୍ୟ କରନ୍ତୁ।
3: ଆରେ ବାବୁ, ଭଲ କଥା ତମେ କହୁଛ, କିଏ ଷାଠିଏ ମଣ ଘିଅ ହବ ନା ରାଧା ନାଚିବ, କେବେ ତମର ଚାକିରି ହବ, ଆମେ ଜଳ ଖାଇ ଅନେଇ ବସିଥିବୁ।
5: ଗାଁରେ ତମର କିଏ ସବୁ ଅଛନ୍ତି? ହଠାତ୍ ଏମିତି କି ଅସୁବିଧା ହେଲା?
4: ମୋ ତଳେ ଗୋଟିଏ ବିଧବା ଭଉଣୀ, ଆଉ ତା ତଳର ଭାଇଟିଏ। ବାପା ଏଇ ଗତ ମାସ ଶ୍ୱାସରୋଗରେ ଚାଲିଗଲେ। ଭଉଣୀର ବାହାଘର ପାଇଁ ଗାଁ ମହାଜନଠୁ ବାପା ଗୁଡ଼ା ଟଙ୍କା କରଜ କରିଥିଲେ। ବାହାଘର ଚାରି ମାସ ନ ପୁରୁଣୁ ଜ୍ୱାଇଁଟି ବି ବିଚରା ମୋଟର ସାଇକେଲ ଆକ୍ସିଡେଣ୍ଟରେ ମରିଗଲା। ତେଣା ବି ସୁଝାଇ ପାରିଲାନି, ତାପରେ ପୁଣି ଭଉଣୀକି ଫେରି ଆଣିବାକୁ ହେଲା। ସେଇ ଚିନ୍ତାରେ ବାପାଙ୍କର ଗୋଟା ଅନେକ ପଡ଼ିଗଲା। ଶେଷରେ
5: ଏବେ ତୁମ ଭାଇ ଭଉଣୀ ଅଛନ୍ତି କେଉଁଠି?
4: ଗାଁର ଘର ମହାଜନ କୋରକ କରିନେଲା, ଓଳିଏ ଖାଇଲେ ଆରୋଳିକି ଉପାସ। ଭାଇ ଭଉଣୀଙ୍କ

0: କଷ୍ଟ ସହିପାରିଲିନି। ଗାଁର ଦୂର ସମ୍ପର୍କ ଜଣେ ମାମୁଙ୍କ ପାଖେ ସେମାନଙ୍କୁ ଛାଡ଼ି ଦେଇ ଆସିଛି। ଚାକିରି ଖଣ୍ଡେ ମୋତେ ଯେମିତିରେ ଯୋଗାଡ଼ କରିବାକୁ ପଡ଼ିବ, ନହେଲେ ମୋ ସାନ ଭାଇ ଭଉଣୀ ଦୁଇଟା ପୁଅରେ ମରିଛି।
1: ହଉ ଆଉ କାନ୍ଦନି, ତୁ ନିହ ବାପ ହେଇଟି, ତମେ ପୁଅଟିକୁ ଟିକେ ରହିବାକୁ ଜାଗା ଦିଅ, ବିଚରା ଏଠି ରହି ସେ ଚାକିରି ଯୋଗାଡ଼ କରୁ।
2: ତାହେଲେ ତମେ ବି ଚାହୁଁଛ ଅମ୍ବିକା ମାଗଣାରେ ରହୁ ଆମ ଘରେ?
1: ଦିନ କେଇଟା ଭିତରେ ସେ ଚାକିରି ଯୋଗାଡ଼ କରିବ ବୋଲି ତ କହୁଛି, ସେ ପର୍ଯ୍ୟନ୍ତ ବିଚରା ଥାଉ ଏଠି।
2: ବେଶ, ତମେ ଯେତେବେଳେ କହୁଛ ରହୁ।
1: ହଉ ତମେ ଆସ ପୁଅ, ମୁଁ ତମକୁ ତମ ରହିବା ଘରଟା ଦେଖେଇଦେବି।
0: ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍।
2: ହଉ ଥାଉ ଥାଉ, ଧନ୍ୟବାଦ ପରେ ଦେବ, ମାଉସୀ ସାଙ୍ଗେ ଯା, ଆଗେ ଘରଟା ଦେଖିଦିଅ। ଦୁଇ ଦୁଇ ଦୁଇ ଦୁଇ ଦୁଇ ଚାରି ଚାରି ଆଠ ଆଠ ନଅ ସତର, କିଏ? ଅମ୍ବିକା?
0: ଆଜ୍ଞା।
2: ଆରେ ସକାଳୁ କୁଆଡ଼େ?
0: ଟିକେ ବଜାର ଆଡ଼େ ଆସିଛି।
2: ବଜାର ପରେ ଯିବ, ଶୁଣିଲ? ଆସ ଏଠିକି ଆସ।
0: ସାର୍
2: ତମର ଏଠି ରହିବାର କେତେ ଦିନ ହେଲା?
0: ସାର୍ ଆଜିକି 6 ଦିନ ହେଲା।
2: ଦେଖ ବାବୁ, ଘର ଭଡ଼ା ଦେବା ବିଷୟରେ ମୁଁ ଗୋଟେ ଖୁବ୍ ନୀତିବାନ, ବିନା ଆଡ଼ଭାନ୍ସରେ ମୁଁ କାହାରିକି ଘର ଭଡ଼ା ଦିଏନି। ତେବେ ମୁଁ ତମଠୁ ଗୋଟାଏ ଛଦାମ ବି ଆଡ଼ଭାନ୍ସ ରଖିନି, କାହିଁକି ଜାଣ? ତମ ଦୁଃଖରେ ସହାନୁଭୂତି ଦେଖେଇ ଆଉ ତମ ମାଉସୀଙ୍କର ଅନୁରୋଧ ରକ୍ଷା କରି।
0: ଜାଣିଛି ସାର୍, ତେବେ ମୁଁ ତ କହିଛି।
2: ଆ ମୋ କଥା ଆଗେ ଶୁଣ। ଦେଖ ଅମିକା, ମୁଁ ଘର ତିଆରି କରିଛି ଭଡ଼ା ଦେବା ପାଇଁ, ମାଗଣାରେ କାହାକୁ ଆତିଥ୍ୟ କରିବାକୁ ନୁହେଁ। ଏଣୁ ଆଗରେ ଦିଅ ବା ପଛରେ ଦିଅ, ଘର ଭଡ଼ା ବାବଦକୁ ମୋତେ ମାସକୁ 100 ଟଙ୍କା ଦେବ, ତାଠୁ କମରେ ମୁଁ ତମକୁ ରଖିପାରିବି।
0: ହଉ ଠିକ୍ ଅଛି ସାର୍।
2: ଦିନ କ'ଣ ଥା, ଟଙ୍କା ମିଳିବା ସାଙ୍ଗେ ସାଙ୍ଗେ ହିସାବ କରି ବାକିଆ ସବୁ କ୍ଲିୟର କରିଦେବ।
0: ସାର୍
2: ଏ ଶୁଣ ଶୁଣ ଶୁଣ
0: ସାର୍।
2: ଆଚ୍ଛା ତମେ କ'ଣ ଚାକିରି ପାଇବ ବୋଲି ନିଶ୍ଚିତ?
0: ହଁ ସାର୍, ମୁଁ ନିଶ୍ଚୟ ପାଇବି।
2: କିନ୍ତୁ ତମେ କେମିତି ଜାଣିଲ? ଇଣ୍ଟରଭ୍ୟୁ ତ ଦେଇନ ଏପର୍ଯ୍ୟନ୍ତ।
0: ଇଣ୍ଟରଭ୍ୟୁରେ ମୁଁ ନିଶ୍ଚୟ ସିଲେକ୍ଟ ହେବି ସାର୍।
2: ତମେ କ'ଣ ସର୍ବଜ୍ଞ? ଜାଣିଲ କେମିତି ତମେ ସିଲେକ୍ଟ ହେବ ବୋଲିକିରି?
0: ମୁଁ ଯେଉଁ ପୋଷ୍ଟ ପାଇଁ ଆପ୍ଲାଏ କରିଛି ତାର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଅଛି ମାଟ୍ରିକୁଲେସନ, ମୁଁ କିନ୍ତୁ ଅନର୍ସ ଗ୍ରାଜୁଏଟ୍। ଆପଣ ହସୁଛନ୍ତି?
2: ଆରେ ବାବୁ, ଏମ୍ଏ ଲ ବିଡି ଇଞ୍ଜିନିୟରିଂ ପାସ୍ କରି ତ କିରାନୀ ଚାକିରି ଖଣ୍ଡେ ମିଳୁନି, ଆଉ ତମ ଅନର୍ସକୁ ପଚାରେ କିଏ?
0: ତାମାନେ?
2: ଆରେ ବାବୁ, ଆଜିକାଲି ଚାକିରି ବଜାରରେ ସବୁ ଦାମିକା ଚିଜ ଶସ୍ତା ହେଇଯାଉଛି, ପୁଣି ସବୁ ଶସ୍ତା ଚିଜର ଦାମ ହୁ ହୁ ହେଇ ବଢ଼ିଯାଉଛି, ଟଙ୍କାର ହାତ ସଫେଇ ବୁଝିଲ, ଟଙ୍କା ଫୋପାଡ଼। ପାସ୍ ଲିଷ୍ଟର ସବା ତଳେ ତମ ନାଁ ଥିଲେ ବି ରାତି ରାତି ସବା ଉପରକୁ ଚାଲିଯାଇଥିବ, ସେଇଥିପାଇଁ ମୁଁ ମୋଟେ ଚାକିରି କରିବାକୁ ପସନ୍ଦ କରେନି।
0: କିନ୍ତୁ ସାର୍, ବର୍ତ୍ତମାନ ପରିସ୍ଥିତିରେ ଚାକିରି କରିବା ଛଡ଼ା ମୋର ଅନ୍ୟ ଉପାୟ କିଛି ନାହିଁ, ଯେକୌଣସି ଉପାୟରେ ଯେକୌଣସି ସ୍ଥାନରେ ମୋତେ ଚାକିରି କରିବାକୁ ହିଁ ପଡ଼ିବ। ଚାକିରିଟା ମୋର ପୀଡ଼ାସ ନୁହେଁ ସାର୍, ନିହାତି ଅପରିହାର୍ଯ୍ୟ।
2: ତାହେଲେ ତମକୁ ଟଙ୍କା ଯୋଗାଡ଼ କରିବାକୁ ପଡ଼ିବ?
0: କିନ୍ତୁ କିନ୍ତୁ ସାର୍।
2: ତମେ ପାରିବ, କିନ୍ତୁ ମୁଁ ଭଲ ଭାବରେ ଜାଣେ ଇଣ୍ଟରଭ୍ୟୁରେ ପାସ୍ କରିବାକୁ ହେଲେ କିଛି ଟଙ୍କା ତମର ନିହାତି ଦରକାର ହେବ। ଆଚ୍ଛା ଅମ୍ବିକା,
0: ଆଜ୍ଞା
2: ତମେ ଗୋଟେ କାମ କର
0: ସାର୍।
2: ଶୁଣ, ପାଖକୁ ଆସ, ତମେ ମୋଠୁ କିଛି ଟଙ୍କା ନେଇକରି ପାଖରେ ରଖିଥାଅ, ଦରକାର ବେଳେ କାମରେ ଆସିବ।
0: ନାଇଁ ସାର୍, ଥାଉ ସାର୍।
2: ଆହା ନିଅ ନା, ହେଲେ ସାବଧାନ, ମୁଁ ତମକୁ ଟଙ୍କା ଦେଉଛି ବୋଲି ତମ ମାଉସୀ ଏମିତି ଟେର୍ ବି ନ ପାଏ, ବୁଝିଲ?
0: ଆଜ୍ଞା।
2: ଖାଲି ଆଜ୍ଞା କହିଦେଲେ ହବନି, ନିଅ ଏଠିକି ଆସ, ଏ ଗୀତା ଛୁଇଁ ନିୟମ କର।
0: ମୁଁ ନିୟମ କରୁଛି ସାର୍।
2: ହଁ ନିଅ ନିଅ, ଏ 500 ଟଙ୍କା ରଖ,
0: ମୁଁ ତାହେଲେ ଆସୁଛି ସାର୍।
2: ଶୁଣ ଶୁଣ ଶୁଣ ଶୁଣ, ଚାଲି ଯାଉଛୁ କୁଆଡ଼େ? ତମେ ଭାବୁନି ଯେ ଟଙ୍କା ମୁଁ ତମକୁ ଦାନ ଦେଇଛି, ତମ ଦରକାର ବୋଲି କରଜ ଦେଇଛି, ଠିକ୍ ସମୟରେ ମୁଁ ସୁଧ ସହ ଫେରସ୍ତ ନେବି।
0: ସୁଧ? ସୁଧ କ'ଣ ମୁଁ ଦେଇପାରିବି ସାର୍?
2: କ'ଣ କହିଲ, ସୁଧ ଦେଇପାରିବନି? ତାହେଲେ ବାବା ମୁଁ ବି ତମକୁ ଟଙ୍କା ଦେଇପାରିବିନି।
1: ଆହା, କାହିଁକି ସବୁବେଳେ ଟଙ୍କା ଟଙ୍କା ହଉଛ କହିଲ? ପିଲାଟା କ'ଣ ମାଗୁଛି ଦେଇଦେଉନ।
2: କ'ଣ ହେଲା କିଏ ହେମଲତା, ତମେ କ'ଣ ଭାବୁଛ ସେ ଆକାଶରୁ ଚାନ୍ଦ ଆଣିଦିଅ ବୋଲି କହିଲେ ମୁଁ ତା ହାତରେ ଆଣି ଧରେଇଦେବି?
1: କ'ଣ ହେଇଛି କି ପୁଅ, ତୁ କ'ଣ ଟଙ୍କା ମାଗୁଥିଲୁ ତୋ ମଉସାଙ୍କୁ?
0: ନାଇଁ ମଉସୀ।
2: ଆହା, ସିଏ କ'ଣ କହିବ ମୋ, ତମେ ମୋଠୁ ଶୁଣ। ଆଚ୍ଛା କହିଲ, ସିଏ କହୁଛି ତା ଚାକିରି ହେଇଯିବ, ହେଲେ ଆଜିକାଲି ବେଳକାଳ ଯାହା।

0: ହାତଗୁଞ୍ଜା ନଦେଲେ କ'ଣ ସହଜେ ଚାକିରିଟା ହେଇଯିବ? ସେଇଥିପାଇଁ ମୁଁ କହିଲି କିଛି ଟଙ୍କା ରଖିଥା, ଦରକାର ହେଲେ ହାତଗୁଞ୍ଜା ଦେବୁ, କିନ୍ତୁ ଚାକିରି କଲା ପରେ ମୁଁ ସୁଧ ସହ ସବୁ ଫେରସ୍ତ ନେବି।
1: କ'ଣ ହେଲା, ତମେ ଅମ୍ବିକାଠୁ ସୁଧ ନବ?
0: ହଁ, ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି? କିଏ ମୁଁ କ'ଣ ଟଙ୍କା ଗଛ ଲଗେଇଛି? ଯିଏ ଯେତେବେଳେ ମାଗିବ ତୋଳି ଆଣି ଦାତା କର୍ଣ୍ଣ କରି ତା ମୁଣିରେ ଓଜାଡ଼ି ଦେବି।
1: କ'ଣ ଯେ ମୁଁ କହିବି ତମକୁ, ହଇହ ଏ ଯୋଉ ହଜାର ହଜାର ଟଙ୍କା ସଞ୍ଚିଛ ତାକୁ ଭୋଗିବ କିଏ? ଆମର ତ ପିଲା ଭୋକଟି ନାହିଁ, ଆମେ କ'ଣ ସେଗୁଡ଼ା ନେଇ ଜମଦୁଆରକୁ ଯିବା? ଦେଇଦେବ ନ, ସେଥିରୁ କିଛି ଦେଇଦିଅ, ପୁଣ୍ୟ ହବ।
0: ଥାଉ ଥାଉ ଥାଉ ଥାଉ, ଟଙ୍କା ଗୁଡ଼ା ରାସ୍ତାର ଗୋଡ଼ି ମାଟି ନୁହଁ, ମୋ ମନ ଇଚ୍ଛା ଓଜାଡ଼ି ଦେବି, ନେଲେ ଫେରେଇବାକୁ ପଡ଼ିବ।
1: ହଉ ହେଲା, ସେ ଫେରେଇବ,
0: ସୁଧ ସହ ଫେରେଇବ ତ?
1: ସୁଧ ନା ଖୁଦ ମ ଦେ। ଆସିଲୁ ଅମ୍ବିକା, ମଣ୍ଡା ପିଠା କରିଛି, ଆଦିଟା ଖାଇଦେଇଯିବୁ, ଆ ବାବୁ।
2: ଏ ଟଙ୍କା ରଖନ୍ତୁ ସାର୍, ଦେଖାଯାଉ ମୋ ଭାଗ୍ୟରେ କ'ଣ ଅଛି, ବିନା ଲାଞ୍ଚରେ ସେଠି ଚାକିରିଟା ମିଳିଯାଏ।
0: ଆ ଥାଉ ରଖିଥା, ଯା ମାଉସୀ ମଣ୍ଡା ପିଠା ଖାଇବାକୁ ଡାକୁଛି, ଟଙ୍କାଟା ଯତ୍ନରେ ରଖ। ଆରେ ଯା, ଠିଆ ହେଲ କାହିଁକି, ଏଣେ ମୋ ହିସାବ ଭୁଲ ହେଇଯାଉଛି।
2: ସାର୍
0: ହଉ ହଉ ହେଲା, ଉଠ ଉଠ ଉଠ, ଭଗବାନ ତମକୁ କଲ୍ୟାଣ କରନ୍ତୁ, ତମେ ନିଶ୍ଚୟ ଚାକିରି ପାଇବ, ଗଲ ଯା। ହଁ, ଦୁଇ ଦୁଇ ଚାରି ଚାରି ଆଠ ଆଠ ଆଠ ନଅ ଆଠ।

0: ନେ ପୁଅ, ଏ କ୍ଷୀର ଗିଲାସେ ପିଇ ଦେ। ଆରେ ଏମିତି ବି ହୁଏ, ଯେତେ ପରୀକ୍ଷା ଦେଲେ ବି ଫଳ ସହଜରେ ମିଳେନି। ଭଗବାନଙ୍କ ପରୀକ୍ଷା ବଡ଼ କଠୋର।
1: କିନ୍ତୁ ମାଉସୀ, ମୁଁ ତ ଇଣ୍ଟରଭ୍ୟୁରେ ଖୁବ୍ ଭଲ କରିଥିଲି।
0: ଆରେ ଭଲ କର କି ଖରାପ କର, ଏସବୁ ବଛା ବଛି ପରୀକ୍ଷା ଖାଲି ଲୋକ ଦେଖାଣିଆ। ଯିଏ ଚାକିରି ପାଇବା କଥା ସେ ସବୁ ଆଗରୁ ସ୍ଥିର ହେଇଯାଇଥାଏ ନା।
1: ମଉସା ଠିକ୍ କହୁଥିଲେ, ହାତ ଗୁଞ୍ଜ ନଦେଲେ ଚାକିରି ମିଳିବା ବଡ଼ କଷ୍ଟ।
0: ଆରେ ସେଠି ନ ମିଳିଲେ ନାହିଁ, ଅନ୍ୟ ଜାଗାରେ ପୁଣି ଚେଷ୍ଟା କରିବୁ।
1: ଅନ୍ୟ ଜାଗାରେ ଯେ ମିଳିବ ତାର ପାଖକୁ ଭରସା।
0: ତୁ ବ୍ୟସ୍ତ ହନା ଅମ୍ବିକା, ପୁଅ ପିଲାର ଭାଗ୍ୟ କେତେବେଳେ ପତର ତଳେ ତ କେତେବେଳେ ପଥର ତଳେ, ସେଇଥିପାଇଁ ଧୈର୍ଯ୍ୟ ହରେଇ ଭାଙ୍ଗି ପଡ଼ିଲେ ଚଳିବ। ତୁ ଯଦି ଅଧୈର୍ଯ୍ୟ ହବୁ, ଭାଇ ଭଉଣୀକୁ ମଣିଷ କରିବୁ କେମିତି କହିଲୁ।
1: ସତରେ ମାଉସୀ, ଆପଣ କହୁଛନ୍ତି ପରେ ମୋର ମା ଥିଲେ, ସେଇଥିପାଇଁ ତ ଭଗବାନ ମୋତେ ଆଣି ଆପଣଙ୍କ ପାଖରେ ପହଞ୍ଚି ଦେଇଛନ୍ତି।
0: ହଉ ଛାଡ଼ ସେ କଥା, ତୁ କ୍ଷୀର ପିଉଥା, ମୁଁ ତୋ ପାଇଁ କିଛି ଫଳ ଆଣେ। ଖରାରେ ବୁଲି ବୁଲି ଗୋରା ଦେହଟା କଳା କାଠ ପଡ଼ିଗଲାଣି।
1: ମୋର ଖାଲି ଗୋଟାଏ ଚିନ୍ତା ମାଉସୀ, ମଉସାଙ୍କୁ କ'ଣ କହିବି।
0: ଘର ଭଡ଼ା କଥା ତ?
1: ହଁ।
0: କି ଆଶ୍ଚର୍ଯ୍ୟ, ଚାକିରି ଖଣ୍ଡେ କେଉଁଠି ମିଳିଲେ ଘର ଭଡ଼ା ଦେବୁ ନା, ଆଉ କେଉଁଠୁ କ'ଣ ଚୋରି କରି ଆଣିକି ଦେବୁ। ହଉ ବସ, ମୁଁ ଫଳ ତୋ ପାଇଁ ଆଣୁଛି।
1: ନାଇଁ ମାଉସୀ ଥାଉ, ମୁଁ ଖାଇବିନି, ମୁଁ ଟିକେ ବଜାର ଆଡ଼ୁ ଆସେ।
0: ଚଞ୍ଚଳ ଫେରିବୁ, ଖରାରେ ବେଶୀ ବୁଲିବୁନି।
2: କ'ଣ ଅମ୍ବିକା ଭଡ଼ା ଦେବା କଥା କିଛି କହୁଥିଲା କି?
0: ଶୁଣୁଛ ପରା, ତାର ସେଠି ଚାକିରି ହେଲାନି, ଆଉ ତମେ ଭଡ଼ା ଦେବ କେମିତି?
2: ତାହେଲେ କେବେ ଆଉ ଦେବ? ଚାହୁଁ ଚାହୁଁ ତ 3 ମାସ ହେଇଗଲା।
0: ନଦେଲେ ନଦେବ, ଏତେ ଚିନ୍ତା କାହିଁକି?
2: କ'ଣ କହିଲ, ଚିନ୍ତା କରିବିନି? ତମକୁ ତ କିଛି ଜଣାପଡ଼ୁନି।
0: ନାଇଁ ମୋତେ କାହିଁକି ଜଣାପଡ଼ିବ, ତମେ ତ ଏକା ସବୁ ଜାଣିଛ। କିଅ, ଏତେ ଗୁଡ଼ାଏ ବଖରା ଘର ଆମର ପଡ଼ିଛି, ଗୋଟିଏ ଘରେ ସେ ରହୁଛି, ରହୁ। ଆମର ପିଲାପିଲି ଥିଲେ ସେମାନେ ତ ପୁଣି ରହୁଥାନ୍ତେ ନା, ତମେ ସେମାନଙ୍କଠୁ ବି ଭଡ଼ା ନିଅନ୍ତ।
2: କି କଥା ତମେ କହୁଛ ହେମଲତା, କି ନିଜ ପିଲା ଆଉ ପର ପିଲା ଭିତରେ ଫରକ ନାହିଁ?
0: ମୂଳୁଛୁ ତ କିଛି ନାହିଁ, ଆଉ ଫରକ ଖୋଜୁଛୁ କ'ଣ? ଅମ୍ବିକା କ'ଣ ପର ପିଲାପିଲି ଏଠି ଚଳୁଛି? ତାର ଚାଲିଚଳନ, ବ୍ୟବହାର, ମିଠା କଥା, ଆହ କଥା ପଦକରେ ମନ କିଣି ନବ ପରା।
2: ତମେ ତାର ଖୁବ୍ ମୁହଁ ବଢ଼େଇ ଦେଲେଣି ଦେଖୁଛି ମୁଁ।
0: ମୁହଁ ବଢ଼େଇଲି କ'ଣ ମ, ସେ ତମର କି କ୍ଷତି କରୁଛି ଶୁଣେ, ତମକୁ କେବେ ଅସମାନ କରିଛି? ତମର ପିଲାଟା ପ୍ରତି ଟିକେ ହେଲେ ଦୟାମୟ ନାହିଁ? ସଂସାର କ'ଣଟେ ନେଇଯିବ କହିଲ, ପିଲାଟା ଆମ ପାଖରେ ଶରଣ ପଶିଲା ପରି ପଡ଼ିଛି, ତାର ସୁବିଧା ଅସୁବିଧା ଦେଖିବନି?
2: ତା ଅସୁବିଧା ଦେଖିନଥିଲେ 3 ମାସ ହେଲା ସେ ଏଠି ମାଗଣାରେ ରହିପାରିନଥାନ୍ତା, ବୁଝିଲ?
0: 3 ମାସ ଛାଡ଼ି 3 ବର୍ଷ ରହିଲେ ବି ରହୁ, ହେଲେ ଯେପର୍ଯ୍ୟନ୍ତ ସେ ଚାକିରି ଖଣ୍ଡେ ନ ପାଇଛି ତମେ ତାକୁ ଘର ଭଡ଼ା ମାଗିବନି।
2: ଆଉ ବର୍ଷ ବର୍ଷ ଧରି ସେ ଚାକିରି ନ ପାଇଲେ ବି ମୋ ଘରେ ମାହାଳିଆ ରହିଥିବ?
0: ରହିଲେ ରହିଥାଉ, କ୍ଷତି କ'ଣ?
2: ନାଇଁ ନାଇଁ, ତମ କଥା ମୁଁ ମୋଟେ ଶୁଣିବିନି, ଆଜି ତମେ ତାକୁ କହିଦେବ ଯଦି ତାର ଏଠି ରହିବାର ଇଚ୍ଛା, ତେବେ ଅତି ଶୀଘ୍ର 3 ମାସର ଘର ଭଡ଼ା ଦେଇଦେବୁ, ନଚେତ ଘର ଖାଲି କରୁ।
0: ତମେ କହିଲେ କୁହ ପଛେ, ହେଲେ ମୁଁ ତାକୁ ଏଠୁ ଚାଲିଯିବା କଥା।

0: ଅମ୍ବିକା, ଅମ୍ବିକା
1: ଯାଉଛି ସାର୍।
0: କ'ଣ ସାର୍? ଆରେ ଇଏ କ'ଣ ଘୋଡ଼େଇଛ?
2: କାଲି ରାତିଠୁ ଟିକେ ଜ୍ୱର ଆସିଛି ସାର୍।
0: ଆଉ ଟିକେ ଖରାରେ ବୁଲ, ଜ୍ୱର ତ ହେଇଛି କହୁଛ? ପ୍ୟାଣ୍ଟ ସାର୍ଟ ପିନ୍ଧି କୁଆଡ଼େ ବାହାରିଛ?
2: ନା ସାର୍, ଆଜି ବି ଗୋଟେ ଇଣ୍ଟରଭ୍ୟୁ ଦେବାର ଅଛି।
0: କ'ଣ ହେଲା? ଦେହରେ ଜ୍ୱର, ତମେ ଯିବ ଇଣ୍ଟରଭ୍ୟୁ ଦେବାକୁ?
2: ଉପାୟ ନାହିଁ ସାର୍, ଯେମିତି ହେଲେ ମୋତେ ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ।
0: ତ ମାଉସୀ ଜାଣେ ତମ ଦେହ କଥା?
2: ନାଇଁ, ସକାଳୁ ତ ମୁଁ ତାଙ୍କୁ ଦେଖିନି ଏପର୍ଯ୍ୟନ୍ତ।
0: ଓହୋ, ଆଜି ତ ତାର ଗୁରୁବାର ବ୍ରତ, ଦେଉଳକୁ ଯାଇଛି, ଏଇନି ଫେରୁଥିବ। ହେଲେ ତମର ଜ୍ୱର ଦେହରେ ତମେ କେମିତି ଇଣ୍ଟରଭ୍ୟୁ ଦେବ?
2: ଆପଣ ବ୍ୟସ୍ତ ହୁଅନ୍ତୁନି ସାର୍, ମୋର କିଛି ହେବନି।
0: ଅବଶ୍ୟ ତମେ ଯଦି ନିହାତି ଇଣ୍ଟରଭ୍ୟୁ ଦେବାକୁ ଯିବ ମୁଁ ମନା କରିବିନି, ତେବେ ଯିବା ଆଗରୁ ଔଷଧ ଖାଇଦେଇ ଯିବ। ଏଇ ରୁହ ରୁହ, ତମେ ଗୋଟେ କାମ କର, ମେଡ଼ିକାଲ ଆସ, ମୁଁ ଡକ୍ଟର ମିଶ୍ରଙ୍କ ଖଣ୍ଡେ ଚିଠି ଲେଖି ଦେଉଛି, ଏଇ ଆଗ ମୋଡ଼ରେ ତାଙ୍କର ସେ କ୍ଲିନିକଟା ବସ। ଏଇ ନିଅ
2: ସାର୍,
0: ତାଙ୍କୁ ମୋ ନାଁ କହିବ, ହଁ, ଏ ଚିଠିଟା ତାଙ୍କୁ ଦେବ, ସେ ଭଲରେ ପରୀକ୍ଷା କରି ଔଷଧ ଦେବେ। ଟଙ୍କାଟା ପାଖରେ ରଖିଥା, ଫିସ୍ ତ ସେ ନେବେନି, ତଥାପି ତମେ ଯାଚିବ, ହଁ, ଯା, ଏ ଭୀଷଣ ଖରା ହେଉଛି, ରିକ୍ସାରେ ଯା।
2: ଠିକ୍ ଅଛି ସାର୍।
0: ଆଉ ଶୁଣ, ଇଣ୍ଟରଭ୍ୟୁ ସରିବା ସାଙ୍ଗେ ସାଙ୍ଗେ ଘରକୁ ଫେରି ଆସିବ, ନହେଲେ ତମ ମାଉସୀ ଭାରି ବ୍ୟସ୍ତ ହେବେ, ତାଙ୍କୁ ଦେଖା କରି ଯାଇଥିଲେ ଟିକେ ଭଲ ହେଇଥାନ୍ତା। ହଉ ତମେ ଯା, ଆରେ ମନ କରେ ଡାକ୍ତର ପାଖ ହେଇକି ଯିବ
1: ସାର୍।

0: ଦିନ 10ଟା ଯାଏ ଦେଉଳରେ କ'ଣ କରୁଥିଲ କେଉ?
1: ମଲା, ପୂଜା ଶେଷ ନ କରି କେମିତି ଫେରିଥାନ୍ତି ଯେ? କ'ଣ ହେଲା କି? ମୋତେ ଏତେ ଖୋଜା ପଡ଼ିଛି କାହିଁକି?
0: ଆରେ ବାବା, ମୁଁ ଖୋଜୁନି, ଅମ୍ବିକା ଖୋଜୁଥିଲା।
1: କାହିଁ, କୁଆଡ଼େ ଗଲା ସେ?
0: କୁଆଡ଼େ ଆଉ ଯିବ, ସେଇ ଚାକିରି ପାଇଁ ଇଣ୍ଟରଭ୍ୟୁ, ଆଜି ପୁଣି କେଉଁଠି ଗୋଟେ ଇଣ୍ଟରଭ୍ୟୁ ଅଛି।
1: କାହିଁକି ଅକାରଣରେ ସେ ଗୋଟା ପରେ ଗୋଟେ ପରୀକ୍ଷା ଦେଉଛି କେଜାଣି? ଚାକିରି ତ ମିଳୁନି।
0: ମିଳୁନି ବୋଲି ଖୋଜିବନି, ଗୋଟାକୁ 10ଟା ଜାଗାରେ ଇଣ୍ଟରଭ୍ୟୁ ଦେଲେ ସିନା କେଉଁଠି ଗୋଟେ ଜାଗାରେ ବାଜିଯିବ।
1: ପିଲାଟା ମୋର କେତେ ଦୌଡ଼ା ଦୌଡ଼ି କରିବ କହିଲ? ମାସ କିଠାରେ କଣ୍ଟା ଦହଲି ଗଲାଣି।
0: କିଏ ଭଲ କଥା ତମେ କହୁଛ, ଚାକିରି ଗୁଡ଼ା କ'ଣ ରାସ୍ତାର ଗୋଡ଼ିମାଟି ହେଇଛି କି? ଯେତେବେଳେ ଚାହିଁବ ମିଳିଯିବ। ମର୍ଦ୍ଦ ପୁଅ, କଷ୍ଟ ନ କଲେ ଇଷ୍ଟ ମିଳିବ କେମିତି? ତା ଛଡ଼ା ଚାକିରି କଲେ ସିନା ସେ ଆମ ଭଡ଼ା ଟଙ୍କାଟା ଦେଇଦେବ।
1: ତମର ତ ସବୁବେଳେ ସେଇ ଭଡ଼ା ଉପରେ ଆଖି। ହଁ, ସେ କାହିଁକି ମୋତେ ଖୋଜୁଥିଲା?
0: ଇଣ୍ଟରଭ୍ୟୁକୁ ଯିବା ଆଗରୁ ତମେ ତାକୁ ଆଶୀର୍ବାଦ କରିଥାନ୍ତ, ତା ଛଡ଼ା
1: ରହିଗଲ ଯେ। କ'ଣ ତା ଛଡ଼ା? ଓହୋ, କୁହ ଭଲା।
0: ନାଇଁ ମାନେ, କାଲି ରାତିଠୁ କୁଆଡ଼େ ତାକୁ ଭାରି ଜ୍ୱର।
1: ହେ, ଅମ୍ବିକା ଜ୍ୱର ଦେହରେ ବାହାରକୁ ଗଲା? ତମେ କେମିତି ମଣିଷ କହିଲ?
0: ଆହା, ତମେ କାହିଁକି ଏତେ ବ୍ୟସ୍ତ ହେଇ ପଡ଼ୁଛ? ବାହାରକୁ ନଗଲେ ସେ ଇଣ୍ଟରଭ୍ୟୁ ଦେବ କେମିତି?
1: ତା ସେ ଚାକିରି ମୁହଁରେ ନିଆ। ତମର ଟିକେ ହେଲେ ଅକଲ ହେଲାନି? ପିଲାଟାକୁ ଜ୍ୱର ଦେହରେ ବାହାରକୁ ପଠେଇଦେଲ କେମିତି? ସେ କ'ଣ କିଛି ଔଷଧ ଖାଇଛି? ଡାକ୍ତରକୁ ଦେଖିଛି?
0: କାଇଁ ମିଛରେ ଗୁଡ଼ାଏ ଭଡ଼ର ଭଡ଼ର ହଉଛ? ଅମ୍ବିକା କ'ଣ ଛୋଟ ଛୁଆ ହେଇଛି? ଖଡ଼ି ଧରି ତାକୁ ପାଠ ଶିଖିବାକୁ ପଡ଼ିବ? ନିଜ କଥା ସେ ନିଜେ ବୁଝିବ,
1: କିନ୍ତୁ କେମିତି ସେ ନିଜ ଦେହ କଥା ଦେଖିବ? ରୋଗ ବୈରାଗ ହେଲେ ପଇସା କେଉଁଠୁ ପାଇବ ଯେ ଚିକିତ୍ସା କରିବ? ଆଚ୍ଛା, ତମେ ତା ହାତରେ କିଛି ଟଙ୍କା ଦେଇଛ ତ?
0: ମୁଁ କାହିଁକି ତାକୁ ଟଙ୍କା ଦେବି?
1: କହୁଛ ପରା ତାକୁ କାଲିଠୁ ଜ୍ୱର, ହାତରେ କ'ଣ ପଇସା ଅଛି ଯେ ସେ କେଉଁଠି ଔଷଧପତ୍ର ଆଣି ଖାଇବ?
0: ବୁଝିଲା ହେମଲତା, ତମେ ଆଉ ଏତେ ମାଉସୀ ସୁହାଗ ଦେଖାଅନି, କିଏ ତାକୁ କାହିଁକି ମୁଁ ଟଙ୍କା ଦେବି? ସେ ମୋର କିଏ କି? ମାଗଣାରେ ଘରେ ରହିବାକୁ ଦେବି, ଔଷଧ ପତି ପାଇଁ ଟଙ୍କା ଦେବି, ଭଲ ଭଲ ଜିନିଷ କିଣି ଖାଇବାକୁ ଦେବି, ଗଲା ତ?
1: ଓହ, ତମେ କ'ଣ ମଣିଷ ନୁହଁ? ତମର କ'ଣ ହୃଦୟ ବୋଲି କିଛି ନାହିଁ? ଆଜି ନିଜ ପିଲା ହେଇଥିଲେ ଏ ଜ୍ୱର ଦେହରେ ତାକୁ ବାହାରକୁ ଛାଡ଼ି ଦେଇଥାନ୍ତ?
0: ତମେ ପୁଣି ସେମିତି କହିଲ ହେମଲତା, ଥରେ ପରା କହିଛି ସେ ପର ପିଲା, ମଣିଷ ହେଇ ଯେତିକି କରିବା କଥା ଆମେ କରିଛୁ ସେଇ ଢେର, ତାଠୁ ବେଶୀ ଆଶା କଲେ ସେ ତାର ଅନ୍ୟ ବ୍ୟବସ୍ଥା କରୁ, ତମର ତା ପାଇଁ ଏତେ ବ୍ୟସ୍ତ ବା କିଛି ଦରକାର ନାହିଁ।
1: ଛି ଛି, ସେମିତି କୁହନି, ପର ପିଲା ହେଲେ କ'ଣ ହେଲା? ପିଲା ତ ସ୍ନେହ ରଙ୍କୁଣା, ତାକୁ ଟିକେ ଆଦର କରୁଛି ବୋଲି ତମ ଦେହ ଶୋଉନି କାହିଁକି କହିଲ?
0: ଦେଖ, ଏତେ ଉଦାରତା ଭଲ ନୁହେଁ ହେମଲତା, କିଏ ଜାଣେ ତା ମନରେ କ'ଣ ଅଛି? ଆମକୁ କେମିତି ମଉସା ମାଉସୀ କହି ନିଜ କାମ ହାସଲ ହେଲା ପରେ ଯଦି ଆମକୁ ସେ ଚିତା କାଠି ପଳେଇଯିବ?
1: ନା ନା ନା, ଅମ୍ବିକା କେବେ ସେମିତି କରିବନି।
0: ତମେ କେମିତି ଜାଣିଲ?
1: ତମେ ପୁରୁଷ ଲୋକ, ମା ମନର କଥା ତମେ କେଉଁ ଜାଣିବ? ଏତେ ତ ବ୍ରତ ଉପବାସ କଲି, ତୀର୍ଥ କଲି, ଦିଅଁ ଦେବତାକୁ ଡାକିଲି, ହେଲେ ଆମ କୋଳ ଏ ଯାଇ ପୁରିଲାନି। ଦେବ ଶିଶୁ ପରି ଅମ୍ବିକା ଛାଁକୁ ଆସି ଆମର ଶରଣ ପଶିଛି, ତାକୁ କ'ଣ କେବେ ହତାଦର କରିହେବ?
0: ଓହୋ, ସେଇ କଥା ତ ତମେ ହଜାର ଥର କହୁଛ।
1: ହଜାର ଥର କ'ଣ, ଲକ୍ଷେ ଥର କହିବି, ଆଜି ଯାଇ ତମକୁ କହୁନଥିଲି, ହେଲେ ଆଉ ମୁଁ ତୁନି ହେଇ ରହିପାରିବିନି।
0: କୋଉ କଥା?
1: ଏଇ ଅମ୍ବିକା, ତାକୁ ମୁଁ ଜନ୍ମ ସିନା ଦେଇନି, ହେଲେ ସେ ମୋ ମନ ଭିତରେ ଗୋଟେ ଜାଗା ଦଖଲ କରିସାରିଛି।
0: ହେମଲତା,
1: ହଁ, ମୁଁ ତାକୁ ମାଆର ସ୍ନେହ ଆଦର ଦେଇଛି, ସିଏ ବି ମୋତେ ମାଆର ଆସନରେ ବସି ଶ୍ରଦ୍ଧା ଭକ୍ତି ସବୁ କରିଛି। ତମେ ଯଦି ରାଜି ହବ,
0: କ'ଣ,
1: ଅମ୍ବିକାକୁ ଆମେ ପୁଅ କରିନବା? ହଁ, ସିଏ ହବ ଆମ ପୁଅ, ଆମ ବିଷୟ ସମ୍ପତ୍ତିର ଉତ୍ତରାଧିକାରୀ।
0: ହେମଲତା, ଏସବୁ ତମେ କ'ଣ କହୁଛ?
1: ଏ କଥା ମୋର ଅନେକ ଆଗରୁ ତମକୁ କହିବାର ଥିଲା, ହେଲେ ତମର ଅମ୍ବିକା ପ୍ରତି ଦୁର୍ବ୍ୟବହାର ଦେଖି କହିବାକୁ ସାହସ କରୁନଥିଲି।
0: କ'ଣ କହିଲ? ମୁଁ ତା ପ୍ରତି ଦୁର୍ବ୍ୟବହାର କରିଛି?
1: ଆଉ କିଏ, ଆଉ କିଏ କରୁଛି? ମୁଁ ଖାସ ତମରି ଡରରେ ସିଏ ଜ୍ୱର ଦେହରେ ପରୀକ୍ଷା ଦେବାକୁ ଯାଇଛି, ତମରି ଡରରେ ଭଡ଼ା ଟଙ୍କା ଦେବ ବୋଲି ପ୍ରତିଜ୍ଞା କରିଛି, ହେଲେ ଚାକିରି ଖଣ୍ଡେ ତ ପାଇଲାନି ଏପର୍ଯ୍ୟନ୍ତ, ଟଙ୍କା ସେ ଆଣିବ କେଉଁଠୁ? ଅଥଚ ତମେ ଖାଲି ତାଗିଦା ଉପରେ ତାଗିଦା କରି ଚାଲିଛ।
0: ହଁ, ତା ଅବଶ୍ୟ କରିଛି ହେମଲତା, କାରଣ ସିଏ ହେଉଛି ଘରେ ଭଡ଼ାଟିଆ, ହେଲେ ତମେ କୁଆଡ଼ୁ ବୁଝିବ, ବିଫଳ ପିତୃତ୍ୱର ଯନ୍ତ୍ରଣାରେ ଦଗ୍ଧ ହୋଇ ଅମ୍ବିକାକୁ ମୋ ବାପର ସ୍ନେହ ଦେବାକୁ କି ପ୍ରାଣାନ୍ତକ ଉଦ୍ୟମ ନ କରିଛି।
1: ଥାଉ ଥାଉ, ବାପର ସ୍ନେହ ଦେଇଥିଲେ ରୋଜ ରାତି ପାହିଲେ ଭଡ଼ା ଟଙ୍କା ପାଇଁ ତା ଉପରେ ଏମିତି ଜୁଲୁମ କରନ୍ତନି କି ଜର ଦେହରେ ଇଣ୍ଟରଭ୍ୟୁ ଦେବାକୁ ଛାଡ଼ି ଦିଅନ୍ତନି।
0: ତମେ କ'ଣ ଭାବୁଛ ହେମଲତା, ମୁଁ ମୁହଁରେ କଠୋର ହେଇଛି ବୋଲି ମୋ ମନରେ ତା ପ୍ରତି ବାପର ମମତା ନାହିଁ? ଆଜି ସେ ଫେରୁ, ତମେ ତାକୁ ପଚାରି ବୁଝିବ କିଏ ଆଜି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ତା ହାତରେ ମୁଠା ମୁଠା ଟଙ୍କା ଦେଇ ଆସିଛି। ଆଜି ଆଜି ତା ଦେହ ଖରାପ, ଇଣ୍ଟରଭ୍ୟୁ ଦେବାକୁ ଗଲାବେଳେ ମୁଁ ତାକୁ ଯେତେ ମନା କଲି ସେ ଶୁଣିଲାନି। ଶେଷରେ ତା ହାତରେ ଟଙ୍କା ଦେଇ ଡାକ୍ତର ମିଶ୍ରଙ୍କ ପାଖକୁ ଚିଠି ଖଣ୍ଡେ ଲେଖି ପଠେଇଛି। ତାକୁ ପଚାରି ବୁଝିବ ଭଡ଼ା ଟଙ୍କା ଦେବା ପାଇଁ ବ୍ୟସ୍ତ ରହିବାକୁ କିଏ ଆଜି ପର୍ଯ୍ୟନ୍ତ ତାକୁ ବୁଝେଇଛି।
1: ସତ କହୁଛ, କିନ୍ତୁ ମୁଁ ଏ କଥା କିଛି ଜାଣିନି।
0: ଏସବୁ କରିଛି ତମ ଅଲକ୍ଷ୍ୟରେ, ତମକୁ ନ ଜାଣିବାକୁ ମୁଁ ଅମ୍ବିକାକୁ ବାଧ୍ୟ କରିଛି।
1: ତାହେଲେ ତାହେଲେ କ'ଣ କହୁଛ, ଆମେ ତାକୁ ପୁଅ କରି ନେବାରେ ତମର କୌଣସି ଆପତ୍ତି ନାହିଁ ତ?
0: ଅନେକ ଦିନରୁ ମୁଁ ଏ ସଂକଳ୍ପ କରିସାରିଛି ହେମଲତା, ହୁଏତ କେବଳ ତମରି ସ୍ୱୀକୃତି ପାଇଁ ଅପେକ୍ଷା କରିଥିଲି। ଅମ୍ବିକା ମୋର ଆଶ୍ରିତ ହେବା ଦିନରୁ ମୁଁ ଏ କଥା ବାରମ୍ବାର ଚିନ୍ତା କରିଛି, ୟା ପରେ ଆଉ କୌଣସି ଅସୁବିଧା ହେବନି। ହଉ, ତମେ ମୋତେ କ'ଣ ଦୁଇଟା ଖାଇବାକୁ ଦେଲ, ମୁଁ ଟିକେ ଡାକ୍ତର ମିଶ୍ରଙ୍କ କ୍ଲିନିକ୍ ଆଡ଼ୁ ଟିକେ ବୁଲି ଆସେ, ତୋ କଥା ଗଲା କି ନାହିଁ।
1: ହଉ ହଉ, ଆସ ଖାଇବା।

ଶେଷ ହେଲା ନାଟକ ସୁନାହରିଣୀ। ରଚନା କରିଥିଲେ ସନ୍ଧ୍ୟାରାଣୀ ମିତ୍ର। ଆକାଶବାଣୀ କେନ୍ଦୁଝର, ସମୟ ଦିନ 11:00 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

0: ଶୁଣୁଥିଲେ ଓରାମ ଗୀତ, ପରିବେଷଣ କଲେ କାର୍ମି ଓରାମ ଏବଂ ସାଥୀ।
1: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:20। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନା ମଞ୍ଜୁଳା ମହନ୍ତ।
2: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
2: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଭକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
2: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
3: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ଯୋଗାଯୋଗ କରନ୍ତୁ।
2: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
4: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
5: କଣ କହୁନୁ,
4: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
5: ଆଉ ଇଲେକ୍ଟ୍ରି ବିଲ୍,
4: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
1: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
6: ସୁନ, ରୂପା, ହୀରା, ଡ୍ରେସ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
1: କନକ ଜୁଏଲାରୀ, ବିଏସ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
7: ଓଡ଼ିଶାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସିଟିଜିରେ ନାମଲେଖା ଆରମ୍ଭ ହୋଇଛି। ଯୁକ୍ତ 2 ବିଜ୍ଞାନ, କଳା ଓ ବାଣିଜ୍ୟ ଏବଂ ଯୁକ୍ତ 3 କଳା, ବାଣିଜ୍ୟ ଓ ବିଜ୍ଞାନ ଅନର୍ସ ଏବଂ କମ୍ପ୍ୟୁଟର ସାଇନ୍ସ ସହ ବୈଷୟିକ ପାଠ ଭାବେ MBA, MCA, MSW, MFC, ଲାଇବ୍ରେରୀ ବିଜ୍ଞାନ, BBA, BCAରେ ନାମଲେଖା ହେଉଛି। ବିଭିନ୍ନ ବିଭାଗରେ ସଫଳତା ପାଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ସିଟିଜିରେ ଆପଣଙ୍କର କ୍ୟାରିୟର ଗଢ଼ନ୍ତୁ। ନାମଲେଖା ପାଇଁ ଯୋଗାଯୋଗ କରନ୍ତୁ 9437157802 ଏବଂ 7008547809, 7008869080 ନମ୍ବରରେ।
8: ପୁଲିସ
9: ମିସ୍ ସୀମା।
8: ଆଜ୍ଞା।
9: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ
8: କାହିଁକି? କିନ୍ତୁ
9: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
8: ଡିଜିଟାଲ ଆରେଷ୍ଟ?
9: 1,00,000 ଦିଅନ୍ତୁ, ବଞ୍ଚିଯିବେ।
8: ଏତେ ଟଙ୍କା?
9: ଆଚ୍ଛା ଠିକ ଅଛି, ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ ଯିବ।
8: ଜେଲ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି। ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ, ସେଥିପାଇଁ ପ୍ୟାନିକ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ।
10: ହ୍ୟାଲୋ ମମା।
8: ହାଇ।
10: RBI କହେ
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି, ଉପସ୍ଥାପନାରେ ମୁଁ ମଞ୍ଜୁଳା ମହାନ୍ତ।

ଭଉଣୀ, ଆସନ୍ତାକାଲି ହେଉଛି ବିଶ୍ୱ ତମାଖୁ ନିରୋଧ ଦିବସ। ପ୍ରତିବର୍ଷ ମେ 31 ତାରିଖକୁ ବିଶ୍ୱ ତମାଖୁ ନିରୋଧ ଦିବସ ଭାବରେ ପାଳନ କରାଯାଏ। ତମାଖୁ ସ୍ୱାସ୍ଥ୍ୟ ତଥା ପରିବେଶ ପାଇଁ କେତେ ହାନିକାରକ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ପ୍ରତିବର୍ଷ ସାରା ବିଶ୍ୱରେ ପ୍ରାୟ 60 ଲକ୍ଷରୁ ଅଧିକ ବ୍ୟକ୍ତି ତମାଖୁ ସେବନ ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଏହାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟମାନଙ୍କ ଦ୍ୱାରା 1987 ପ୍ରଥମ ଥର ପାଇଁ ତମାଖୁ ସେବନକୁ ବିରୋଧ କରି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଇଥିଲା। 1988 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁ ମୁକ୍ତ ପରିବେଶ ସୃଷ୍ଟି ପାଇଁ ପ୍ରାଥମିକ ପଦକ୍ଷେପ ଗ୍ରହଣ କରିଥିଲେ। ଏଥିରେ ସ୍ୱାସ୍ଥ୍ୟ ବୀମା, ସାମାଜିକ ସ୍ତରରେ ସମସ୍ତଙ୍କୁ ତମାଖୁର କୁପ୍ରଭାବ ବିଷୟରେ ଅବଗତ କରାଇବା, ସର୍ବୋପରି ଏହାକୁ ନିୟନ୍ତ୍ରଣ କରିବା ଭଳି ବିଭିନ୍ନ ପଦକ୍ଷେପକୁ ଗୁରୁତ୍ୱ ଦିଆଯାଇଥିଲା। ସିଗାରେଟ୍, ବିଡ଼ି, ଗୁଟ୍ଖା, ପାନ, ପାନ ମସଲା, ଖଇନି, ଚିଲମ, ହୁକା, ଗୁଡ଼ାଖୁ ଆଦି ତମାଖୁ ଦ୍ରବ୍ୟରେ ନିକୋଟିନ୍ ନାମକ ଏକ ହାନିକାରକ ଦ୍ରବ୍ୟର ବ୍ୟବହାର ହୋଇଥାଏ, ଯାହାକି ଶରୀର ପାଇଁ ଅତ୍ୟଧିକ କ୍ଷତିକାରକ। ସିଗାରେଟ୍ରେ ଆର୍ସେନିକ୍, ସିସା, ହାଇଡ୍ରୋଜେନ୍, ନାଇଟ୍ରୋଜେନ୍ ଅକ୍ସାଇଡ୍, କାର୍ବନ୍ ମନୋକ୍ସାଇଡ୍, ଆମୋନିଆ ଭଳି ରାସାୟନିକ ପଦାର୍ଥ ବ୍ୟବହୃତ ହୋଇଥାଏ। ତମାଖୁ ବ୍ୟକ୍ତିର ମସ୍ତିଷ୍କକୁ ମୃତପ୍ରାୟ କରିଦିଏ। ଅନେକଙ୍କର ଧାରଣା ରହିଛି ଯେ ତମାଖୁ ସେବନ ଦ୍ୱାରା ମାନସିକ ଅବସାଦକୁ ଦୂର କରାଯାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ, କାରଣ ତମାଖୁରେ ବ୍ୟକ୍ତି ଅତ୍ୟଧିକ ଆସକ୍ତ ହୋଇଗଲା ପରେ ଧୀରେ ଧୀରେ ବିଭିନ୍ନ ପ୍ରକାର ଶାରୀରିକ ଅସୁସ୍ଥତା ତାଠାରେ ଦେଖାଦିଏ। ଏହି ତମାଖୁ କ୍ୟାନ୍ସରର ଏକ ପ୍ରମୁଖ କାରଣ। ଫୁସ୍ଫୁସ୍, ଯକୃତ, ଗଳା, କିଡ୍ନି ଆଦିରେ କ୍ୟାନ୍ସର, ହୃଦଘାତ, ମଧୁମେହ, ଅବସାଦ ଏବଂ ମାନସିକ ଭାରସାମ୍ୟ ହରାଇବା ଭଳି ସମସ୍ୟାକୁ ଏହା ଡାକି ଆଣିଥାଏ। ତେଣୁ ତମାଖୁ ସେବନଠାରୁ ସମସ୍ତେ ଦୂରେଇ ରହିବା ଆବଶ୍ୟକ। ଏହା ଏକ ଘାତକ ଦ୍ରବ୍ୟ, ଏହାର ଭୟାବହତା ବିଷୟରେ ସମସ୍ତେ ସଚେତନ ହେବା ଆବଶ୍ୟକ। ବିଶେଷ କରି ସ୍କୁଲ ପିଲାଙ୍କୁ ଏ ଦିଗରେ ଅଧିକ ସଚେତନ କରିବା ଆବଶ୍ୟକ। ପରିବାରରେ ଯଦି କେହି ତମାଖୁ ସେବନ କରୁଥାନ୍ତି ତେବେ ତାଙ୍କୁ ମଧ୍ୟ ଏହାର ଭୟାବହତା ସମ୍ପର୍କରେ ସଚେତନ କରିବା ଆବଶ୍ୟକ।

0: ଭଉଣୀ, ବର୍ତ୍ତମାନ ରେଡିଓ ତାର 90 ବର୍ଷ ପୂର୍ତ୍ତି ପାଳନ କରୁଛି। ରେଡିଓର ଆଭିମୁଖ୍ୟ ହେଉଛି ବହୁଜନ ହିତାୟ, ବହୁଜନ ସୁଖାୟ। ରେଡିଓର ବିକଳ୍ପ ନାହିଁ, ଏହା କେବଳ ଲୋକମାନଙ୍କୁ ଶିକ୍ଷା, ସୂଚନା, ମନୋରଞ୍ଜନ ପ୍ରଦାନ କରିଥାଏ ତା ନୁହେଁ, ଲୋକଙ୍କ ଜ୍ଞାନର ପରିସରକୁ ମଧ୍ୟ ବଢ଼ାଇଥାଏ। ଯେଉଁଠାରେ ଟେଲିଭିଜନ କିମ୍ବା ଇଣ୍ଟରନେଟ୍ ସେବା ପହଞ୍ଚି ପାରିନଥାଏ, ସେଠାରେ ରେଡିଓ ତାର ସେବା ପହଞ୍ଚାଇଥାଏ। ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ତଥା ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ରେଡିଓର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏ ପରିପ୍ରେକ୍ଷୀରେ ଆଜି ଆସନ୍ତୁ କାର୍ଯ୍ୟକ୍ରମରେ ଜଣେ ନିୟମିତ ଶ୍ରୋତା ପୁଷ୍ପଲତା ଜେନା ରେଡିଓର 90 ବର୍ଷର ଯାତ୍ରା ସମ୍ପର୍କରେ କ'ଣ କହୁଛନ୍ତି ଶୁଣିବା।
1: 90 ବର୍ଷର ସୁଗମ ଯାତ୍ରାରେ ଆମ ଆକାଶବାଣୀ ରେଡିଓ କେତେ ଭଲ ଲାଗୁଛି ଏ କଥାଟା ଶୁଣିଲେ। ଆମ ଆକାଶବାଣୀ ରେଡିଓର ଏ ସୁଗମ ଯାତ୍ରା ଏକ ସଫଳତାର ଚରମ ଶୀର୍ଷରେ ପହଞ୍ଚେ, ଯାହାକି ଆମ ଜନସାଧାରଣଙ୍କୁ ଏକ ବିକାଶ ପଥରେ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରୁଛି। ଆକାଶବାଣୀର ପ୍ରେରଣା ମହାତୀତ, ମହତ୍ତ୍ୱପୂର୍ଣ୍ଣ, ଗୁରୁତ୍ୱପୂର୍ଣ୍ଣ। ସକାଳର ସୂର୍ଯ୍ୟୋଦୟଙ୍କର ପ୍ରଥମ କିରଣ ଯେତେବେଳେ ଝରି ପଡ଼େ ଆମ ପୃଥିବୀ ପକ୍ଷରେ, ପକ୍ଷୀମାନେ ବିଭିନ୍ନ କଳରବ କରନ୍ତି, ପଶୁପକ୍ଷୀ ସେମାନେ ତାଙ୍କର ଖୁସିରେ ଆତ୍ମହରା ହୁଅନ୍ତି, ପ୍ରକୃତିର ଗଛପତ୍ର ପବନରେ ଦୋହଲି ଉଠେ, କି ସୁନ୍ଦର ଲାଗେ ସେ ଦିନ। ଆଉ ଠିକ ସେଇ ଭୋର ସମୟରେ ରେଡିଓକୁ ଖୋଲିଦେଲେ ଆରମ୍ଭ ହୁଏ ବନ୍ଦୀ ମାତରମ୍, ଭାରି ଭଲ ଲାଗେ। ଆକାଶବାଣୀର ନୈବେଦ୍ୟ ପ୍ରୋଗ୍ରାମ, ଭକ୍ତିଭରା ଭଜନ ଏବଂ ଅନୁଚିନ୍ତା ମନ ଶରୀର ଆତ୍ମାକୁ ପ୍ରଫୁଲ୍ଲିତ କରାଏ। ସତେ ଯେମିତି ମର୍ଣ୍ଣିଂ ସର୍ଦିରେ ତୁଳସୀ ଦୁଇ ପତ୍ରରୁ ଆସେ, ସେମିତି ଦିନଟା ମଧ୍ୟ ଆମର ତୁଳସୀ ପରିକା ବାସିଲା ବାସିଲା ଲାଗେ। ଆତ୍ମରା ହୁଏ ଆନନ୍ଦରେ ମନ ଏବଂ ହୃଦୟ, ଘରଠାରୁ ଚା ଦୋକାନ, କୃଷକ, ଗାଡି ମଟରରେ ବସିଥିବା ଲୋକ, ସର୍ବତ୍ର ରେଡିଓର ପ୍ରେରଣା ପୂର୍ଣ୍ଣ ବାଣୀ ବହୁତ ଭଲ ଲାଗେ। ବହୁଜନ ହିତାୟ, ବହୁଜନ ସୁଖାୟ, ଭିନ୍ନ ଆବେଗ ଆଧ୍ୟାତ୍ମିକ ଚେତନାକୁ ଆମ ସମସ୍ତଙ୍କର ଜାଗ୍ରତ କରାଏ। ସର୍ବତ୍ର ରେଡିଓ ପାଇଁ

କିଛି ଆପତ୍ତି ନଥାଏ। ସବୁ ଶ୍ରୋତା ଯେକୌଣସି ଅଞ୍ଚଳରୁ ହୁଅନ୍ତୁ, ଯେକୌଣସି ବର୍ଗର ହୁଅନ୍ତୁ, ଛୋଟଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ତାକୁ ଶୁଣିବାକୁ ଭଲ ପାଆନ୍ତି। ସତରେ ଏତେ ଭଲ ଆମ ଆକାଶବାଣୀ ହୃଦୟକୁ ଜୟ କରିପାରିଥିବା, ଉଦାସ ମନ ହାଲୁକା କରିଥିବା ଏବଂ ଜଣା ଅଜଣା ଦେଶ ବିଦେଶ ଏବଂ ବିଭିନ୍ନ ଅଞ୍ଚଳର ଘଟଣାକୁ ଆମ ପାଖରେ ଉପସ୍ଥାପନ କରୁଥିବା, ସମ୍ବାଦ ପରିବେଷଣ କରି ଆମକୁ ସୂଚନା ଦେଇ ପାରୁଥିବା ଆକାଶବାଣୀ ସତରେ ଅନନ୍ୟ ଏବଂ ପ୍ରଶଂସନୀୟ। ତେବେ ଆସନ୍ତୁ ଅତୀତ ପୃଷ୍ଠକୁ ଫେରିଯାଇ ଆକାଶବାଣୀ ରେଡିଓର ଆରମ୍ଭ କଥା ଟିକେ ଆଲୋଚନା କରିବା। ସମଗ୍ର ବିଶ୍ୱରେ ଆଜି ରେଡିଓ ପହଞ୍ଚି ପାରିଛି। ପାହାଡ଼ ଅଞ୍ଚଳ, ଯୁଦ୍ଧକ୍ଷେତ୍ର, ସମୁଦ୍ର, ବଣ ଜଙ୍ଗଲ, ଚାଷ ଜମି, ସବୁ ଜାଗାରେ ରେଡିଓର ପହଞ୍ଚ ରହିଛି ଏବଂ ସମସ୍ତେ ରେଡିଓ ମଧ୍ୟ ଶୁଣିପାରୁଛନ୍ତି। ଏଥିପାଇଁ ଆମର ବିଶିଷ୍ଟ ବୈଜ୍ଞାନିକ ମାନଙ୍କୁ ଆମର ଶତ ଶତ ପ୍ରଣାମ। 1886 ମସିହାରୁ 1888 ମସିହା ପର୍ଯ୍ୟନ୍ତ 2 ବର୍ଷ କାଳ ବୈଜ୍ଞାନିକ ରୁଲର୍ସ ହଜ୍ ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ପରୀକ୍ଷଣ କରିଥିଲେ ଏବଂ 1901 ମସିହାରେ ଇଟାଲୀର ବୈଜ୍ଞାନିକ ମାର୍କୋନି ତାଙ୍କର ଉଦ୍ୟମ ଏବଂ ପ୍ରଗାଢ଼ ନିଷ୍ଠା ଯୋଗୁଁ ଏହି ଯନ୍ତ୍ର ଉଦ୍ଭାବନ କରିଥିଲେ। ଏହି ଯନ୍ତ୍ର ମାଧ୍ୟମରେ ପ୍ରଥମେ ସେ ତାର ବିହୀନ ବେତାର ବାର୍ତ୍ତା ପ୍ରେରଣ କରିପାରିଥିଲେ, ସେଇଥିରୁ ଜନ୍ମ ନେଲା ରେଡିଓ। 1906 ମସିହାରେ ରେଜିନାଲ୍ଡ ହେସ୍ଡେନ୍ଙ୍କ ଦ୍ୱାରା ପ୍ରଥମେ ମଣିଷର ସ୍ୱରକୁ ରେଡିଓରେ ପ୍ରସାରିତ କରିଥିଲେ। ତାପରେ ପରେ ଥକି ଯାଇ ନାହାନ୍ତି ଆମ ବୈଜ୍ଞାନିକ ଗଣ। ଭାରତରେ ସର୍ବପ୍ରଥମେ 1923 ମସିହାରେ ବମ୍ବେଠାରେ ଏକ ରେଡିଓ କ୍ଲବ ପ୍ରାଇଭେଟ ଭାବରେ ଆରମ୍ଭ ହୋଇଥିଲା। 1935 ମସିହାରେ କିନ୍ତୁ ମହୀଶୂରଠାରେ ଏମ୍ଭି ଗୋପାଲ ସ୍ୱାମୀ ପ୍ରାଇଭେଟ ଭାବେ ଆକାଶବାଣୀ ଆରମ୍ଭ କରିଥିଲେ। 1956 ମସିହାରେ ସେ ଭାରତ ସରକାରଙ୍କୁ ଏହି ଆକାଶବାଣୀ ଚଳାଇବା ପାଇଁ ଦାୟିତ୍ୱ ହସ୍ତାନ୍ତର କରିଥିଲେ ଏବଂ ସେହି ଦିନଠାରୁ ଆମର ଆକାଶବାଣୀ ସରକାରଙ୍କ ଅଧୀନକୁ ଚାଲିଗଲା। ଆଉ ଗୋଟେ ତାକୁ କହନ୍ତି ଭଏସ୍ ଅଫ୍ ସ୍କାଏ, ଆକାଶବାଣୀ ଅରାକିଲ୍ ଯାହାକୁ କହନ୍ତି। ଆକାଶବାଣୀ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛନ୍ତି, କ୍ଳାନ୍ତ ହୋଇନାହିଁ କି ଶ୍ରାନ୍ତ ହୋଇନାହିଁ, ବରଂ କଳେବର ଦେଶ ବିଦେଶ ସବୁଆଡେ ବୃଦ୍ଧି ପାଇଛି। 1961 ମସିହା ଜୁନ୮ ତାରିଖରେ 25 ବର୍ଷ ପୂର୍ତ୍ତି ଉପଲକ୍ଷେ ସିଲଭର ଜୁବଲି ପାଳିତ ହୋଇସାରିଛି ଏବଂ ସେଇ 1961 ମସିହାରେ ଏକ ଡାକ ଟିକେଟ, ସ୍ୱତନ୍ତ୍ର ଡାକ ଟିକେଟ ମଧ୍ୟ ଉନ୍ମୋଚିତ ହୋଇଥିଲା, ଯାହାର ମୂଲ୍ୟ ଥିଲା ମାତ୍ର 15 ପଇସା। ଆଉ 10 ବର୍ଷ ପରେ ଗୋଲ୍ଡେନ୍ ଏରା ଆରମ୍ଭ ହେବ, କେତେ ଖୁସି ଲାଗିବ କହିଲେ। ଆକାଶବାଣୀର ମୁଖ୍ୟ କାର୍ଯ୍ୟାଳୟ ହେଉଛି ନୂଆଦିଲ୍ଲୀ, ଆମ ଭାରତ ରାଜଧାନୀ। ସୂଚନା ଓ ଲୋକସମ୍ପର୍କ ମନ୍ତ୍ରଣାଳୟର ଭାରତ ସରକାରଙ୍କ ଅଧିନିୟମରେ ଆଜି ସମଗ୍ର ଭାରତରେ 23 କୋଟି ଭାଷାରେ ଏବଂ ବିଭିନ୍ନ ଆଞ୍ଚଳିକ ଭାଷାର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି। ଏହା ସହିତ ବିଭିନ୍ନ ଅଞ୍ଚଳର ଭାଷା ମାନେ ଲାଙ୍ଗୁଏଜ ଭିତ୍ତିକ ଡାଇଲେକ୍ଟ ପ୍ରସ୍ତୁତ କରାଯାଇ ତାକୁ ମଧ୍ୟ ପ୍ରସାରିତ କରାହଉଛି। ଖାଲି ଯେ ଓଡ଼ିଆରେ ହଉ ତା ନୁହଁ, ଯିଏ ସାନ୍ତାଳୀ ହଉ, ଆମର ଭୂଇଁଆ, ବିଭିନ୍ନ ଯୋଉ ରହିଛି ସେଇ ଭାଷାରେ ତାକୁ ଅନୁବାଦ କରି ପ୍ରଚାର କରାହଉଛି। କାରଣ କାହାରି ଅସୁବିଧା ଯେପରି ହବ ନାହିଁ ଏବଂ ସମସ୍ତେ ସବୁ ସ୍ଥାନରେ ସବୁ ପ୍ରକାର ଆକାଶବାଣୀ ରେଡିଓରେ ପ୍ରସାରିତ ହଉଥିବା କାର୍ଯ୍ୟକ୍ରମ ଶୁଣିପାରିବେ, ଜାଣିପାରିବେ ଏବଂ ନିଜର ବ୍ୟବହାରରେ ମଧ୍ୟ ଲଗେଇ ପାରିବେ। ତେବେ ପ୍ରଥମେ ଏହା ଥିଲା ସମ୍ବାଦ ପରିବେଷଣ, ପାଣିପାଗ ଏବଂ ଶିକ୍ଷା ସମ୍ବନ୍ଧୀୟ ସୂଚନା, ତାହାପରେ ପରେ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମଧ୍ୟ, କିନ୍ତୁ ତାପରେ ପରେ ଏହା ବହୁତ ବଢିଯାଇଛି। ବର୍ତ୍ତମାନ ଶିକ୍ଷା ପ୍ରଯୁକ୍ତି ବିଜ୍ଞାନ କୌଶଳର ବିକାଶ ସ୍ୱରୂପ ସମସ୍ତେ ଆମେ ଇଣ୍ଟରନେଟ୍ ମାଧ୍ୟମରେ ଯୋଡ଼ି ହେଇଯାଇଛୁ। ଇଣ୍ଟରନେଟ୍ ସହିତ ଆଉ ଗୋଟେ ବଡ ଜିନିଷ ଆମ ପାଖରେ ଉଭା ହେଇଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଯାହାକୁ ଆମେ କହୁଛୁ କୃତ୍ରିମ ବୁଦ୍ଧିମତା। କୃତ୍ରିମ ବୁଦ୍ଧିମତା ସହ ସଂଶ୍ଳିଷ୍ଟ ହେଇପାରୁଛୁ। ଏଇଟା ସବୁ ପ୍ରଭାବଶାଳୀ ପ୍ରଯୁକ୍ତି ଯନ୍ତ୍ରପାତି ଉପଲବ୍ଧ ଅଛି, ରହିଥିଲେ ମଧ୍ୟ ଆକାଶବାଣୀର ଭୂମିକା ବଳବତ୍ତର, ଶକ୍ତିଶାଳୀ ଏବଂ ସହଜରେ ଉପଲବ୍ଧ। କାହିଁକି ନା କୃତ୍ରିମ ବୁଦ୍ଧିମତା ସମସ୍ତଙ୍କ ଦ୍ୱାରା ପ୍ରୟୋଗ କରିବା ବା ତାକୁ ହାସଲ କରିବା ବା ତାକୁ ନିଜ ସମ୍ମୁଖରେ ହାତ ପାହାନ୍ତରେ ପାଇବା ସମ୍ଭବ ନୁହେଁ। ଯେମିତି ଇଣ୍ଟରନେଟ୍ କୁହନ୍ତୁ, ଲ୍ୟାପଟପ୍ କୁହନ୍ତୁ, କମ୍ପ୍ୟୁଟର କୁହନ୍ତୁ, ୟୁଟ୍ୟୁବ୍ କୁହନ୍ତୁ, ଏସବୁ ଜିନିଷ ଅବଶ୍ୟ ଆଜିକାଲି ସ୍ମାର୍ଟଫୋନରେ ଏଭେଲେବୁଲ ହେଲାଣି। ସ୍ମାର୍ଟଫୋନରେ ମଧ୍ୟ ଆମର ଆକାଶବାଣୀ ରେଡିଓର ସମସ୍ତ କାର୍ଯ୍ୟକ୍ରମ, ଯୋଉ ରେଡିଓ ଚକୋଲେଟ୍, ଏଫ୍ଏମ୍ ରେଡିଓ, ତାହା ମଧ୍ୟ ମିଳୁଅଛି। କିନ୍ତୁ ଗୋଟେ ଜିନିଷ ହଉଛି ଆମେ ଅନ୍ୟ ଯାହା ବି ବ୍ୟବହାର କରିବା ତା ପାଇଁ ଆମର ମନ, ଆଖି, ଏ ଦିଟା ଯାକ ନିର୍ଦ୍ଦିଷ୍ଟ ହେଇକି ରହିବାକୁ ପଡିବ ସେଇ ଯନ୍ତ୍ର ଉପରେ। କିନ୍ତୁ ଏଠି ଆକାଶବାଣୀ କ୍ଷେତ୍ରରେ ଆପଣ କେବଳ ଶ୍ରୋତା ଏବଂ ଶୁଣିବେ, ଶ୍ରବଣ ମାଧ୍ୟମରେ ସବୁକିଛି ମନ ଭିତରେ ପହଞ୍ଚି ପାରିବ, ତାକୁ ମନେ ରଖିପାରିବେ। ଆପଣଙ୍କର କାମ କରିବାରେ, ଅନ୍ୟ କିଛି ଇଏ କରିବାରେ କିଛି ଅସୁବିଧା ହବନି। ଆପଣ ରେଡିଓ ଅନ୍ କରିଦେଲେ ସେ ତାର ବାଜି ଚାଲିଲା, କିନ୍ତୁ ଆପଣ ଯଦି ଟିଭି ଦେଖିବାକୁ ଚାହିଁବେ ଆପଣଙ୍କୁ ଆଖି ଅନେଇକି ରହିବାକୁ ପଡିବ, ଲ୍ୟାପଟପ୍ ଆପଣଙ୍କୁ ଆଖି ଅନେଇକି ରହିବାକୁ ପଡିବ। ତେଣୁ ଗୋଟିଏ

ଫୋକସ୍ ରହିଲା, କିନ୍ତୁ ରେଡିଓ ଆପଣ ଯେକୌଣସି ସ୍ଥାନରେ ବଜେଇ ଦେଇକି ନିଜର କାମ ମଧ୍ୟ କରିପାରିବେ, ବହୁତ ଭଲ। ଏହାର ପରିବାର ବେଶ ଲମ୍ବା ହେଇଛି, କମ୍ୟୁନିଟି ରେଡିଓ, ଏଫ୍ଏମ୍ ରେଡିଓ, ଡିଜିଟାଲ ରେଡିଓ, ବିଜନେସ୍ ରେଡିଓ, ରେଡିଓ ଚକୋଲେଟ୍, ରେଡିଓ ଏଜୁକେସନ, ସବୁ ରେଡିଓ ମାଧ୍ୟମରେ ସେମାନେ ଶିକ୍ଷାର ପ୍ରସାର ପ୍ରସାର କରୁଛନ୍ତି। ଖୁବ୍ ସୁବିଧା ହଉଛି। ଆଗରୁ ଆମର ଅଳ୍ପ କିଛି ସମୟ ସିଡ୍ୟୁଲ ଟାଇମ୍ ଥିଲା ପ୍ରସାରିତ ହେବାର, ବର୍ତ୍ତମାନ କିନ୍ତୁ 24x7 ଅର୍ଥାତ 24 ଘଣ୍ଟା କାର୍ଯ୍ୟକ୍ରମ ପ୍ରଚଳନ କରାଯାଉଛି। ଶିକ୍ଷା, ଆଇନଗତ ସମ୍ବାଦ, ମହିଳା ସଶକ୍ତିକରଣ, ରୋଗ ନିରାକରଣ, ବେଟି ବଚାଓ ବେଟି ପଢାଓ, କୃଷି ସମ୍ବନ୍ଧୀୟ ସୂଚନା, ବନ୍ୟଜନ୍ତୁ ସମ୍ବନ୍ଧୀୟ ସୂଚନା, ବନ୍ୟା ବାତ୍ୟା ଘଡ଼ଘଡ଼ି ଦୈବୀ ଦୁର୍ବିପାକ ସମ୍ବନ୍ଧରେ ସବୁ ଇମର୍ଜେନ୍ସି ନ୍ୟୁଜ୍, ଜରୁରୀକାଳୀନ ବାର୍ତ୍ତା ପ୍ରେରଣ କରି ଲୋକଙ୍କୁ ସଚେତନ କରିପାରୁଛନ୍ତି ଏବଂ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ମଧ୍ୟ ସମୟ ଦେଉଛନ୍ତି, ଅଘଟଣରୁ ଦୂରେଇ ପାରୁଛନ୍ତି। ବଡ ଜିନିଷ ହଉଛି ଯେ ଆମର ଅଞ୍ଚଳରେ କୋଉଠି ବନ୍ୟା ହବ, କୋଉଠି ବାତ୍ୟା ହବ, ଆମେ କେମିତି ତଳି ଅଞ୍ଚଳରୁ ଉପର ଅଞ୍ଚଳକୁ ଯିବା, ତାକୁ ମଧ୍ୟ ସେଠୁ ଆମେ ରେଡିଓ ମାଧ୍ୟମରେ ବାର୍ତ୍ତା ପାଇଲା ମାତ୍ରେ, ଜରୁରୀକାଳୀନ ବାର୍ତ୍ତା ପାଇଲା ମାତ୍ରେ ଆମେ ସଙ୍ଗେ ସଙ୍ଗେ କିଛିଟା ଆମେ ପଦକ୍ଷେପ ନେଇପାରୁଛୁ, ନିଜକୁ ଆମେ ରକ୍ଷା କରିବା ସହିତ ଆମ ଗାଁ, ଆମର ସମୁଦ୍ର ବା ନଦୀ ତଟବର୍ତ୍ତୀରେ ରହିଥିବା ଲୋକଙ୍କୁ ମଧ୍ୟ ଆମେ ରକ୍ଷା କରୁଛୁ। ସେମିତି ପଶୁପକ୍ଷୀଙ୍କ ପାଇଁ, ବନ୍ୟଜନ୍ତୁଙ୍କ ପାଇଁ ତାହା ମଧ୍ୟ ସେଟା ଆମର କାମ ଦଉଛି। କୋଉଠି ହାତୀ ମାଡି ଆସିଲେଣି, ହାତୀ ପଲ ଆମ ଗାଁ ଗଣ୍ଡା ଲୋକଙ୍କୁ ସଙ୍ଗେ ସଙ୍ଗେ ଜଣେଇ ଦିଆହଉଛି ଏବଂ ସେଥିରେ ମଧ୍ୟ ସଚେତନ ହଉଛନ୍ତି। ଆମେ ଘରେ ବସିକି ମନେ କରନ୍ତି ଯେମିତି ଆମର ପୁରୀ ଜଗନ୍ନାଥଙ୍କ ରଥଯାତ୍ରା ହଉଛି ବା କୋଉଠି ମକର ପର୍ବ ଉପଲକ୍ଷେ ବା ଶିବରାତ୍ରି ଉପଲକ୍ଷେ ପ୍ରୋଗ୍ରାମ ଚାଲିଛି, ସେଠି ଆମେ ପହଞ୍ଚି ପାରୁନୁ, କିନ୍ତୁ ନ ପହଞ୍ଚି ପାରିଲେ ବି ଆମେ ରେଡିଓ ଅନ୍ କରିକି ତାକୁ ଆମେ ଶୁଣିପାରୁଛୁ। ଆଉ ସବୁଠୁ ବଡ କଥା ହେଲା ରେଡିଓ ମାଧ୍ୟମରେ ଯୋଉ ଉପସ୍ଥାପନା କରୁଛନ୍ତି, ସୁନ୍ଦର ତାଙ୍କର ସୁନ୍ଦର କଣ୍ଠସ୍ୱର ଏବଂ ଶବ୍ଦ ସଂଳାପ ଯାହା ସବୁ ପ୍ରେରଣ କରୁଛନ୍ତି ତାହା ମଧ୍ୟ ଆମର ଶ୍ରୁତି ମଧୁର ହଉଛି ଏବଂ ମନେ ରଖିବା ପାଇଁ ଆମକୁ ଗୋଟେ ଆଗ୍ରହ ସୃଷ୍ଟି କରୁଛି ଆମ ମନ ଭିତରେ, ତେଣୁ ଏଟା ମୋତେ ବହୁତ ଭଲ ଲାଗେ। ଅବଶ୍ୟ ଦୂରଦର୍ଶନ ଏଗୁଡାରେ ମଧ୍ୟ ପ୍ରସାର ଚାଲିଛି, ଟେଲିକାଷ୍ଟ ଚାଲିଛି, ତାହା ସତ୍ୟ, କିନ୍ତୁ ସେଇ ଗୋଟିଏ କଥା କହିଲି ସବୁ ଜାଗାରେ ଦୂରଦର୍ଶନର ଇଏ ହେଇପାରୁନି, କିନ୍ତୁ ରେଡିଓ କ୍ଷେତ୍ରରେ ଆକାଶବାଣୀ କ୍ଷେତ୍ରରେ ତାହା ନୁହଁ। ଆଉ ଗୋଟେ ବଡ କଥା ହେଲା ଯେ ଆମର ହଜି ଯାଉଥିବା ଯୋଉ ସଂସ୍କୃତି ସାହିତ୍ୟ, କାବ୍ୟ ସାହିତ୍ୟ, ପାଠ୍ୟ ପୁସ୍ତକ, ବଡ ବଡ ବିଦ୍ୱାନ ବ୍ୟକ୍ତିତ୍ୱ ମାନଙ୍କ ବିଷୟରେ ଜାଣିବା ସବୁ ଆମେ ଆକାଶବାଣୀ ମାଧ୍ୟମରେ କିଛି କିଛି ବାର୍ତ୍ତା ପାଇପାରୁଛୁ। ପାଲା, ଦାସକାଠିଆ, ଖଞ୍ଜଣି ଭଜନ, ଗୀତିନାଟ୍ୟ ଆଉ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆମ ଗାଁ ଅଞ୍ଚଳର ଝିଅମାନେ ଯୋଉ ବଢିଆ ବଢିଆ ପ୍ରୋଗ୍ରାମ କରୁଛନ୍ତି ସବୁକିଛି ଆମକୁ ସେଇ ଆକାଶବାଣୀ ମାଧ୍ୟମରେ ଜଣେଇ ଦେଉଛନ୍ତି ଏବଂ ଆମେ ବି ଜାଣିପାରୁଛୁ। ଅତିଥିଙ୍କ ଆଳାପ ଆଉ ବୟସ୍କ ମାନଙ୍କ ବିଷୟରେ ଆଲୋଚନା, ବୟସ୍କ ମାନଙ୍କର କେମିତି ଯତ୍ନ ନିଆଯିବ, ବୟସ୍କ ମାନେ କେମିତି ରହିବେ, ତେଣୁ ଆକାଶବାଣୀ ରେଡିଓ ହିଁ ଆମର ଶ୍ରବଣ ଶକ୍ତିଟାକୁ ଅଧିକ ପ୍ରଖର କରିପାରୁଛନ୍ତି। ଦିନ ଥିଲା ଆକାଶବାଣୀ ମାଧ୍ୟମରେ ଯୁଦ୍ଧ କ୍ଷେତ୍ରରେ ବାର୍ତ୍ତା ପ୍ରେରଣ କରାଯାଇ ପାରୁଥିଲା ଏବଂ ଗାନ୍ଧିଜୀଙ୍କର ବାଣୀ ଏବଂ ସୁଭାଷ ବୋଷଙ୍କର ଯୋଉ ଉଦ୍ଘୋଷକ ଆହ୍ୱାନ, ତେଣୁ ଆକାଶବାଣୀ କୋଉଥିରେ ଆମର କମ୍ ନୁହେଁ। ଆକାଶବାଣୀ ଆମ ପାଇଁ ଗୋଟେ ଶକ୍ତିଶାଳୀ ଏବଂ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ।

ଭଉଣୀ, ଆମ ଚାରିପଟର ବାତାବରଣ ହେଉଛି ଆମ ପରିବେଶ। ମାଟି, ଜଳ, ବାୟୁ, ଗଛଲତା ଓ ପ୍ରାଣୀ ଜଗତ ଏସବୁକୁ ନେଇ ଆମ ପରିବେଶ ଗଢ଼ା। ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହାଫଳରେ ପରିବେଶର ସନ୍ତୁଳନ ବିଗିଡ଼ିଯିବାର ଦେଖାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି, ଦ୍ରୁତ ଗତିରେ ଜଙ୍ଗଲ ଧ୍ୱଂସ, ପ୍ଲାଷ୍ଟିକର ବହୁଳ ବ୍ୟବହାର, ଗାଡ଼ି ମଟରର ଧୂଆଁ, କଳକାରଖାନାରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁ ଏବଂ ପ୍ରତ୍ୟେକ ଦିନ ଘରୁ ବାହାରୁଥିବା ଅଳିଆ ଆବର୍ଜନା। ପରିବେଶ ପ୍ରଦୂଷଣ ହେବା ଦ୍ୱାରା ମାଟି, ପାଣି, ପବନ ଆଦି ପ୍ରଦୂଷିତ ହେଉଛି, ଆଉ ଏହାକୁ ଆମେ ବ୍ୟବହାର କରିବା ଦ୍ୱାରା ଆମର ସ୍ୱାସ୍ଥ୍ୟ ଖରାପ ହେବା ସାଙ୍ଗକୁ ପଶୁପକ୍ଷୀଙ୍କ ଜୀବନ ମଧ୍ୟ ପ୍ରଭାବିତ ହେଉଛି। ଜଙ୍ଗଲ ଧ୍ୱଂସ ହେବା ଯୋଗୁଁ ବର୍ଷାର ପରିମାଣ ଦିନକୁ ଦିନ କମିଯାଉଛି, ଠିକ୍ ସମୟରେ ବର୍ଷା ହେଉନାହିଁ। ବାୟୁମଣ୍ଡଳରୁ ଅମ୍ଳଜାନର ପରିମାଣ କମିଯାଉଛି ଏବଂ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧି ପାଉଛି, ଯାହାଫଳରେ ବାୟୁମଣ୍ଡଳର ତାପମାତ୍ରା ବଢ଼ିବାରେ ଲାଗିଛି। ଏବେ ଖୋଲା ପବନ ଟିକେ ମିଳୁନି। ବୃକ୍ଷଲତା ଆମର ଜୀବନ, ଏହାଠାରୁ ଆମେ ଜୀବନ ଧାରଣ ପାଇଁ ପ୍ରତ୍ୟେକଟି ଉପାଦାନ ପାଇଥାଉ। ଅମ୍ଳଜାନ, ଜଳ, ଖାଦ୍ୟ, ବସ୍ତ୍ର, ଆଶ୍ରୟ, ଔଷଧ, ଜାଳେଣୀ ଦ୍ରବ୍ୟ ଓ ଛାୟା ଇତ୍ୟାଦି। ତେଣୁ ବୃକ୍ଷଲତା ବା ଜଙ୍ଗଲ ମଣିଷ ସମାଜ ପାଇଁ ଅମୂଲ୍ୟ ସମ୍ପଦ। କିନ୍ତୁ ମଣିଷ ସମାଜ ନିଜର ଭୋଗବିଳାସ ପାଇଁ ପ୍ରକୃତିର ଦୁରୁପଯୋଗ କରୁଛି, ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ପ୍ରାକୃତିକ ସମ୍ପତ୍ତିକୁ ନିଜ କାମରେ ଲଗାଉଛି ଏବଂ ଜଙ୍ଗଲ ନଷ୍ଟ କରି କଂକ୍ରିଟ ସହର ନିର୍ମାଣ କରୁଛି, ଯାହାଫଳରେ ପୃଥିବୀର ସବୁଜିମା ଧୀରେ ଧୀରେ ହଜିଯାଉଛି, ପରିବେଶ ସନ୍ତୁଳନ ବିଗିଡ଼ିଯାଉଛି ଏବଂ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଏହାର ପ୍ରଭାବ ସମଗ୍ର ଜୀବଜଗତ ଉପରେ ପଡ଼ୁଛି। ଜଙ୍ଗଲ ନଷ୍ଟ ହେବା ଦ୍ୱାରା ବନ୍ୟଜନ୍ତୁମାନେ ବାସହରା ହୋଇ ଜନବସତି ଆଡ଼କୁ ଚାଲି ଆସୁଛନ୍ତି। ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସନ୍ତୁଳନ ଠିକ୍ ଭାବରେ ରକ୍ଷା ହୋଇ ନ ପାରିବା କାରଣରୁ ସେମାନେ ଅଧିକ ହିଂସ୍ର ହୋଇଯାଉଛନ୍ତି ଏବଂ ମଣିଷ ସମାଜର କ୍ଷତି ସାଧନ କରୁଛନ୍ତି। ଏହାଛଡ଼ା ଅନେକ ପଶୁପକ୍ଷୀ ପରିବର୍ତ୍ତିତ ଜଳବାୟୁରେ ଉପଯୋଜନ କରିନପାରି ଅନେକ ବିଲୁପ୍ତ ମଧ୍ୟ ହୋଇଗଲେଣି। ସମଗ୍ର ଜୀବଜଗତ ଆଜି ଅସୁରକ୍ଷିତ, ସେଥିପାଇଁ ପରିବେଶ ସୁରକ୍ଷା ଦିଗରେ ସମସ୍ତଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ 5 ତାରିଖରେ ପାଳିତ ହେଉଛି ବିଶ୍ୱ ପରିବେଶ ଦିବସ। ପରିବେଶ ବଞ୍ଚିଲେ ଆମେ ବଞ୍ଚିବା, ଆସନ୍ତୁ ଆମେ ସମସ୍ତେ ଏ ଦିଗରେ ସଚେତନ ହେବା, ଅଧିକରୁ ଅଧିକ ଗଛ ଲଗାଇବା ଏବଂ ସୁସ୍ଥ, ସୁନ୍ଦର ତଥା ସବୁଜିମାମୟ ପରିବେଶଟିଏ ଗଢ଼ିବା।

ଭଉଣୀ, ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କ ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ https://awards.gov.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା।

0: ଏବେ ଆସନ୍ତୁ ଭଉଣୀ ଜାଣିବା ସରକାରଙ୍କର ଏକ ଯୋଜନା ସମ୍ପର୍କରେ। ନାଁ ହେଉଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା। ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନାରେ ସବୁ ଗ୍ରାମର କଚ୍ଚା ରାସ୍ତାକୁ କଂକ୍ରିଟ୍ କରାଯିବା ସହିତ ସହରକୁ ଯାଇଥିବା ଗାଁର ମୁଖ୍ୟ ରାସ୍ତା ସହିତ ସଂଯୋଗୀକରଣ କରାଯାଉଛି, ଯାହାଦ୍ୱାରା ଗାଁରେ ରହୁଥିବା ଜନସାଧାରଣ ନିଜର କାମ ପାଇଁ ତହସିଲ, ବ୍ଲକ, ସବ୍ଡିଭିଜନ ତଥା ଜିଲ୍ଲା ସଦର ମହକୁମାକୁ ଖୁବ୍ କମ୍ ସମୟରେ ଆଉ କମ୍ ଖର୍ଚ୍ଚରେ ସବୁଦିନେ ଯିବା ଆସିବା କରିପାରିବେ ଏବଂ ନିଜର କୃଷି ଉତ୍ପାଦନ, କୁଟୀର ଶିଳ୍ପ ଉତ୍ପାଦନ ଇତ୍ୟାଦିକୁ ଉପଯୁକ୍ତ ଦାମ୍ରେ ବିକ୍ରୟ ମଧ୍ୟ କରିପାରିବେ। ତା'ଛଡ଼ା ଯୁବକ ଯୁବତୀମାନେ ଗାଁଠାରୁ ଦୂରରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ବିଭିନ୍ନ ଦପ୍ତରରେ ନିଜ ନିଜ କାର୍ଯ୍ୟ ସମ୍ପାଦନ କରି ପୁଣି ଘରକୁ ଫେରିପାରିବେ। ଭଉଣୀ, ଆଜି ତ ସମୟ ହୋଇଗଲାଣି, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।
1: ଶେଷ ହେଲା ଆମ କାର୍ଯ୍ୟକ୍ରମ ବସୁନ୍ଧରା। ସମୟ ବର୍ତ୍ତମାନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ 5 ଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାନମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାନମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ। ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3-ଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ବ୍ରିଷ୍ଟୋଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ମ୍ୟାନମାର ରାଷ୍ଟ୍ରପତି ଉ ମିନ୍ ଆଉଲାଇନ୍ 5 ଦିନିଆ ଭାରତ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ରାଜ୍ୟପାଳ ସୟଦ ଅତା ହାସନେନ୍ ଏବଂ ରାଜ୍ୟ କୃଷିମନ୍ତ୍ରୀ ବିଜୟ କୁମାର ସିହ୍ନା ତାଙ୍କୁ ସ୍ୱାଗତ କରିଥିଲେ। ମ୍ୟାନମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟାବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବରେ ଲାଇନ୍ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ମ୍ୟାନମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି। ପରେ ମ୍ୟାନମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ହେବାକୁ ଥିବା ଭାରତ ମ୍ୟାନମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ମ୍ୟାନମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ, ଐତିହାସିକ ଏବଂ ସାଂସ୍କୃତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1961 ପର୍ତ୍ତୁଗୀଜ ଶାସନରୁ ମୁକ୍ତ ହେବା ପରେ ଗୋଆ ଦାମନ ଓ ଡିଉ ସହିତ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। 1967 ଐତିହାସିକ ମତଦାନ ମାଧ୍ୟମରେ ଗୋଆବାସୀ ସ୍ୱତନ୍ତ୍ର ଗୋଆ ଗଠନ ନେଇ ମତ ପ୍ରକାଶ କରିଥିଲେ। 1987 କୋଙ୍କଣୀ ଭାଷାକୁ ସରକାରୀ ଭାବେ ମାନ୍ୟତା ମିଳିବା ପରେ ଗୋଆର ସ୍ୱତନ୍ତ୍ର ପରିଚୟ ପାଇଁ ପଥ ଉନ୍ମୁକ୍ତ ହୋଇଥିଲା। ସେହି ବର୍ଷ ମେ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ମାନ୍ୟତା ପ୍ରଦାନ କରାଯାଇଥିଲା। ପଣଜୀ କଳା ଏକାଡେମୀଠାରେ ଆଜି ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଆଧୁନିକ ବିକାଶକୁ ଆପଣେଇବା ସହ ଗୋଆ ନିଜର ସାଂସ୍କୃତିକ ମୂଳଦୁଆକୁ ସଫଳତାର ସହ ସଂରକ୍ଷିତ କରି ରଖିପାରିଛି। ସାଂସ୍କୃତିକ ଆଦାନ ପ୍ରଦାନ, ସାମାଜିକ ସମନ୍ୱୟ ଏବଂ ବୌଦ୍ଧିକ ଆତ୍ମୀୟତାର ଗୋଆ ଏକ ଉଜ୍ଜଳ ସଭ୍ୟତା ବୋଲି ଉପରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ପ୍ରସିଦ୍ଧ କାର୍ଟୁନିଷ୍ଟ ମାରିଓ ମିରାଣ୍ଡାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକ ଟିକଟ ଏବଂ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚନ ଉପରାଷ୍ଟ୍ରପତି କରିଛନ୍ତି। ଏହି ଅବସରରେ ଗୋଆର ସିଏସ୍ଆର୍ ଜାତୀୟ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନ ଗସ୍ତରେ ଯିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆତିଥେୟତା ସହ ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍ ଓ ନିରନ୍ତର ବିକାଶର ରାଜ୍ୟ ଭାବେ ଗୋଆ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ରାଜ୍ୟର ପ୍ରଗତି ଏବଂ ପରିଚୟ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ବରପୁତ୍ରଙ୍କୁ ଆଜି ସ୍ମରଣ କରିବାର ଦିବସ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମେ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳକିଶୋର ଶୁକ୍ଳ କୋଲକାତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ବାଦପତ୍ର ଲୋକଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଦିବସ ପାଳନ ଅବସରରେ ହିନ୍ଦୀ ଭାଷା ପ୍ରତି ସମର୍ପିତ ସାମ୍ବାଦିକ, ଲେଖକ ଏବଂ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ସାମାଜିକ ଚେତନା ଜାଗ୍ରତ କରିବା, ଗଣତନ୍ତ୍ରକୁ ସଶକ୍ତ ଏବଂ ଲୋକଙ୍କ ଭାବନାକୁ ପ୍ରତିଫଳିତ କରିବାରେ ହିନ୍ଦୀ ସାମ୍ବାଦିକତା ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ଜନସଚେତନତା, ସାମାଜିକ ପରିବର୍ତ୍ତନ ଏବଂ ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ବୈଠକ ଆଜି ଅପରାହ୍ନ 4ଟାରେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବ। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟପାଳ ଥାୟରଚନ୍ଦ ଗେହଲଟ ସିଦ୍ଧରମୟାଙ୍କ ଇସ୍ତଫା ପତ୍ର ଗ୍ରହଣ କରିସାରିଛନ୍ତି। ତେବେ ନୂତନ ନେତା ଚୟନ ହେବା ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଡିକେ ଶିବକୁମାର କଂଗ୍ରେସ ବିଧାୟକ ଦଳ ନେତା ହେବାର ସମ୍ଭାବନା ରହିଛି। ଦଳର 136 ଜଣ ବିଧାୟକଙ୍କୁ ବୈଠକରେ ଯୋଗ ଦେବାକୁ କୁହାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ଏବଂ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂ ସୁରଜେୱାଲା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ରାଜ୍ୟର 3,33,00,000 ଅଧିକ ଭୋଟର ସାମିଲ ହେବେ। ନକଲି, ପରଲୋକଗତ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେଇ ଏକ ସ୍ୱଚ୍ଛ ତଥା ସଠିକ୍ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ କରିବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଆଜିଠାରୁ ଘରକୁ ଘର ବୁଲି ବୁଥ୍ସ୍ତରୀୟ ଅଧିକାରୀ ତଥ୍ୟ ସଂଗ୍ରହ କରିବେ। ଏଥିପାଇଁ 45,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ଏବଂ ଏ ସଂକ୍ରାନ୍ତ ଫର୍ମ ପୂରଣ କରିବାକୁ ଭାରତୀୟ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ଘରେ ଅନୁପସ୍ଥିତ ଥିଲେ ଭୋଟର ନିର୍ଦ୍ଧାରିତ ମତଦାନ କେନ୍ଦ୍ରକୁ ଯାଇ ଫର୍ମ ଦାଖଲ କରିପାରିବେ। ସେଠାରେ ବୁଥ୍ସ୍ତରୀୟ ଅଧିକାରୀ ପ୍ରତ୍ୟେକ ଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି 12ଟାରୁ 3ଟା ପର୍ଯ୍ୟନ୍ତ କ୍ଷେତ୍ରୀୟ ପରିଦର୍ଶନ ନ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ବିଏଲ୍ଓଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଜୁଲାଇ ମାସ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ଉପରେ ଆପତ୍ତି ଅଭିଯୋଗ ପାଇଁ 1 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ ଅନିଲ ଚୌହାନ ଅବସର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ତାଙ୍କୁ ଆଜି 3 ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଜେନେରାଲ ଚୌହାନ କହିଛନ୍ତି, 3 ସେନାର ଗାର୍ଡ ଅଫ୍ ଅନର ସହ ଅବସର ଗ୍ରହଣ କରିବା ଜୀବନର ଏକ ବଡ଼ ସମ୍ମାନର ବିଷୟ। 4 ଦଶନ୍ଧିରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଥିବା ଜେନେରାଲ ଚୌହାନ ତାଙ୍କର କାର୍ଯ୍ୟକାଳ ଏବଂ ବିଭିନ୍ନ ଅନୁଭୂତି ନେଇ ସ୍ମୃତିଚାରଣ କରିଥିଲେ। ବିହାରରେ ବଜ୍ରପାତ ଏବଂ ଝଡ଼ବର୍ଷା ଯୋଗୁଁ ପୃଥକ ପୃଥକ ସ୍ଥାନରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଗୟାରେ 3 ଜଣ, ଔରଙ୍ଗାବାଦରେ 2 ଜଣ, ଶରଣ ଏବଂ ଖଗାରିଆରେ 1 ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା 3-ଟିକିଆ ମହିଳା T20 କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଚେମ୍ସଫୋର୍ଡରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ 38 ରନ୍ରେ ବିଜୟ ହାସଲ କରି ସିରିଜ୍ରେ 1-0ରେ ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପଶ୍ଚିମ ଉତ୍ତରପ୍ରଦେଶ, ବିହାର, ଓଡ଼ିଶା, ତାମିଲନାଡ଼ୁ, ପୁଡୁଚେରୀ, କରେକାଲ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ହରିୟାଣା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ବିଦର୍ଭ ଏବଂ ଛତିଶଗଡ଼ର କେତେକ ଅଞ୍ଚଳରେ କୁଆପଥର ବର୍ଷା ସହିତ ଝଡ଼ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ 5 ଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ। ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3-ଟିକିଆ ମହିଳା T20 କ୍ରିକେଟ୍ ସିରିଜ୍ର ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
3: Good afternoon. This is Akashwani and I'm Shagun Chopra with the midday news. The headlines. Indian Army prepared for Operation Sindhu 2.0 if the situation warrants, says Chief of Army Staff General Upendra Dwivedi. Myanmar President U Min Aung Hlaing begins his 5-day India visit with prayers at Mahabodhi Temple in Bodh Gaya, Bihar. Karnataka Congress Legislature Party to meet in Bangalore this afternoon to elect its new leader. At least 7 people killed in separate incidents of thunderstorms, rain and lightning across Bihar. US Defense Secretary Pete Hegseth says Washington is prepared to resume military action against Iran if efforts to reach a deal fail. And in women's cricket, India to take on hosts England in second T20 international 3-match series in Bristol today. And now the news in detail. Chief of Army Staff General Upendra Dwivedi today said that the Indian Armed Forces remain on high operational alert and are prepared for Operation Sindhu 2.0 if the situation warrants further military action. Addressing the passing out parade of the 150th course at the National Defence Academy in Kharakwasla, Pune, General Dwivedi said that Operation Sindoor demonstrated India's ability to respond to provocation with precision and resolve, setting a benchmark for the country's response to emerging security challenges. General Dwivedi said Operation Sindoor reflected the nation's resolve and underscored the importance of synergy among the armed forces.
4: As far as Operation Sindoor is concerned, firstly, it is still continuing. There is temporary cessation of hostilities. So the Indian Army or all the 3 services are preparing well for Operation Sindoor 2.0 if it takes place. Presently, we are looking at enhancing our synergy within the 3 services. We are looking at equipping ourselves for the next warfare. As I have told you, the next warfare will not be limited to the land, maritime and air alone. The new entries, that is the space, cyber and cognitive warfare, will play a very important role.
3: President of Myanmar U Min Aung Hlaing arrived today at Gaya in Bihar on a 5-day visit to India. He visited the world-renowned Mahabodhi Temple in Bodh Gaya and offered prayers at the sacred Buddhist site. He also meditated under the revered Bodhi tree where Lord Buddha is believed to have attained enlightenment. During his visit, the Myanmar president paid obeisance at the historic Sujata Temple in Bakoror and visited the Burmese monastery in Bodh Gaya. President U Min Aung Hlaing will arrive in New Delhi later in the day. He will meet External Affairs Minister Dr. S. Jaishankar this evening. Tomorrow, the Myanmar president is expected to participate in the Myanmar-India Business Forum. On Monday, President U Min Aung Hlaing will hold discussions with Prime Minister Narendra Modi. The Karnataka Congress Legislature Party is scheduled to meet in Bangalore at 4 p.m. today to elect its new leader to succeed the outgoing Chief Minister, Mr. Siddaramaiah. Governor Thavarchand Gehlot has already accepted the resignation of Mr. Siddaramaiah, asking him to act as a caretaker until a new incumbent is chosen. Our correspondent reports that Mr. D.K. Shivkumar is likely to be formally elected as the new leader of the Congress Legislature Party. The 136 Congress MLAs have been asked to attend the CLP meeting. More from our correspondent.
5: Before being elected the CLP leader, D.K. Shivkumar met Governor to indicate the preferred days of swearing-in ceremony and venue. Once the CLP chooses its new leader, the swearing-in date and number of legislators to be sworn in will be finalized. The cabinet formation exercise has already started with many aspirants lobbying for ministerial berths. The government formation exercise is given priority so that Rajya Sabha and Legislative Council election next month could be given due importance. KPCC president's seat is likely to fall vacant after its present incumbent takes over as Chief Minister. Sudhindra, Akashwani News, Bengaluru.
3: The National Testing Agency, NTA, has said that a technical glitch at the end of its technology partner TCS delayed the commencement of the Common University Entrance Test, UG 2026, at some examination centres today. In a social media post, the NTA said the issue has been resolved and the examination is being conducted with full compensatory time to ensure that no candidate is disadvantaged. The agency said the timing for the afternoon session has been revised. Candidates will be allowed entry from 2:30 p.m. while the examination will begin at 4 p.m. instead of the scheduled time of 3 p.m. NTA said candidates appearing in the morning session are being given the full duration of the examination and will be permitted to leave only after completing the paper. Chief of Defence Staff General Anil Chauhan today bid farewell to military service after receiving a ceremonial Tri-Services Guard of Honour at the National War Memorial in New Delhi. The ceremony marked the culmination of his distinguished tenure as the country's top military officer. After laying wreath at the War Memorial, General Chauhan said it was a matter of great honour for him to superannuate with the Tri-Services Guard of Honour. Marking his transition to civilian life after over four decades of service, General Chauhan described his tenure satisfying and excellent.
6: A matter of great honour for me to superannuate with the Tri-Services Guard of Honour. I thank the three services and headquarter IDS for it. With the conclusion of the Guard of Honour, I bid farewell to my colleagues in uniform, comrades in arms forever. I laid the wreath at the War Memorial for the last time in uniform, as a humble tribute to those who laid down their lives in the line of duty. This is symbolic of my transiting from uniform to a civilian life. I had a very satisfying and an excellent tenure.
3: Chief Election Commissioner Gyanesh Kumar today said that elections in India are conducted strictly in accordance with the Constitution, electoral laws and the transparent guidelines issued by the Election Commission. Addressing the second National Conference of Councils representing the Election Commission at the India International Institute of Democracy and Election Management in New Delhi, Mr. Kumar highlighted that around 1.8 crore personnel are deployed during Lok Sabha elections to ensure transparency, accountability and the conduct of free and fair polls.
7: Elections in India are held strictly as per the Constitution of India, electoral rolls, electoral laws and the transparent instructions issued by Election Commission of India from time to time. No right and no left. It's only law. It's only transparency. You know how many electors are there in India? You add the continent of America, North America, South America, the entire Europe, the entire Australia, the entire Africa, and still 8 crores counting. We are roughly 95 crores plus today.
3: The conference began with demonstrations and briefings on electoral roll management, special intensive revision and polling, and counting procedures. This is Akashwani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. At least 7 people have been killed in separate incidents of thunderstorms, rain and lightning strikes across Bihar. 3 fatalities were reported in Gaya, while Aurangabad recorded 2 deaths. Additionally, 1 death each has been reported from Saran and Khagaria districts, expressing grief over the tragic incident.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାରର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି 2 ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ପାଇଁ ରାଜନୈତିକ ଦଳଙ୍କ ସହଭାଗିତାରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ

0: ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଚାଲିବ। ମାଲକାନଗିରି ଜିଲ୍ଲାରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିମନ୍ତେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ 549 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ଯାଞ୍ଚ କରିବେ। ଆସନ୍ତା ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ମତଦାତାମାନେ ଆସନ୍ତା ଜୁଲାଇ ମାସ 5 ତାରିଖରୁ ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ପତ୍ର ଦାଖଲ କରିପାରିବେ। ସେପ୍ଟେମ୍ବର ମାସ 2 ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାର 13 ବିଧାନସଭା କ୍ଷେତ୍ରରେ ଏସ୍ଆଇଆର୍ କାର୍ଯ୍ୟରେ 3124 ଜଣ ବୁଥ୍ସ୍ତରୀୟ ଅଧିକାରୀ ଓ 311 ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍ଆଇଆର୍ ପାଇଁ ପୂର୍ବରୁ ବିଏଲ୍ଓ ଓ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
1: ଆମର ବିଏଲ୍ଓ ମାନେ ତାଙ୍କ ଅଞ୍ଚଳରେ ଥିବା ସବୁ ଭୋଟର ମାନଙ୍କ ପାଖକୁ ଘର ଘର ବୁଲିକି ଏନୁମେରେସନ ଫର୍ମ ଗୁଡ଼ାକ ବାଣ୍ଟିବେ। ଏ ଏସ୍ଆଇଆର୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଏ ଜଣେ ଯୋଗ୍ୟ ଭୋଟର, ଯେମିତି ଭୋଟର ତାଲିକାରୁ ବାଦ ନ ହୁଅନ୍ତୁ। ଜିଲ୍ଲାବାସୀ ସମସ୍ତଙ୍କୁ ଅନୁରୋଧ କରିବି, ଏ ପ୍ରସେସ୍ରେ ଆମ ବିଏଲ୍ଓ ମାନେ ଏବଂ ଆମର ଏଆର୍ଓ ମାନେ ଯେତେବେଳେ ଆପଣଙ୍କ ପାଖକୁ ଯିବେ ତାଙ୍କୁ ସହଯୋଗ କରନ୍ତୁ। ଯଦି କୌଣସି ତଥ୍ୟ ବା ବିବରଣୀ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କର ନିକଟସ୍ଥ ବିଏଲ୍ଓଙ୍କୁ ମଧ୍ୟ ଆପଣ ଯୋଗାଯୋଗ କରିବେ।
0: ରାଜ୍ୟରେ ବିଜେପି ସରକାରକୁ ଆସନ୍ତା 12 ତାରିଖରେ 2 ବର୍ଷ ପୂରଣ ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା 2 ତାରିଖଠାରୁ 7 ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ବିଭାଗର ସମୀକ୍ଷା କରିବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା, ଯୋଜନା ପ୍ରଣୟନ ଏବଂ କାର୍ଯ୍ୟକାରିତାର ପ୍ରଦର୍ଶନ ସମୀକ୍ଷା କରିବେ। ପ୍ରଥମ ଦିନ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବିଭାଗର ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ଆସୁଥିବା ବେଳେ ଅନେକ କ୍ଷେତ୍ରରେ ସଫଳତା ମିଳିଛି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜି ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ପରେ ସାମରିକ ସେବାରୁ ଅବସର ଗ୍ରହଣ କରିଛନ୍ତି। ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜେନେରାଲ ଚୌହାନ କହିଥିଲେ ଯେ ତିନି ସେନାର ଗାର୍ଡ ଅଫ୍ ଅନର ସହିତ ଅବସର ଗ୍ରହଣ କରିବା ତାଙ୍କ ପାଇଁ ବଡ଼ ସମ୍ମାନର ବିଷୟ। 4 ଦଶନ୍ଧିରୁ ଅଧିକ ସମୟର ସାମରିକ ସେବା ପରେ ଜେନେରାଲ ଚୌହାନ ତାଙ୍କ କାର୍ଯ୍ୟକାଳକୁ ସନ୍ତୋଷଜନକ ବୋଲି କହିଛନ୍ତି। 1981 ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିବା ଜେନେରାଲ ଚୌହାନ 40 ବର୍ଷରୁ ଅଧିକ ସମୟ ଧରି ଦେଶ ସେବା କରିଥିଲେ ଏବଂ ତାଙ୍କ ପ୍ରଶଂସନୀୟ ସାମରିକ କ୍ୟାରିୟର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ। ଜେନେରାଲ ଚୌହାନଙ୍କୁ ପରମ ବିଶେଷ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ, ଅତି ବିଶେଷ ସେବା ପଦକ, ସେନା ପଦକ ଏବଂ ବିଶେଷ ସେବା ପଦକ ପ୍ରଦାନ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ଜେନେରାଲ ଚୌହାନଙ୍କ ସ୍ଥାନରେ ପ୍ରତିରକ୍ଷା ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଓ ସଂସ୍ଥାଗତ ସଂସ୍କାର ଆଣିବା ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଉପରେ ଆଲୋଚନା କରାଯିବ। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ, ଗବେଷଣା, ନୂତନତ୍ୱକୁ ପ୍ରୋତ୍ସାହନ, ଡିଜିଟାଲ ଶିକ୍ଷା ପ୍ରଣାଳୀ ଏବଂ କୌଶଳଭିତ୍ତିକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ଉଚ୍ଚଶିକ୍ଷାରେ ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେଇ ମଧ୍ୟ ମତ ବିନିମୟ ହେବ। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଓ ଶିଳ୍ପ ସଂସ୍ଥାନଗୁଡ଼ିକ ସହିତ ଶିକ୍ଷାନୁଷ୍ଠାନମାନଙ୍କ ସମନ୍ୱୟକୁ ମଧ୍ୟରେ ଏଥିରେ ଗୁରୁତ୍ୱ ଦିଆଯିବ। ଗତକାଲି ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୌଜନ୍ୟମୂଳକ ସାକ୍ଷାତ କରି ଆୟୋଜିତ ହେବାକୁ ଥିବା କୁଳପତି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଇବୋଲା ଭାଇରସ୍ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଇବୋଲା ଭାଇରସ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ, ଆବଶ୍ୟକୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଓ ଚିକିତ୍ସା ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ଇବୋଲା ଭାଇରସ୍ ସମ୍ପର୍କିତ ସଚେତନତା ବୃଦ୍ଧି, ଭୟ ଓ ଗୁଜବକୁ ଦୂର କରିବା ପାଇଁ ସଠିକ୍ ସୂଚନା ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟ ସଚିବ ଆଶ୍ୱତି ଏସ୍ ଓ ବିଭିନ୍ନ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷମାନେ ଏଥିରେ ସାମିଲ ହୋଇଥିଲେ। हिंदी भाषा प्रकाशित प्रथम संवादपत्र

0: ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମସିହା ମଇ ମାସ 30 ତାରିଖରେ ଉଦଣ୍ଡ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ବାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ହିନ୍ଦୀ ସାମ୍ବାଦିକତା ଦେଶର ସାମାଜିକ ସାହିତ୍ୟିକ ଓ ରାଜନୈତିକ ଚେତନାକୁ ଜାଗୃତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ହିନ୍ଦୀ ସମ୍ବାଦପତ୍ରଗୁଡ଼ିକ ଜନସାଧାରଣଙ୍କୁ ସଚେତନ, ଜାତୀୟତାବାଦୀ ଭାବନାର ପ୍ରଚାର ଓ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ବିଶେଷ ସହାୟକ ହୋଇଥିଲା। ସେହି ସମୟରେ ସମ୍ବାଦପତ୍ର କେବଳ ସୂଚନାର ଉତ୍ସ ନୁହେଁ, ବରଂ ଦେଶଭକ୍ତିର ଅଗ୍ନିଶିଖା ଭାବେ ଉଦ୍ରେକ ହୋଇଥିଲା। ହିନ୍ଦୀ ସାମ୍ବାଦିକତା ସମାଜ ସଂସ୍କାର କ୍ଷେତ୍ରରେ ମଧ୍ୟ ଅନେକ ସଚେତନତା ସୃଷ୍ଟି କରିଥିଲା। ଡିଜିଟାଲ ଯୁଗରେ ହିନ୍ଦୀ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ଆସିଥିଲେ ମଧ୍ୟ ଛାପା ଗଣମାଧ୍ୟମ, ଟେଲିଭିଜନ, ୟୁଟ୍ୟୁବ୍, ନ୍ୟୁଜ୍ ପୋର୍ଟାଲ ଓ ସାମାଜିକ ଗଣମାଧ୍ୟମରେ ହିନ୍ଦୀରେ ଖବର ପ୍ରସାରଣ ଏବେ ବି ଜାରି ରହିଛି। ହିନ୍ଦୀ ସାମ୍ବାଦିକତା ଦିବସ ଆମକୁ ସ୍ମରଣ କରାଇଥାଏ, ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ଏକ ଦାୟିତ୍ୱ, ସଂଘର୍ଷ ଓ ସମାଜସେବାର ଶକ୍ତିଶାଳୀ ମାଧ୍ୟମ। ସତ୍ୟ ନୀତିନିଷ୍ଠ ସାମ୍ବାଦିକତା ଏକ ଗଣତନ୍ତ୍ରକୁ ସୁଦୃଢ଼ କରିପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
0: ପୁରୀରେ ଆସନ୍ତା ମାସରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପାଇଁ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁନ୍ ମାସ 1 ତାରିଖରେ ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ, 8 ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀରେ ସକାଳ 7:00 ପୂର୍ବାହ୍ନ 10:00 ପର୍ଯ୍ୟନ୍ତ ଶୁଣାଣି ଶିବିର ଅନୁଷ୍ଠିତ ହେବ। 16 ତାରିଖରେ ପିପିଲି, 22 ତାରିଖରେ ଡେଲାଙ୍ଗ ଓ 29 ତାରିଖରେ ଗୋପରେ ଜନ ଅଭିଯୋଗ ଶୁଣାଣି ହେବା ନେଇ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା ମିଳିଛି। ନବରଙ୍ଗପୁର ସହରରେ ବଜାର ପୋଷ୍ଟ ଅଫିସ୍ ଶାଖାକୁ ବିଧାୟକ ଗୌରୀଶଙ୍କର ମାଝି ଆଜି ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ସରକାର ଡାକ ବିଭାଗକୁ ଅଧିକ ସୁସଂଗଠିତ କରିବା ପାଇଁ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସହ ଡାକ ବିଭାଗକୁ ନୂତନ ରୂପରେଖ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ମାଝି କହିଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କ୍ଷେତ୍ରରେ ଆସନ୍ତା ରଥଯାତ୍ରା ପାଳନ ନେଇ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ଆଲୋଚନା କରିଥିଲେ। ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ସର୍ବାଧିକ 71 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ବାଦପତ୍ର ଉଦଣ୍ଡ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: बेनी, एक बात बताओ।
1: पूछो।
0: तुम्हें सबसे ज्यादा कौन अच्छा लगता है?

0: କଣ୍ଠଶିଳ୍ପୀ ଅଭିଜିତ ଏବଂ ସାଧନା ସରଗମଙ୍କ ଯୁଗଳ କଣ୍ଠରେ ଶୁଣୁଥିଲେ ମାସୁମ ଚଳଚ୍ଚିତ୍ରର ଗୀତ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रिचारी।
0: श्रोता बंधु सुलंतु इंद्रधनु कार्यक्रम रो अंतिम गीत कंठदान करिसंति शिल्पी कुमार बापी एवं शैलभामा। शिल्पी गाइछंती बसंत राज सामलंग रचनारु। संगीत निर्देशना देइछंती विकास शुक्ला। ଚଳଚ୍ଚିତ୍ର ମଥାରେ ଦେଇ ପାଟ ଓଢ଼ଣୀ।

0: ଶେଷ ହେଲା କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 5:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ

0: କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ନମସ୍କାର ଶ୍ରୋତା ବନ୍ଧୁ,
4: ଶୁଭ ସନ୍ଧ୍ୟା।
3: ସ୍ୱାଗତ କରୁଛୁ ଆପଣମାନଙ୍କୁ ଆଜିର ଯୁବବାଣୀ ନେକ୍ସଟ କାର୍ଯ୍ୟକ୍ରମକୁ।
4: ଆଜିର କାର୍ଯ୍ୟକ୍ରମରେ ମୁଁ ଅଛି ଆପଣଙ୍କର ସାଥୀ ଶୁଭଶ୍ରୀ,
3: ଆଉ ମୁଁ ପ୍ରତୀକ୍ଷା।
4: ଆଚ୍ଛା ପ୍ରତୀକ୍ଷା, କହିଲେ ଦେଖି ଆମ ସମସ୍ତଙ୍କ ପାଇଁ ସମୟଟା କେତେ ମୂଲ୍ୟବାନ?
3: ବହୁତ ମୂଲ୍ୟବାନ। ହେଲେ ହଠାତ୍ ଏମିତି ଗମ୍ଭୀର ହୋଇକି ପ୍ରଶ୍ନଟି ପଚାରିଲ ଯେ ଶୁଭଶ୍ରୀ, କଣ ହେଇଛି ତମର?
4: କଥା କଣ କି ପ୍ରତୀକ୍ଷା, ଆଜିକାଲି ଆମେମାନେ ନିଜ ଭିତରେ ଏତେ ବ୍ୟସ୍ତ ରହିଯାଉଛେ ଯେ ନିଜ ପାଇଁ ଟିକେ ସମୟ ବାହାର କରିବା ବି ବହୁତ କଷ୍ଟ ହେଇଯାଉଛି ସତରେ।
3: ହଁ, ସେ ତ ଠିକ କଥା କହିଲ ଶୁଭଶ୍ରୀ, ସମୟ ତ କେବେ ବି ଅଟକି ରହେ ନାହିଁ। ହେଲେ ଏଇ ଯୋଉ ସୁନ୍ଦର ଜୀବନଟେ ଆମେମାନେ ପାଇଛୁ, ତାକୁ ବେଳ ଥାଉ ଥାଉ ବୁଝିଯିବା ବହୁତ ଜରୁରୀ।
4: ହଁ ପ୍ରତୀକ୍ଷା, ମଣିଷ ଜୀବନ ଗୋଟିଏ ଫୁଲ ଭଳି, ଯେଉଁଠି ପ୍ରତିଭାର ରଙ୍ଗ ଧୀରେ ଧୀରେ ଫୁଟି ଉଠେ। ବିଶେଷ କରି ଗୋଟେ ଶିଶୁର ଜୀବନକୁ ଯଦି ଆମେ ଅନୁଧ୍ୟାନ କରିବା, ତେବେ ଦେଖିବା ପ୍ରକୃତି ପ୍ରତିଟି ପିଲା ଭିତରେ କିଛି ନା କିଛି ଅମୂଲ୍ୟ ରତ୍ନ ଲୁଚାଇ ରଖିଥାଏ।
3: ପିଲାଟିଏ ଯେତେବେଳେ ଜନ୍ମ ନିଏ, ସେତେବେଳେ ସେ ସମ୍ପୂର୍ଣ୍ଣ ଅପରିପକ୍ୱ ଅବସ୍ଥାରେ ଥାଏ, କିନ୍ତୁ ବୟସର ବୃଦ୍ଧି ସହିତ ତାର ଉଭୟ ମାନସିକ ଓ ଶାରୀରିକ ବିକାଶ ଘଟେ। ଏହି କ୍ରମରେ ଥିବା ତା ଭିତରେ ସେହି ସୁପ୍ତ ଓ ଲୁକାୟିତ ପ୍ରତିଭା ଧୀରେ ଧୀରେ ଆତ୍ମପ୍ରକାଶ କରେ, ପାଖୁଡ଼ା ମିଳି ବିକଶିତ ହେବାକୁ ଲାଗେ।
4: ହଁ ପ୍ରତୀକ୍ଷା, ଏଇ ଯେମିତି ତମେ, ଆଜି ବି ମୋର ମନେ ଅଛି ଆମ ପାଠପଢ଼ା ସମୟର ପୁରୁଣା କଥା। ବିଦ୍ୟାଳୟରେ ଯେତେବେଳେ ବାର୍ଷିକ କ୍ରୀଡ଼ା ଉତ୍ସବ ହୁଏ, ତୁମେ ହିଁ ତ ବେଶୀ ଉତ୍ସାହିତ ଥାଅ, ଆଉ ସବୁ ଖେଳରେ ଭାଗ ନେଇ ଜିତିକି ଟ୍ରଫି ଆଣ।
3: କାଇଁ ଆଉ ସେସବୁ କଥା ମନେ ପକଉଛ କହିଲ ଶୁଭଶ୍ରୀ, ଭାବିଲେ ଭାରି କଷ୍ଟ ଲାଗୁଛି। ଆଗ ଭଳି ଆଉ କଣ ସେମିତି ଖେଳକୁଦ କରି ହେଉଛି?
4: କାଇଁ ହେବନି ଯେ, ଏଇଟା କଣ ଏତେ ବଡ ଅସମ୍ଭବ କଥା କହିଦେଲେ କି? ସମୟ ବାହାର କରିକି ଟିକେ ଟିକେ ଖେଳିବ ନା, ଆଉ ନିଜ ଶରୀର ସୁସ୍ଥ ଆଉ ନିରୋଗ ରହିବ, ବୁଝିଲ? ତା ଛଡା ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମାନସିକ ଚାପ ଓ ଅବସାଦ ଦୂର କରିବା ପାଇଁ ଖେଳ ହେଉଛି ସବୁଠାରୁ ସହଜ ଏବଂ ପ୍ରାକୃତିକ ମାଧ୍ୟମ। ଅନେକ ଉପାୟ ମଧ୍ୟ ଅଛି ନିଜକୁ ଖୁସି ରଖିବାର।
3: ଠିକ କହିଲ ଶୁଭଶ୍ରୀ, ପ୍ରତିଭାର ରୂପ ସମସ୍ତଙ୍କ କ୍ଷେତ୍ରରେ ସମାନ ନଥାଏ, ଏହା ଭିନ୍ନ ଭିନ୍ନ ମଣିଷ ଭିତରେ ଭିନ୍ନ ଭିନ୍ନ ସ୍ୱରୂପରେ ପ୍ରକାଶ ପାଇଥାଏ। କିଛି ପିଲାଙ୍କ ହାତରେ କଲମ କିମ୍ବା ତୁଳି ଧରାଇଦେଲେ ସେମାନେ ନିଜ କଳ୍ପନାର କାନଭାସରେ ଅପରୂପ ଚିତ୍ର ଆଙ୍କି ଦିଅନ୍ତି। କାହା କଣ୍ଠରୁ ସଙ୍ଗୀତର ମୂର୍ଚ୍ଛନା ଝରିପଡ଼େ, ତ ଆଉ କାହାର ପାଦ ନୃତ୍ୟର ତାଳେ ତାଳେ ଛନ୍ଦମୟ ହୋଇଉଠେ। ଅନ୍ୟପଟେ କିଛି ପିଲାଙ୍କ ମନ ଘରର ଚାରିକାନ୍ଥ ଭିତରେ ବାନ୍ଧି ହୋଇ ରହେ ନାହିଁ, ସେମାନଙ୍କ ମନରେ ଥାଏ ଅସୀମ ଶକ୍ତି ଏବଂ ଖେଳୁଆଡ଼ ମନୋଭାବ।
4: ହଁ ପ୍ରତୀକ୍ଷା, ପଡ଼ିଆକୁ ଓହ୍ଲେଇ ଗଲେ ସେମାନେ ଦୌଡ଼ିବା, ଲଢ଼ିବା ଏବଂ ଜିତିବାର ସଂକଳ୍ପ ନେଇ ବଡ଼ ହୁଅନ୍ତି। ଏହି ପ୍ରାରମ୍ଭିକ ସ୍ଫୁରଣ ହିଁ ଜୀବନର ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରିଥାଏ, ଅଦମ୍ୟ ପ୍ରଚେଷ୍ଟା ଓ ଅକ୍ଲାନ୍ତ ପରିଶ୍ରମର ମୂଳଦୁଆ ପକାଇଥାଏ।

0: ବନ୍ଧୁ ଶିଶୁର ସ୍ୱଭାବଠାରୁ ଆରମ୍ଭ କରି ବ୍ୟବହାର ଏବଂ ଭବିଷ୍ୟତ ଗଠନରେ ତାର ପରିବାରର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପରିବାର ହେଉଛି ଶିଶୁର ପ୍ରଥମ ବିଦ୍ୟାଳୟ ଏବଂ ପିତାମାତା ହେଉଛନ୍ତି ତାର ପ୍ରଥମ ଶିକ୍ଷକ। ପିଲାଟି କିପରି ହେବ ତାହା ସମ୍ପୂର୍ଣ୍ଣ ଭାବେ ପରିବାରର ପରିବେଶ ଏବଂ ସଂସ୍କାର ଉପରେ ନିର୍ଭର କରେ।
1: ହଁ ବନ୍ଧୁ, ଏହା ପ୍ରମାଣିତ ହୋଇଛି ଭରଦ୍ୱାଜ ସାଇ ସୁଦର୍ଶନଙ୍କ କ୍ଷେତ୍ରରେ, ଯେଉଁଠି ପିଲାଟି ଦିନରୁ ହିଁ ପିତାମାତାଙ୍କ କ୍ରୀଡ଼ାଭିତ୍ତିକ ସଂସ୍କାର ଭିତରେ ରହି ବଡ଼ ହୋଇଛନ୍ତି। ତାଙ୍କର ପ୍ରତିଭା ଗୋଟିଏ ସହର କିମ୍ବା ରାଜ୍ୟ ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ସମଗ୍ର ଦୁନିଆ ଜାଣିଛି।
0: ବନ୍ଧୁ, ସାଇ ସୁଦର୍ଶନଙ୍କ କ୍ରୀଡ଼ାଶୈଳୀକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡ଼େ ଯେ ତାଙ୍କ ଭିତରେ ଥିବା ଅସାଧାରଣ ପ୍ରତିଭା କୌଣସି ଆକସ୍ମିକ ଘଟଣା ନୁହେଁ, ବରଂ ଏହା ତାଙ୍କ ପିତାମାତାଙ୍କର ସୁନ୍ଦର ପ୍ରତିଫଳନ।
1: ସନ୍ତାନର ପ୍ରତିଭା ବିକାଶରେ ବାପା ମାଙ୍କ ଭିତରେ ଥିବା ଦକ୍ଷତା, ଶୃଙ୍ଖଳା ଓ ସଂଘର୍ଷ କିଭଳି ମୂଳଦୁଆ ପକାଇଥାଏ ତାହା ସୁଦର୍ଶନଙ୍କ କ୍ରୀଡ଼ା କ୍ଷେତ୍ରରେ ଥିବା ସଫଳତାକୁ ଦେଖିଲେ ବୁଝାପଡ଼େ। ବନ୍ଧୁ, ସୁଦର୍ଶନଙ୍କ ପରିବାର କେବଳ ଏକ ସାଧାରଣ ପରିବାର ନୁହେଁ, ବରଂ ଏହା ଉଚ୍ଚସ୍ତରୀୟ ଖେଳାଳିମାନଙ୍କର ଏକ ମିଳନ ସ୍ଥଳ। ତାଙ୍କ ଭିତରେ ଜଣେ କ୍ରୀଡ଼ାବିତ୍ ହେବାର ସମସ୍ତ ଗୁଣ ଜନ୍ମଗତ ରହିଛି।

0: ବନ୍ଧୁ, ସଫଳତା କେବଳ ଜଣେ ବ୍ୟକ୍ତିର ସଫଳତା ନୁହେଁ, ବରଂ ଏହା ସମଗ୍ର ଭାରତବାସୀଙ୍କ ପାଇଁ ଏକ ଗୌରବର ମୁହୂର୍ତ୍ତ। ପ୍ରକୃତ ସଫଳତା ନିଷ୍ଠା, ପରିଶ୍ରମ ଓ ସାହସରେ ଥାଏ, ଯାହା ଗୋଟିଏ ଖେଳାଳିର ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ସହ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ପ୍ରେରଣା ଦିଏ। ସେହିପରି ଜଣେ ଅଦ୍ୱିତୀୟ ତାରକା ହେଉଛନ୍ତି ସାଇ ସୁଦର୍ଶନ, ଯିଏକି 2001 ଅକ୍ଟୋବର 15 ତାରିଖରେ ତାମିଲନାଡୁର ଚେନ୍ନାଇ ସହରରେ ଜନ୍ମଗ୍ରହଣ କରିଥିଲେ।
1: ପିଲାଟି ଦିନରୁ ହିଁ ସୁଦର୍ଶନଙ୍କର କ୍ରୀଡ଼ା ପ୍ରତି ଅହେତୁକ ଆକର୍ଷଣ ରହିଥିଲା। ଯେଉଁ ବୟସରେ ପିଲାମାନେ କେବଳ ଖେଳକୁ ମନୋରଞ୍ଜନର ମାଧ୍ୟମ ଭାବନ୍ତି, ସୁଦର୍ଶନ ସେହି ସମୟରୁ କ୍ରିକେଟକୁ ନିଜର ଜୀବନ ଭାବେ ବାଛି ନେଇଥିଲେ। ସୁଦର୍ଶନଙ୍କ ପରିବାରର ଖେଳକୁଦ ପ୍ରତି ଥିବା ସମର୍ଥନ ଯୋଗୁଁ ତାଙ୍କ ଭିତରେ ଥିବା ଏହି ପ୍ରତିଭାକୁ ଆଗକୁ ବଢ଼ିବା ପାଇଁ ଭରପୁର ସୁଯୋଗ ମଧ୍ୟ ମିଳିଥିଲା। ସୁଦର୍ଶନଙ୍କ ପିତା ଆର୍ ଭରଦ୍ୱାଜ ଜଣେ ପ୍ରତିଭାବାନ ସ୍ପ୍ରିଣ୍ଟର ଥିଲେ। ସେ ବାଂଲାଦେଶର ଢାକାରେ ଅନୁଷ୍ଠିତ ସାଉଥ ଏସିଆନ ଗେମ୍ସ ବା ଦକ୍ଷିଣ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ ମଧ୍ୟ କରିଥିଲେ। ଏଥିସହିତ ତାଙ୍କ ମା ଉଷା ଭରଦ୍ୱାଜ ମଧ୍ୟ ଜଣେ ଉଚ୍ଚକୋଟୀର କ୍ରୀଡ଼ାବିତ୍ ଥିଲେ। ସେ ଜାତୀୟ ସ୍ତରରେ ତାମିଲନାଡୁ ପକ୍ଷରୁ ଭଲିବଲ୍ ଖେଳିଥିଲେ। ଘର ଭିତରେ ବାପାଙ୍କର ଆଥଲେଟିକ୍ସ ମେଡାଲ ଏବଂ ମାଙ୍କର ଭଲିବଲ ଟ୍ରଫି ଦେଖି ସେ ବଡ଼ ହୋଇଥିଲେ।
0: ମାତ୍ର 7-8 ବର୍ଷ ବୟସରେ ସେ ଘର ପାଖ ପଡ଼ିଆରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ତାଙ୍କ ଭିତରେ ଥିବା ଏହି ଆଗ୍ରହକୁ ଦେଖି ତାଙ୍କ ପିତା ତାଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ସ୍ଥାନୀୟ କ୍ରିକେଟ ଏକାଡେମୀରେ ନାମ ଲେଖାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ସାଇ ସୁଦର୍ଶନ ସାଧାରଣ ଜୀବନରେ ଜଣେ ଡାହାଣ ହାତୀ, କିନ୍ତୁ କ୍ରିକେଟ ପଡ଼ିଆରେ ସେ ଜଣେ କ୍ଲାସିକ ବାମହାତୀ ବ୍ୟାଟର।
1: ସୁଦର୍ଶନ ଚେନ୍ନାଇର ଏକ ଘରୋଇ ବିଦ୍ୟାଳୟରେ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ସାନ୍ଥୋମ୍ ହାୟର ସେକେଣ୍ଡାରୀ ସ୍କୁଲରେ ଯୋଗ ଦେଇଥିଲେ, ଯାହା ଚେନ୍ନାଇରେ କ୍ରିକେଟ ପାଇଁ ଖୁବ୍ ଜଣାଶୁଣା। ସ୍କୁଲ ଦଳରେ ଖେଳୁଥିବା ସମୟରେ ସେ ଅନେକ ଜୁନିୟର ଟୁର୍ଣ୍ଣାମେଣ୍ଟରେ ଦଳର ନେତୃତ୍ୱ ନେଇଥିଲେ। ସ୍କୁଲ ଶିକ୍ଷକ ଏବଂ କୋଚ୍ମାନେ ତାଙ୍କର ଏକାଗ୍ରତା ଦେଖି ଆଶ୍ଚର୍ଯ୍ୟ ହେଉଥିଲେ।
0: ବନ୍ଧୁ, ସୁଦର୍ଶନ ଚେନ୍ନାଇର ପ୍ରସିଦ୍ଧ ରାମକୃଷ୍ଣ ମିଶନ ବିବେକାନନ୍ଦ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ। ଏହି ଅନୁଷ୍ଠାନଟି ଭାରତୀୟ କ୍ରିକେଟକୁ ଅନେକ ମହାନ ଖେଳାଳିଙ୍କୁ ଭେଟି ଦେଇଛି। ପଢ଼ୁଥିବା ସମୟରେ ସାଇ ସୁଦର୍ଶନ ମଧ୍ୟ କଲେଜ କ୍ରିକେଟ ଦଳ ପାଇଁ ତାଙ୍କର ଯୋଗଦାନ ଉଲ୍ଲେଖନୀୟ ଥିଲା।
1: ଭାରତୀୟ କ୍ରିକେଟ ଜଗତରେ ଅନେକ ଯୁବ ଖେଳାଳି ନିଜର ଚମତ୍କାର ବ୍ୟାଟିଂ ଶୈଳୀ ଏବଂ ଏକାଗ୍ରତା ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ସେହିଭଳି ବନ୍ଧୁ, ସାଇ ସୁଦର୍ଶନଙ୍କର କ୍ରିକେଟ ପ୍ରତି ଥିବା ଭଲ ପାଇବା ଏବଂ କଠିନ ପରିଶ୍ରମ ଖୁବ୍ କମ୍ ବୟସରୁ ହିଁ ପ୍ରତିଫଳିତ ହୋଇଥିଲା। ତାଙ୍କ କ୍ୟାରିୟରକୁ ଆଗକୁ ବଢ଼ାଇବାରେ ଘରୋଇ ତଥା କ୍ଲବ କ୍ରିକେଟର ପ୍ରମୁଖ ଭୂମିକା ରହିଛି।

0: ବନ୍ଧୁ, ସ୍ୱପ୍ନ ପ୍ରତ୍ୟେକ ମଣିଷ ଦେଖିଥାଏ। ଏହା କେବଳ ଶୋଇବା ସମୟର କଳ୍ପନା ନୁହେଁ, ବରଂ ଜୀବନରେ କିଛି ବଡ଼ କରିବାର ଆଶା ଓ ଆକାଂକ୍ଷା। ମଣିଷ ନିଜର ଭବିଷ୍ୟତକୁ ସୁନ୍ଦର କରିବା ପାଇଁ ଏବଂ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସ୍ୱପ୍ନ ଦେଖିଥାଏ। ତେବେ ସ୍ୱପ୍ନ ଦେଖିବା ଯେତିକି ସହଜ, ତାକୁ ସଫଳ କରିବା ସେତିକି କଷ୍ଟକର। ସଫଳତା ପଛରେ ଥାଏ ଅନବରତ ପରିଶ୍ରମ, ତ୍ୟାଗ ଏବଂ ଅସଂଖ୍ୟ ସଂଘର୍ଷ।
1: ତେବେ ସାଇ ସୁଦର୍ଶନ କେବଳ ଜଣେ କ୍ରିକେଟର ନୁହନ୍ତି ବନ୍ଧୁ, ସେ ହେଉଛନ୍ତି ଜଣେ ଯୁବ ଆଇକନ ଯିଏ ନିଜର କର୍ମବଳରେ ଭାଗ୍ୟକୁ ବଦଳାଇଛନ୍ତି। ସେ ସମଗ୍ର ଯୁବ ସମାଜକୁ ଏହି ବାର୍ତ୍ତା ଦିଅନ୍ତି ଯେ ଯଦି ତୁମ ପାଖରେ ନିଜ ସ୍ୱପ୍ନ ପ୍ରତି ନିଷ୍ଠା, କଠିନ ପରିଶ୍ରମ କରିବାର ସାହସ ଏବଂ ସଂଯମତା ଅଛି, ତେବେ ତୁମେ ଯେକୌଣସି କ୍ଷେତ୍ରରେ ସଫଳତା ହାସଲ କରିପାରିବ। ବନ୍ଧୁ, ଆମକୁ ମନେ ରଖିବା ଉଚିତ ଯେ ଜୀବନରେ ଥରେ ସଫଳତା ପାଇବା ସହଜ ହୋଇପାରେ, କିନ୍ତୁ ସେହି ସଫଳତାକୁ ବଜାୟ ରଖିବା ଏବଂ କ୍ରମାଗତ ଭାବରେ ନିଜକୁ ଏକ ଉଚ୍ଚ ସ୍ଥାନରେ ପହଞ୍ଚାଇବା ପାଇଁ ପ୍ରତିଦିନ ସଂଗ୍ରାମ କରିବାକୁ ପଡ଼େ।

0: ବନ୍ଧୁ, ସାଇ ସୁଦର୍ଶନ ଏମିତି ନିଜର କଠିନ ପରିଶ୍ରମ ବଳରେ ନିଜର ପ୍ରତିଭାକୁ ଆହୁରି ଉଜ୍ଜଳମୟ କରନ୍ତୁ ଏବଂ ଦେଶ ପାଇଁ ଗୌରବର ସୁଅ ଛୁଟାଇ ଆଣନ୍ତୁ। ଏହା ହିଁ ଆମେ ଯୁବବାଣୀ ପରିବାର ତରଫରୁ ଶୁଭକାମନା ଜଣାଉଛୁ।
1: ତେବେ ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଆଦୌ ଭୁଲିବେନି।
0: ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7531001।
1: ଆମ ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircctc@gmail.com।
0: ତେବେ ଆଜିର ଯୁବବାଣୀ ନେକ୍ସଟ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କର ସାଥୀ ଶୁଭଶ୍ରୀ,
1: ଆଉ ମୁଁ ପ୍ରତୀକ୍ଷା
0: ରହୁଛୁ।
1: ନମସ୍କାର।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6:00। ଶ୍ରୋତାବନ୍ଧୁ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସନ୍ଧ୍ୟା 6:02 ଆଜି ବନସୁରଭି କାର୍ଯ୍ୟକ୍ରମରେ ପ୍ରଚାର କରିବ ଓରାମ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ଘନଶ୍ୟାମ ମୋଦି ଏବଂ ସାଥୀ। ଶ୍ରୀ ରାମଚରିତ ମାନସ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:10। ରାତି 7:00 ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ। ରାତି 7:30 ବନାନୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପାରମ୍ପରିକ ଗୀତକ୍ରମରେ ଓଡ଼ିଶୀ ପ୍ରଚାର କରିବୁ ରାତି 8:00। ରାତି 8:15 ରହିଛି କାର୍ଯ୍ୟକ୍ରମ ଶ୍ରମିକ ଜଗତ। ଲୋକଗୀତ କ୍ରମରେ ବୈଠକୀ କୀର୍ତ୍ତନ ପ୍ରଚାର କରିବୁ ରାତି 10:00। ପରିବେଷଣ କରିଛନ୍ତି ଶିଳ୍ପୀ ଆନନ୍ଦ ଘଡ଼େଇ ଏବଂ ସାଥୀ। ଆକାଶବାଣୀର ଚିରସବୁଜ ଗୀତକୁ ନେଇ କାର୍ଯ୍ୟକ୍ରମ ଚିରନ୍ତନୀ ପ୍ରଚାର କରିବୁ ରାତି 10:30।

0: ଏତଦ୍ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ଏବଂ ବିବିଧ ଭାରତୀ ରାଷ୍ଟ୍ର ସେବାରୁ। ଶ୍ରୋତାବନ୍ଧୁ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନସୁରଭି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

0: ଶେଷ ହେଲା ବନସୁରଭି କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଥିଲେ ଓରାମ ଗୀତ, ପରିବେଷଣ କଲେ ଶିଳ୍ପୀ ଘନଶ୍ୟାମ ମୋଦି ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6:10 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଚରିତମାନସର 33ତମ ଭାଗ,
2: ଏପିସୋଡ 33, 3-3।

0: ଶର୍ମିଷ୍ଠା ବାନାର୍ଜୀ ଗାଇଥିବା ସୁମର ଗୀତ ଶୁଣୁଥିଲେ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରାଯିବ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରିତ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟକାର୍ଡ଼ର କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ପ୍ରମୁଖ ବେସରକାରୀ ହସ୍ପିଟାଲରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ହିତାଧିକାରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଯୋଜନାର ହିତାଧିକାରୀମାନଙ୍କ ପାଇଁ ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷାକୁ ଆୟୁଷ୍ମାନ ଭାରତ ଯୋଜନାର ପ୍ୟାକେଜ୍ ମାଧ୍ୟମରେ ନିଃଶୁଳ୍କ ବ୍ୟବସ୍ଥା କରିବା ଏବଂ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ମନ୍ତ୍ରୀ ବିଭାଗୀୟ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
1: ଭର୍ତ୍ତି ପୂର୍ବରୁ ଯାହା ଟେଷ୍ଟ ହବ ସେଟା ପ୍ୟାକେଜରେ ଇନକ୍ଲୁଡ ଅଛି ଏବଂ ସେ ପଇସା ପ୍ୟାକେଜରେ ବହନ କରାଯିବ ଏବଂ ଏଇ ଆୱାରନେସଟା ଲୋକଙ୍କ ପାଖରେ ମଧ୍ୟ ରହିବା କଥା। ଏଇ କଥା ଆମେ କ୍ଲିୟର କଟ୍ ଭାବରେ ହସ୍ପିଟାଲ ଯୋଉମାନେ କର୍ପୋରେଟ ହସ୍ପିଟାଲର ଆସିଥିଲେ ଅଥରିଟି ତାଙ୍କୁ କ୍ଲିୟର କଟ୍ ବୁଝେଇଛୁ ଏବଂ ତାଙ୍କୁ ପୁରା ଷ୍ଟ୍ରିକ୍ଟଲି କୁହାହେଇଛି ଯେ ଜନସାଧାରଣଙ୍କୁ ସମାନ ଭଲ ବ୍ୟବହାର ଦେବେ, ଭଲ ତାଙ୍କୁ ଆତିଥ୍ୟ ଦେବେ, ଗୋଟିଏ ଉତ୍ତମ ଚିକିତ୍ସା ଦେବେ।
0: ବୈଠକରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଅଶ୍ୱତୀ ଏସ୍, ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଓ ବେସରକାରୀ ହସ୍ପିଟାଲର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଜିଲ୍ଲାର 21ଟି କମିଟିକୁ ଏହି ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ କରିବା ସହିତ ଓଡ଼ିଶାର ପର୍ବପର୍ବାଣୀ ଓ ଜାନିଯାତ୍ରାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିବ ବୋଲି କହିଛନ୍ତି। କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ, କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସମୟୋଚିତ ପରାମର୍ଶ, ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ଯୋଜନାର ସୁଫଳ ସିଧାସଳଖ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ଆସନ୍ତା ସୋମବାରଠାରୁ ଜୁନ୍ 30 ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ପଙ୍କୱାଲ ଆଜି ଖୋର୍ଦ୍ଧା ରେଳଷ୍ଟେସନରେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଯାତ୍ରୀଙ୍କ ସୁବିଧା ସୁଯୋଗ, ଷ୍ଟେସନ ପରିସର ସ୍ୱଚ୍ଛତା, ଯାତ୍ରୀ ପ୍ରେକ୍ଷାଳୟ, ବୁକିଂ କାର୍ଯ୍ୟାଳୟ, ଫୁଟ୍ ଓଭର୍ ବ୍ରିଜ୍, କ୍ୟାଟରିଂ ୟୁନିଟ୍ ଆଦି ଶ୍ରୀ ଫୁଙ୍କୱାଲ ବୁଲି ଦେଖିବା ସହିତ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ଉପରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷିତ ଦକ୍ଷ ଏବଂ ଆରାମଦାୟକ ରେଳସେବା ନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଓ ଯାତ୍ରୀ ସୁବିଧାଗୁଡ଼ିକର ନିରନ୍ତର ଅନୁଧ୍ୟାନ ଉପରେ ମହାପ୍ରବନ୍ଧକ ଗୁରୁତ୍ୱାରୋପ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୀଳାଦ୍ରି ଭକ୍ତ ନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶା ନିଯୋଗ ଓ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ କରାଯିବ। ବୈଠକରେ ଆଗାମୀ ରାଜେନ୍ଦ୍ରାଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ନୀଳାଦ୍ରି ବିଜେ ଓ ଅନ୍ୟ ସମସ୍ତ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ଓ ଅନୁମୋଦନ କରାଯିବ। ଜଳଲାଗି ପାଇଁ ଗରବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ିଆ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ା ମାର୍ଜନ ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ହେବ। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହିବେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ

0: ଏସ୍ଆଇଆର୍ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। କଟକ ଜିଲ୍ଲାରେ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଜିଲ୍ଲାର 9 ବିଧାନସଭା ମଣ୍ଡଳୀରେ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି। ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ଗଣନା ଫର୍ମ ପ୍ରଦାନ କରିଛନ୍ତି। ଗୋଟିଏ ଫର୍ମକୁ ଅଧିକାରୀମାନେ ନିଜ ପାଖରେ ରଖୁଥିବା ବେଳେ ଅନ୍ୟଟିକୁ ଭୋଟରମାନଙ୍କୁ ପ୍ରଦାନ କରୁଛନ୍ତି। ଜନସାଧାରଣଙ୍କ ସହାୟତା ନିମନ୍ତେ 1950 ନିଃଶୁଳ୍କ ନିର୍ବାଚନ ସହାୟତା ନମ୍ଘର ଜାରି କରାଯାଇଛି। ଦେବଗଡ଼ ଜିଲ୍ଲାର ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏସ୍ଆଇଆର୍ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଯୋଗ୍ୟ ମତଦାତାମାନଙ୍କ ନାମକୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ଏବଂ ଅନଧିକାର ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମକୁ ତାଲିକାରୁ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅଧୀନରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଲୋଚାପୋଡ଼ା ବୁଥ୍ ପରିଦର୍ଶନ କରି ଭୋଟରମାନଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମରେ ବିଏଲ୍ଓମାନେ ଘରକୁ ଘର ଯାଇ ଭୋଟରମାନଙ୍କୁ ପରିଗଣନା ଫର୍ମ ଦେବା ସହ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ। ନାଗରିକ କୈନ୍ଦ୍ରିକ ଓ ସମୟାନୁବର୍ତ୍ତୀ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଭୁବନେଶ୍ୱର ମହାନଗର ନିଗମ ସହିତ ଜଡ଼ିତ ମାମଲାଗୁଡ଼ିକର ନିର୍ଦ୍ଦିଷ୍ଟ ଆବେଦନର ଶୁଣାଣିରେ ଅଧ୍ୟକ୍ଷତା କରିଥିଲେ। କ୍ୟାମ୍ପକୋର୍ଟରେ 142 ମାମଲାର ସମାଧାନ କରାଯାଇଥିଲା। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ 1982 ଅନୁଯାୟୀ ଦାୟର ମାମଲାଗୁଡ଼ିକର ତ୍ୱରିତ ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଧାନ ବନ ସଂରକ୍ଷକ କେ ମୁରୁଗେଶନ ଏବଂ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି ଅର୍ଥନାରୀ ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ଓଡ଼ଗାଁଠାରେ ଚାରାରୋପଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଓଡ଼ଗାଁ ସେକ୍ସନର ମଠ ଖଜୁରିଆ କୁମ୍ଭିଆପଲ୍ଲୀ ସହରାଞ୍ଚଳର ଚାରାରୋପଣ କାର୍ଯ୍ୟ ସହ ନାଉଖାଲ ଏବଂ ବାହାଡ଼ ଝୋଲା ସେକ୍ସନର କେତେକ ଗ୍ରାମାଞ୍ଚଳର ଚାରାରୋପଣ ପ୍ରକଳ୍ପ ମଧ୍ୟ ଏହି ଦୁଇ ଅଧିକାରୀ ପରିଦର୍ଶନ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳର ସାମଗ୍ରିକ ବିକାଶ ଓ ସାଂସ୍କୃତିକ ସ୍ଥଳୀଗୁଡ଼ିକର ଉନ୍ନତିକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ସହରର ବିଭିନ୍ନ ୱାର୍ଡରେ 11 ଜନକଲ୍ୟାଣକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଦେବଗଡ଼ ଜିଲ୍ଲା ରିୟାମାଳ ବ୍ଲକ ଅନ୍ତର୍ଗତ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହିତ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି ନିମନ୍ତେ ଅଭିଯାନରେ ଗୁରୁତ୍ୱାରୋପ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ଅନ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ, ସତର୍କତା ଓ ତ୍ୱରିତ ପ୍ରକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲାରେ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିଅନସିପ୍ 2026 ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 35 କ୍ରୀଡ଼ାବିତ୍ ଆଜି ବ୍ରହ୍ମପୁର ଯାତ୍ରା କରିଛନ୍ତି। ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ 8 ଜିଲ୍ଲାର କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିବେ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର 3 ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରିବେ ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ ଛତିଶା ନିଯୋଗ ଓ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୁରୀଠାରେ ହେବ ଅନୁଷ୍ଠିତ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ହିନ୍ଦୀ ସାମ୍ବାଦିକତା ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମେ ମାସ 30 ଉଦନ୍ତ ମାର୍ତ୍ତଣ୍ଡ ସମ୍ବାଦପତ୍ର ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳକିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ବିରୁଦ୍ଧରେ ଲୋକଙ୍କ ସ୍ୱର ଉତ୍ତୋଳନ କରିବାରେ ଏହି ସମ୍ବାଦପତ୍ର ଏକ ପ୍ରମୁଖ ମାଧ୍ୟମ ପାଲଟିଥିଲା। ହିନ୍ଦୀ ସାମ୍ବାଦିକତା ଦେଶର ସାମାଜିକ ସାହିତ୍ୟିକ ଓ ରାଜନୈତିକ ଚେତନାକୁ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ହିନ୍ଦୀ ସମ୍ବାଦପତ୍ରଗୁଡ଼ିକ ଜନସାଧାରଣଙ୍କୁ ସଚେତନ, ଜାତୀୟତାବାଦୀ ଭାବନା ପ୍ରଚାର ଏବଂ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱରୋତ୍ତୋଳନ କରିବାରେ ସହାୟକ ହୋଇଥିଲା। ସେହି ସମୟରେ ସମ୍ବାଦପତ୍ର କେବଳ ସୂଚନାର ଉତ୍ସ ନୁହେଁ, ବରଂ ଦେଶଭକ୍ତିର ଅଗ୍ନିଶିଖା ଭାବେ ପ୍ରତୀୟମାନ ହୋଇଥିଲା। ହିନ୍ଦୀ ସାମ୍ବାଦିକତା ସମାଜ ସଂସ୍କାର କ୍ଷେତ୍ରରେ ଅନେକ ସଚେତନତା ସୃଷ୍ଟି କରିଆସିଛି। ଡିଜିଟାଲ ଯୁଗରେ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ଆସିଥିଲେ ମଧ୍ୟ ଛାପା ଗଣମାଧ୍ୟମ, ଟେଲିଭିଜନ, ୟୁଟ୍ୟୁବ୍ ଓ ନ୍ୟୁଜ୍ ପୋର୍ଟାଲ ତଥା ସାମାଜିକ ଗଣମାଧ୍ୟମରେ ହିନ୍ଦୀରେ ଖବର ପ୍ରସାରଣ ଏବେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି। ଏହି ଦିବସ ଆମକୁ ସ୍ମରଣ କରାଇଥାଏ ଯେ ସାମ୍ବାଦିକତା କେବଳ ଏକ ପେସା ନୁହେଁ, ବରଂ ଦାୟିତ୍ୱବୋଧ, ସମାଜସେବା ଓ ସଂସ୍କାରର ଏକ ଶକ୍ତିଶାଳୀ ମାଧ୍ୟମ। ସତ୍ୟ ଓ ନୀତିନିଷ୍ଠ ସାମ୍ବାଦିକତା ଗଣତନ୍ତ୍ରକୁ ସଶକ୍ତ କରିଥାଏ। ଦିବସ ପାଳନ ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ହିନ୍ଦୀ ଭାଷା ପ୍ରତି ସମର୍ପିତ ସାମ୍ବାଦିକ, ଲେଖକ ଏବଂ ପ୍ରତ୍ୟେକ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ଦ୍ରୁତ ପ୍ରଯୁକ୍ତି ବିଦ୍ୟା ବିକାଶ ଯୁଗରେ ମଧ୍ୟ ହିନ୍ଦୀର ପ୍ରସାରଣ ନିରନ୍ତର ବୃଦ୍ଧି ପାଉଛି। ହିନ୍ଦୀ ସାମ୍ବାଦିକତା ସାମାଜିକ ଚେତନାକୁ ଜାଗ୍ରତ କରିବା ସହିତ ସୁଦୃଢ଼ ଗଣତନ୍ତ୍ର ଏବଂ ଲୋକଙ୍କ ଭାବନାକୁ ପ୍ରତିଫଳିତ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବେ କାର୍ଯ୍ୟ କରୁଛି। ହିନ୍ଦୀରେ ଖବର ପ୍ରସାରଣ, ମତାମତ ଏବଂ ବିଶ୍ଳେଷଣାତ୍ମକ ଆଲେଖ୍ୟ ବୃଦ୍ଧି ଭାଷାର ଗ୍ରହଣୀୟତା, ଶକ୍ତି ଏବଂ ବ୍ୟାପକତାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଭାରତରେ ହିନ୍ଦୀ ସାମ୍ବାଦିକତା ଚଳିତ ବର୍ଷ 200 ବର୍ଷ ପୂରଣ କରିଛି। ଏହାକୁ ସମ୍ମାନ ଜଣାଇ ଭାରତୀୟ ଗଣଯୋଗାଯୋଗ ସଂସ୍ଥାନ ପ୍ରମୁଖ ଗବେଷଣା ଭିତ୍ତିକ ପତ୍ରିକା ସଞ୍ଚାର ମାଧ୍ୟମରେ ଏକ ସ୍ୱତନ୍ତ୍ର ସ୍ମାରକୀ ପ୍ରକାଶନ କରିଛି। ଗତ 5 ତାରିଖରେ ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଗଣଯୋଗାଯୋଗ ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର କେ ନିରାଲା ପ୍ରମୁଖ ଯୋଗ ଦେଇଥିଲେ। ରାଷ୍ଟ୍ର ନିର୍ମାଣରେ ହିନ୍ଦୀ ସାମ୍ବାଦିକତାର ସମୃଦ୍ଧ ଐତିହ୍ୟ ଏବଂ ବିକଶିତ ଭୂମିକା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ସାକ୍ଷର ଏବଂ ନିରକ୍ଷରଙ୍କ ପରିଭାଷା ପଠନ ଓ ଲେଖାର ପାରମ୍ପରିକ ସୀମା ଅଧିକ ବ୍ୟାପକ ହୋଇଛି। ନିରନ୍ତର ଶିକ୍ଷା ଏବଂ ଆଧୁନିକ ଜ୍ଞାନ ପ୍ରଣାଳୀ ସହିତ ସମନ୍ୱୟ ରକ୍ଷା କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ପ୍ରଯୁକ୍ତିବିଦ୍ୟା ବିକାଶକୁ ବହୁ ବର୍ଷ ଲାଗିଥିବା ବେଳେ ଏବେ ଏହା ଖୁବ୍ କମ୍ ସମୟ ମଧ୍ୟରେ ପରିବର୍ତ୍ତିତ ହୋଇଚାଲିଛି। ବର୍ତ୍ତମାନର ସମୟକୁ ଦକ୍ଷତା ଚାଳିତ ଯୁଗ ଭାବରେ ବିବେଚନା କରାଯାଉଛି। ଦକ୍ଷ ହେବା ଏବଂ ଏହାର ଉପଯୋଗ ଜୀବନକୁ ପରିବର୍ତ୍ତନ କରିବାର ଶକ୍ତି ଯୋଗାଏ। ସାମାଜିକ ପରିବର୍ତ୍ତନ ମଧ୍ୟ ଅର୍ଥନୈତିକ ପରିବର୍ତ୍ତନର ପଥ ପ୍ରସ୍ତୁତ କରିଥାଏ। ସୂଚନା ବିପ୍ଳବର ବର୍ତ୍ତମାନର ଯୁଗରେ ବ୍ୟକ୍ତିଗତ ଏବଂ ଜାତୀୟ ଭବିଷ୍ୟତ ଗଠନ ପାଇଁ ନବସୃଜନ ଓ ପାରମ୍ପରିକ ମାର୍ଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ସୂଚନାର କ୍ଷୁଦ୍ରତମ ଅଂଶ ମଧ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚିବା ଗୁରୁତ୍ୱ ବହନ କରେ, କାରଣ ଏହାଦ୍ୱାରା ଲୋକଙ୍କ ବିଚାର ଏବଂ ଗୁରୁତ୍ୱ ବହନ କରୁଥିବା ଜାତୀୟ ପ୍ରସଙ୍ଗରେ ସହମତି ପ୍ରକାଶ ପାଇବା ସମ୍ଭବ ହୋଇପାରିବ। ତେଣୁ ଅନ୍ୟ ପ୍ରକାରେ କହିଲେ ଏ କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୀ ସାମ୍ବାଦିକତା କ୍ଷେତ୍ରକୁ ଅଧିକ ଉନ୍ନତ କରିବା ନେଇ ସରକାର ଦକ୍ଷତା ବିକାଶ, କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ସାମ୍ବାଦିକଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରସାର ଭାରତୀ ପକ୍ଷରୁ ହିନ୍ଦୀରେ ଆଞ୍ଚଳିକ ଭାଷା ଶିକ୍ଷା ଏବଂ ନିଯୁକ୍ତି ପ୍ରକାଶନଗୁଡ଼ିକୁ ଡିଜିଟାଲ ମାଧ୍ୟମରେ ନିଃଶୁଳ୍କ ପ୍ରଦାନର ବ୍ୟବସ୍ଥା କରାଯାଉଛି। ସରକାର ଭାରତୀୟ ଭାଷା ଅନୁଭାଗ ସ୍ଥାପନ କରିଛନ୍ତି, ଯାହାକି ଉଭୟ ପଟରୁ ଅନୁବାଦ ପ୍ରସ୍ତୁତିରେ ସହାୟତା ପ୍ରଦାନ କରିପାରୁଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗଣଯୋଗାଯୋଗ, ଗବେଷଣା ଏବଂ ନବସୃଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
3: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 7:00। ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ। ଆଜି ଏଥିରେ ଶୁଣନ୍ତୁ ଜୀବନସାଥୀ ଓଡ଼ିଆ ଆଲବମ୍ର ଗୀତ। ରଚନା କରିଛନ୍ତି ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ଶୁଣନ୍ତୁ ଆରମ୍ଭରେ ଗୀତଟିକୁ ଦ୍ୱୈତକଣ୍ଠରେ ତୋଳିଛନ୍ତି କୁମାର ସାନୁ ଏବଂ ନିବେଦିତା।

0: ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଆଜି ଏଥିରେ ଶୁଣୁଥିଲେ ଜୀବନସାଥୀ ଆଲବମ୍ର କେତୋଟି ଗୀତ। ରଚନା କରିଥିଲେ ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମାନନ୍ଦ, କଣ୍ଠଶିଳ୍ପୀ ଥିଲେ କୁମାର ସାନୁ ଏବଂ ନିବେଦିତା। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା, ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଏବଂ ବ୍ରିଷ୍ଟଲ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭାରତକୁ 5 ଦିନିଆ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉ ଲାଇନ୍ ବିହାର ଗସ୍ତ ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ତାଙ୍କୁ ସ୍ୱାଗତ କରିଥିଲେ। ଭାରତ ଗସ୍ତରେ ଆସି ରାଷ୍ଟ୍ରପତି ଲାଇନ୍ ବିହାରର ବୋଧଗୟାରେ ପ୍ରଥମେ ପହଞ୍ଚିଥିଲେ। ସେଠାରେ ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ମ୍ୟାମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହି ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ନାଇନ୍ଙ୍କର ଏହା ପ୍ରଥମ ଭାରତ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ଲାଇନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାମାର ରାଷ୍ଟ୍ରପତି ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହେବାର ଆଶା କରାଯାଉଛି। ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ପ୍ରକ୍ରିୟା, ଭାରତୀୟ ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାଟିକ୍ ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ କୁମାର କହିଛନ୍ତି, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ କମିଶନଙ୍କ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଲୋକସଭା ନିର୍ବାଚନ ଉପରେ ଆଲୋକପାତ କରି ସେ କହିଛନ୍ତି, ଏଥିରେ ପ୍ରାୟ 1,80,00,000 କର୍ମଚାରୀ ନିୟୋଜିତ ହୋଇଥିଲେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ, ମତଦାନ ଓ ଗଣନା ପ୍ରକ୍ରିୟା ଏବଂ ନିର୍ବାଚନ ପରିଚାଳନା ଆଦି ଉପରେ ସୂଚନା ପ୍ରଦାନ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଛି। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବେଙ୍ଗାଲୁରୁଠାରେ ଆଜି ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ନେତା ଭାବେ ଶ୍ରୀ ଶିବକୁମାରଙ୍କୁ ମନୋନୀତ କରାଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସିଦ୍ଧରମେୟ ଏବଂ ଡକ୍ଟର ଜି ପରମେଶ୍ୱରଙ୍କ ଦ୍ୱାରା ନେତା ଭାବେ ଶିବକୁମାରଙ୍କ ନାମ ପ୍ରସ୍ତାବ ଆଗତ କରାଯାଇଥିଲା। ବୈଠକ ପରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଆନୁଷ୍ଠାନିକ ଭାବେ ଏହି ସୂଚନା ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଭେନୁଗୋପାଳ କହିଛନ୍ତି, ସର୍ବସମ୍ମତିକ୍ରମେ ଶିବକୁମାର ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଖୁବ୍ ଶୀଘ୍ର ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ସେ ଦାବି ଉପସ୍ଥାପନ କରିବେ। ଆସନ୍ତା ମାସ 3 ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ଶ୍ରୀ ଭେନୁଗୋପାଳ ସୂଚନା ଦେଇଛନ୍ତି। ଗ୍ରେଟର ନଏଡାର ସୁରଜପୁରସ୍ଥିତ ଲୋହମକୁ ଆଜି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗସ୍ତ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି, ଲିଥିୟମ୍ ବ୍ୟାଟେରୀ ଏବଂ ସ୍ଥାୟୀ ଚୁମ୍ବକ ବହୁ ଆଧୁନିକ ପ୍ରଯୁକ୍ତି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଭାରତରେ ଏହାକୁ ଉତ୍ପାଦନ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଘରୋଇ ଭାବେ ପ୍ରଯୁକ୍ତିବିଦ୍ୟା ବିକଶିତ ହେବା ଆବଶ୍ୟକ। ଲୋହମ ନାମକ ଏହି ଯୁବ ଷ୍ଟାର୍ଟଅପ୍ ସଫଳତାର ସହ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଜଟିଳ ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରିପାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ, କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର, ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସମୟୋଚିତ ପରାମର୍ଶ, ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ଯୋଜନାର ସୁଫଳ ସିଧାସଳଖ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏହି ଅଭିଯାନ କେବଳ ମନ୍ତ୍ରଣାଳୟ କିମ୍ବା ବିଭାଗ ସ୍ତରରେ ସୀମିତ ନ ରହି ରାଜ୍ୟଗୁଡ଼ିକର ଜନପ୍ରତିନିଧିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଏହି ଅଭିଯାନ ଆସନ୍ତା ସୋମବାରଠାରୁ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏହି ଅଭିଯାନରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସଂଯୋଜକର ଭୂମିକା ନିର୍ବାହ କରିବେ। ଏଥିପାଇଁ 1,600 ଅଧିକ ଦଳ ଗଠନ କରାଯାଇଛି। ଅଧିକ ସାର ବ୍ୟବହାର ହେଉଥିବା 100 ଜିଲ୍ଲା ପାଇଁ ମୋଟ 500 ଦଳ ଗଠନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ମୃତ୍ୟୁ ହେବା ସହ 35 ଆହତ ହୋଇଛନ୍ତି। ଆଫଗାନ ଶରଣାର୍ଥୀଙ୍କୁ ନେଇ ପାକିସ୍ତାନରୁ ଫେରୁଥିବା ଏକ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ 10 ଶିଶୁ ଏବଂ 5 ମହିଳା ଅଛନ୍ତି। ଲାଘମନ ପ୍ରଦେଶର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମିନୁଲ୍ଲାହ ସରିଫ କହିଛନ୍ତି, ଡ୍ରାଇଭର ଶୋଇପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସିପିଗ୍ରାମ୍ସ ଭଏସ୍ ଚାଟବଟ୍ ସମାଧାନ ଦିଦିର ଆଜି ଶୁଭାରମ୍ଭ ହୋଇଛି।

0: ଦେଇଛି। ନୂଆଦିଲ୍ଲୀଠାରେ କର୍ମଚାରୀ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାର ଶୁଭାରମ୍ଭ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ସିଂ ସମାଧାନ ଦିଦିକୁ ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ଦେଶର 22ଟି ଅନୁସୂଚିତ ଭାରତୀୟ ଭାଷା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଅତିରିକ୍ତ ଆଞ୍ଚଳିକ ଓ ସ୍ଥାନୀୟ ଭାଷାକୁ ଏହି ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ପ୍ରଶାସନିକ ପ୍ଲାଟଫର୍ମଗୁଡ଼ିକରେ ଆଞ୍ଚଳିକ ଭାଷାର ଉପଯୋଗ, ଏହାର ସହଜ ବ୍ୟବହାର, ବ୍ୟାପକତା ଏବଂ ସମାବେଶୀ ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ଡକ୍ଟର ସିଂ କହିଛନ୍ତି। ବାର୍ଷିକ ପଞ୍ଜୀକୃତ ସାଧାରଣ ଅଭିଯୋଗ ସଂଖ୍ୟା ଇତିମଧ୍ୟରେ ପ୍ରାୟ 23-30 ଲକ୍ଷରେ ପହଞ୍ଚିଛି। ତ୍ୱରିତ ସମାଧାନ ପ୍ରକ୍ରିୟା, ସମୟବର୍ଦ୍ଧକ ଅନୁପାଳନ ଏବଂ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଏହା ପ୍ରତିଫଳିତ କରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଡକ୍ଟର ସିଂ କହିଛନ୍ତି, ମାଳଦ୍ୱୀପ, ମରିସସ୍ ଏବଂ ଆଫ୍ରିକାର ଦେଶଗୁଡ଼ିକ ସମେତ ବହୁ ରାଷ୍ଟ୍ରର ଭାରତର ଅଭିଯୋଗ ସମାଧାନ ମଡେଲ ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପାକିସ୍ତାନର ଆଇଏସ୍ଆଇ ଏବଂ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କ ସହିତ ଜଡ଼ିତ ଅଭିଯୋଗରେ 8 ଜଣଙ୍କୁ ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସ୍କ୍ୱାଡ୍ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସ୍ପେଶାଲ କ୍ୱାଡ୍ ସିପି ଅନିଲ ଶୁକ୍ଳା କହିଛନ୍ତି, ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କଠାରୁ କେତେକ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୀମାପାର ନିର୍ଦ୍ଦେଶରେ ସେମାନେ କାର୍ଯ୍ୟ କରୁଥିବା ନେଇ ଶ୍ରୀ ଶୁକ୍ଳା ସୂଚନା ଦେଇଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ସେମାନଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଭାରତ ଇଂଲଣ୍ଡ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବ୍ରିଷ୍ଟଲ୍ଠାରେ ଖେଳାଯାଉଛି। ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିବା ଆରମ୍ଭ କରିଛି। ଚେମ୍ସଫୋର୍ଡ଼ଠାରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 38 ରନ୍ରେ ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା, ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପରିଚାଳନା କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଏବଂ ବ୍ରିଷ୍ଟଲ୍ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ନିମନ୍ତେ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଭୋଟରମାନଙ୍କ ଘରକୁ ଘର ଯାଇ ପରିଗଣନା ଫର୍ମ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏସ୍ଆଇଆର୍ ସମୟରେ ବିଏଲ୍ଓମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଭି କୀର୍ତ୍ତି ଭାସନ।
3: ମେ 30 ତାରିଖରୁ ଆରମ୍ଭ କରି ଜୁନ 28 ତାରିଖ ପର୍ଯ୍ୟନ୍ତ ଆପଣଙ୍କର ଅଞ୍ଚଳର ଯୋଉ ବିଏଲ୍ଓ ମାନେ ଅଛନ୍ତି ପ୍ରତିଟି ଘରକୁ ଯାଇକି ଏନ୍ୟୁମରେସନ୍ ଫର୍ମ ଗୁଡାକ ବାଣ୍ଟିବେ। ଆପଣଙ୍କ ନିକଟରେ 2 ଗୋଟି ଏନ୍ୟୁମରେସନ୍ ଫର୍ମ ଦିଆଯିବ ଯୋଉଥିରେ ଆପଣଙ୍କର ତଥ୍ୟ ଗୁଡାକ ସେଥିରେ ଆପଣ ଫିଲ୍ଅପ୍ କରିକି ବିଏଲ୍ଓଙ୍କୁ ଦେବେ। ଗୋଟିଏ ଫର୍ମ ଆପଣଙ୍କ ପାଖରେ ରହିବ ଆପଣଙ୍କର ଆକ୍ନୋଲେଜମେଣ୍ଟ ହିସାବରେ ଏବଂ ଗୋଟିଏ ଫର୍ମ ବିଏଲ୍ଓ କଲେକ୍ଟ କରିକି ଆସିବେ ଏସ୍ଆଇଆର୍ ଆକ୍ଟିଭିଟିରେ ୟୁଜ୍ କରିବା ପାଇଁ।
2: ଜାତୀୟ ପଞ୍ଚାୟତ ସମ୍ମାନ 2025ରେ ଜାତୀୟ ସ୍ତରରେ ଓଡ଼ିଶା 5ଟି ପୁରସ୍କାର ହାସଲ କରିବା ଲାଗି ଯୋଗ୍ୟ ବିବେଚିତ ହୋଇଛି। ଗଞ୍ଜାମ ଜିଲ୍ଲାକୁ ଦେଶର ଶ୍ରେଷ୍ଠ ଦ୍ୱିତୀୟ ଜିଲ୍ଲା ପଞ୍ଚାୟତ ଭାବେ ସମ୍ମାନଜନକ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ମିଳିବାକୁ ଯାଉଥିବା ବେଳେ ଆସନ୍ତା 3 ତାରିଖରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର କୋଟଲମ୍ପୁର ପଞ୍ଚାୟତକୁ ସୁସ୍ଥ ପଞ୍ଚାୟତ ଏବଂ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷିତ ପଞ୍ଚାୟତ ଶ୍ରେଣୀରେ ସମ୍ମାନଜନକ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2025 ପ୍ରଦାନ କରାଯିବ। ଏ ସମ୍ପର୍କରେ ଜିଲ୍ଲାପାଳ ଭି କୀର୍ତ୍ତିଭାଷନ କହିଛନ୍ତି,
4: ଜାତୀୟ ପଞ୍ଚାୟତ ପୁରସ୍କାର 2025 ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦକୁ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲ୍ଲା ପରିଷଦକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର, ତା ସହିତ ପୁଲସରାର ମନ୍ଦାର ଗ୍ରାମ ପଞ୍ଚାୟତକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର ସୋସିଆଲି ସେକ୍ୟୁର ପଞ୍ଚାୟତ କ୍ୟାଟେଗରିରେ, ଏବଂ ଆମର ଛତ୍ରପୁର ବ୍ଲକର ପଟଲାମପୁର ଗ୍ରାମ ପଞ୍ଚାୟତକୁ ମିଳୁଛି ସୁସ୍ଥ ପଞ୍ଚାୟତ କ୍ୟାଟେଗରିରେ ତୃତୀୟ ପୁରସ୍କାର। ଡିଷ୍ଟ୍ରିକ୍ଟ ପଞ୍ଚାୟତ ରିସର୍ଚ୍ଚ ସେଣ୍ଟର ଆମର ଯେଉଁ ଛତ୍ରପୁରରେ ଅଧୀନ ଅଛି ତାକୁ ମଧ୍ୟ ସେକେଣ୍ଡ ପ୍ରାଇଜ୍ ଓଭରଅଲ୍ କଣ୍ଟ୍ରିରେ ସ୍ପେଶାଲ କ୍ୟାଟେଗରିରେ ମିଳିବାକୁ ଯାଉଛି।
2: ଏହି ସଫଳତା ସମ୍ପର୍କରେ ମନ୍ଦାର ପଞ୍ଚାୟତର ସରପଞ୍ଚ ସୁନିତା ଜେନା କହିଛନ୍ତି,
5: ମୋ ପଞ୍ଚାୟତର ସୁବିଧା ରହିଛି, ବିଧବା ଭର୍ତ୍ତା, ବୃଦ୍ଧା ଭର୍ତ୍ତା ଏବଂ ବିକଳାଙ୍ଗ ଭର୍ତ୍ତା ଲୋକମାନଙ୍କ ଦ୍ୱାରା ପହଞ୍ଚାଉଛୁ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନର ସୁବିଧା ରହିଛି। ଅଙ୍ଗନବାଡ଼ି କର୍ମୀ, ଶିକ୍ଷାକର୍ମୀମାନଙ୍କ ଦ୍ୱାରା ଆମେ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଅଛୁ। ଗାଁରେ ଯେଉଁ ବି ଗଣ୍ଡଗୋଳ ହୁଏ ଆମେ ଗ୍ରାମସଭା ମାଧ୍ୟମରେ ସମାଧାନ କରୁଅଛୁ।
2: ଏ ସମ୍ପର୍କରେ ପଟଲମ୍ପୁର ପଞ୍ଚାୟତ ସରପଞ୍ଚ ନିରଞ୍ଜନ ପ୍ରଧାନ କହିଛନ୍ତି,
6: ଆମ ପଞ୍ଚାୟତ ଲୋକମାନେ ବହୁତ ସହଯୋଗ କରିଛନ୍ତି ଆମମାନଙ୍କୁ। ଲୋକମାନେ ବହୁତ ପରିଶ୍ରମୀ, ସବୁବେଳେ ବିଲରେ ନିଜର କର୍ମକ୍ଷେତ୍ରରେ ପରିଶ୍ରମ କରନ୍ତି, ଆଉ ଯୁବଗୋଷ୍ଠୀ ଖେଳକୁଦ ଏବଂ ପ୍ରାଣାୟାମ ଯେଉଁ ୟୋଗା ସବୁ କରନ୍ତି। ବୟସ୍କ ଲୋକ ସେମାନେ ମଧ୍ୟ ବହୁତ ପ୍ରାଣାୟାମ ୟୋଗା କରନ୍ତି। ଏଣୁ ଆମର ପଞ୍ଚାୟତ ପ୍ରାୟତଃ ସୁସ୍ଥ ଲୋକ ଅଛନ୍ତି।
2: ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଶୁଭାରମ୍ଭ ହୋଇଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ମିଶନ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି। ଘର, ଦୋକାନ, ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନରେ ପ୍ଲାଷ୍ଟିକ୍ ଜିନିଷ ଫିଙ୍ଗିବାକୁ ବାରଣ କରାଯିବା ସହ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ବ୍ୟବହାର ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ମୋଟ 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ 11 ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଟୁଲ୍ ପ୍ରଦାନ କରାଯାଇଥିବା ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ଅଞ୍ଜନ ଦାସ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମକୁ ପ୍ରଥମ ଥର ନିମନ୍ତେ ହେମାଟୋଲୋଜି ଆନାଲାଇଜର ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ତଥା 972 କିଲୋ ହର୍ଚ୍ଚ ଯୋଗେ।
7: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
8: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
9: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
10: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
11: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
12: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
11: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
12: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
11: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା। ব্যবস্থা করন্তু।
12: অংশুঘাত হলে পশুপক্ষী মানে কিছু খাঁতি না, পাটি বাটে নিঃশ্বাস নেওয়া সহিত ধকেই হুঁতি, পাটি ও নাকপোড়ু ফেণ বাহারে ও সময়ে সময়ে জিভ পদাকু বাহারি আসে।
11: অংশুঘাত আক্রান্ত প্রাণী তুরন্ত থন্ডা ছাই স্থানকু স্থানান্তরিত করন্তু। প্রচুর থন্ডা পানি পিইবাকু দেবা সহিত নিকটস্থ প্রাণী চিকিৎসকঙ্ক সহ পরামর্শ করন্তু।
12: অধিক জানিবা পাইঁ টোল ফ্রি নম্বর 1962 কিংবা 155333 রে যোগাযোগ করন্তু।
11: মৎস্য ও প্রাণী সম্পদ বিকাশ বিভাগ, ওড়িশা সরকার।
1: প্রচার করুছ কার্যক্রম বনানী।

0: नमस्कार श्रोता बंधु, आपण मानक आज बनानी कार्यक्रम को सबुज स्वागत। श्रोता बंधु, वर्तमान चारिआड़े प्रचंड खरा, विभिन्न अंचल तापमात्रा अस्वाभाविक भाव बढ़ी चली, पानी पागरे अनियमितता देखा फल लोक मैंने हंत सत हो प्रकार तारतम्य तथा कुप्रभाव आमे मैने दायी निजर आवश्यकता को पूरण करने को जी आम गच्छ काटुचे शिल्पायन ना गच्छ संपदर अवक्षय करुचे आधुनिकता को आउ टिके सुंदर करने को जी प्रकृति विरोधी कार्य करुचु जार सीधा सड़क कुप्रभाव आम उपरे पड़ुची। ता छड़ा जंगल निकटरे बसवास करुथिबा किछि लोक पोड़ु चाष नारे तथा महुल फूल संग्रह आशारे जंगल रे निया लगे दोउछंती, एहा द्वारा आम जंगल संपद नष्ट हेबा सहित पशु पक्षी मानंकर जीवन हानि हेउछि। प्राय आम राज्य रे मार्च मासर द्वितीय सप्ताह ठारु जून मासर मझिया मझी समय पर्यंत ग्रीष्म ऋतु चलिथाय। एही समय रे आमे माने प्रचंड रुद्र तापरे विभिन्न प्रकार असुविधार सम्मुखीन होइथाउ। वृक्ष लता जीव जंतु कीट पतंग समस्तक पई ग्रीष्म निधाग काल गोटे कष्टकर समय कहिले अत्युक्ति हेब नाही। विशेष करी जेतेबेले जल कष्ट हुए विभिन्न गच्छ पत्र छड़ा देइथाय, सेही समय रे आम जंगल रे रहुथिबा वन्य प्राणीक अवस्था आहुरी सांघातिक हेइ पड़े। सेइथि पई त आम मानकर मध्य किछि दायित्व कर्तव्य रहिछि सेमानक पई। आमे सेमानक पई चिंता करिबा जे वन्य प्राणी किपरि भाबरे ग्रीष्म ऋतु रे निरापद रे रही पारिबे। आउ गोटे बड़ समस्या हेउछि वनाग्नि। वनाग्नि फळरे ग्रीष्म ऋतु रे वन्य प्राणी मानंकर खाद्य पानीय बासस्थान कु नै अनेक गुडिये समस्या देखा देइथाय। ग्रीष्म ऋतु रे सेमानकर जत्न किपरि निया जाय पारिबो, तांका सुरक्षा कु नै कोन सब पदक्षेप नेबा उचित, एही सब प्रसंग को आधार करी आज बनानी कार्यक्रम रे आलोचनार विषय रहिछि ग्रीष्म ऋतु रे वन्य प्राणी का सुरक्षा। ए संपर्क रे आलोचना करिबा पई आम सहित स्टूडियो रे उपस्थित अछंती प्रधान मुख्य वन संरक्षकक कार्यालय रे वन्य प्राणी परिचालना दायित्व रे नियुक्त उप वन संरक्षक सम्यक सामंतरा। तांका सहित आलोचना रे अंश ग्रहण करुछंती निहार बाला पटनायक। सर नमस्कार, आपनको स्वागत करुछु हमर बनानी कार्यक्रम को।
1: नमस्कार
0: सर, आज आलोचना रा विषय रहिछि ग्रीष्म ऋतु रे वन्य प्राणी का सुरक्षा। ताले प्रथमे कुहंतु ओडिसा रे केउ स्थान रे साधारणत वन्य प्राणी देखा जांती आउ की प्रकार रा।
1: ओडिसा रा वन्य प्राणी कहिले यार विशिष्ट एवं वैचित्र्य बहुत अलगा, बहुत विरल प्रजाति रा वन्य प्राणी ओडिसा रे देखा जांती एवं ता पई आमे बहुत गर्वित मध्य। एभळी एक राज्य नाही जोथरे एशिय महादेश रे उपलब्ध तीनटी जाक कुंभीर प्रजाति कोनसे गोटे एक राज्य रे थिबो जहाकी ओडिसा रे अछंती। लुणा पाणी कुंभीर जहाकु आमे बौला कुंभीर बोली कहू, मधुर पाणी रो कुंभीर जहाकु मगर बोली कहू एवं घड़ियाळ कुंभीर। सेभळिया कैस्पियन सी परे द्वितीय बृहत्तम अर्ध लवण जहाँ ह्रद कहुए चिलिका से इरावाड़ी डॉल्फिन देखा जाती जहाँ अन्य कौन सी राज्य भारत बर्ष देखा जाती ना। से कृष्णसार मृग एक विरल प्रजाति मृग एवं यार वंश विस्तार कर सुंदर भाव में स्वच्छंदर लोकंर सहयोग और साहय विचरण कर बालीपदर भेटनई गंजाम हिंजली अंचल ताप एक गर्वर कथा एम जंगल बाहर विचरण करलिव रिडले को किए न जाणी ओडिशार परिचिति एवं प्रसिद्धि ए गोटिए अलिव रिडले कईच पाई एवं याकु आमे विभिन्न स्पोर्ट्स इवेंट रे मैस्कॉट हिसाब रे अली हिसाब रे एटा समस्त चिन्हिछंती जानिछंती एवं विश्वर दुईटी जगह रे ये गण अंडा दान करंती। प्रथमटी हैला गहिरमथा ऋषिकुल्या मुहाण रे दुईटी जगह रे ओडिशा रे करा जाय एवं द्वितीय बृहत्तम होउछि कोस्टारिकार महादेश रे। एवं सबुठ बड़ कथा हैला हमर हेंताला बण। हमर हेंताला बण पापुआ न्यू गिनी परे विचार करा जाय जे विश्वर सबुठारु जैव विविधता सबुठारु अधिक एही जगह रे अंत्य अछि, तेणु विस्तीर्ण वनराजी ता भितरे ए विरल प्रजाति को ने ओडिसा सबुले गर्वित।
0: सर सेमानक सुरक्षा को आखि आगरे रखी वन विभाग की प्रकार रे पदक्षेप नै थाय।
1: वन्य प्राणी कर सुरक्षा समस्तंकर ध्येय हबा उचित एवं या पई वन विभाग दुईटी प्रकार रो पद्धति ग्रहण करी थाय। गोटी हला पारंपरिक पद्धति जोथरे आमे ट्रेडिशनल उपाय रे तांकर बासस्थान रो सुरक्षा करबा प्रथमतः दरकार। वन्य जंतु मानकर बासस्थान सुरक्षित करबा पई वन मध्ये रे आमे नूतन पोखरी खनन एवं पुराना पोखरी रो पुनरुद्धार करी थाउ। ଲବଣ ଭୂମି ଯାହାକୁ ଆମେ ସଲ୍ଟ ଲିକ୍ କହୁ, ତାର ମଧ୍ୟ ନୂତନ ଉପାୟରେ ତାକୁ ସୃଷ୍ଟି ବା ପୁନରୁଦ୍ଧାର ମଧ୍ୟ କରାଯାଏ। ଏବଂ ତାର ଅନ୍ୟ ମୌଳିକ ସୁବିଧାଟି ହେଲା ଖାଦ୍ୟ। ତେଣୁ ଖାଦ୍ୟ ପାଇଁ ଆମେ ବିଭିନ୍ନ ପ୍ରକାର ବୃକ୍ଷ ଯେଉଁଟାକି ଖାଦ୍ୟ ଉପଯୋଗୀ ବୃକ୍ଷ ତାର ପ୍ଲାଣ୍ଟେସନ ମଧ୍ୟ ବହୁତ ସମୟରେ କରିଥାଉ ଏବଂ ତାର ରକ୍ଷଣାବେକ୍ଷଣ ମଧ୍ୟ ହୋଇଥାଏ। ଏତଦ୍ବ୍ୟତୀତ ବହୁତ ସମୟରେ ବନ୍ୟପ୍ରାଣୀ ରୋଗଗ୍ରସ୍ତ ହୁଅନ୍ତି ଏବଂ ସେମାନେ ମଣିଷ ଆବାସ ଆଡ଼କୁ ମଧ୍ୟ ଚାଲି ଆସନ୍ତି। ରୋଗଗ୍ରସ୍ତ ହେବା ଦ୍ୱାରା ସେମାନଙ୍କର ଜୀବନହାନି ମଧ୍ୟ ହୋଇଥାଏ। ତେଣୁ ତାକୁ ସୁରକ୍ଷା କରିବା ପାଇଁ ଆମେ ବିଭିନ୍ନ ସମୟରେ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଭେଟନାରୀ ଅଫିସର୍ସ ମାନଙ୍କର ଟ୍ରେନିଂ ଆୟୋଜନ କରି ବନ୍ୟପ୍ରାଣୀ ସମ୍ବନ୍ଧିତ ସ୍ପେସିଫିକ୍ ଟ୍ରେନିଂ ତାଙ୍କୁ ଦେଇ ତାଙ୍କ ଜୀବନ ରକ୍ଷା କରିଥାଉ। ଓୟୁଏଟିରେ ଆମର ଏକ ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ହେଲ୍ଥ ଅଛି ଯାହା ଏକ ପ୍ରମୁଖ ପ୍ରତିଷ୍ଠାନ ଯାହାକି ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଆଉ ରୋଗ ନିରାକରଣ ଦିଗରେ ଏକ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଛି, ଏହାକୁ ଆହୁରି ସୁଦୃଢ଼ୀକରଣ କରାଯାଉଛି। ଇଏ ହେଲା କିଛି ପାରମ୍ପରିକ ଉପାୟ ଯାହାଦ୍ୱାରା ଆମେ ବାସସ୍ଥାନ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା ଉଚିତ। ଯେମିତିକି ଆମେ ବହୁତ ଲୋକଙ୍କର ବିନିଯୋଗ କରିକି ମାନେ ସ୍ଥାନୀୟ ଲୋକଙ୍କର ସହଯୋଗରେ ଆମେ ଆଣ୍ଟି ପୋଚିଂ ସ୍କ୍ୱାର୍ଡ ଆଣ୍ଟି ଡିପ୍ରେଡେସନ ସ୍କ୍ୱାର୍ଡ ଏଇଭଳିଆ କିଛି ଆମେ ସ୍କ୍ୱାର୍ଡ ଗଠନ କରିଥାଉ ସ୍ଥାନୀୟ ଲୋକଙ୍କୁ ନେଇକରି ସେମାନେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ସହ ବନ୍ୟପ୍ରାଣୀଙ୍କର ଆକ୍ରମଣରୁ ଲୋକମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାନ୍ତି ଏବଂ ଏହି ସଂଘର୍ଷ ପ୍ରଶମନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କିନ୍ତୁ କିଛି ଆଡଭାନ୍ସଡ୍ ପଦ୍ଧତି ମଧ୍ୟ ଆଜିକାଲି ଆମେ ତାଙ୍କ ସୁରକ୍ଷା ପାଇଁ କଲୁଣି। ଯେମିତିକି ବର୍ତ୍ତମାନ ଶିମିଳିପାଳ ଏବଂ ସାତକୋଶିଆର ଘଞ୍ଚ ଅରଣ୍ୟ ଭିତରେ ଯେଉଁଠି କିଛି କନେକ୍ସନ ନାହିଁ ସେଠି ବର୍ତ୍ତମାନ ଆମେ ଭି ସାଟ୍ କନେକ୍ସନ ଯୋଗେ ନେଟ୍ କନେକ୍ଟିଭିଟି ଏବଂ ଫୋନ୍ ମାଧ୍ୟମରେ କନେକ୍ଟିଭିଟି ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ କନେକ୍ଟିଭିଟି ଆମେ ଦେଲୁଣି, ଯାହାଦ୍ୱାରା ସେଠୁ ଆମକୁ ସୂଚନା ମିଳିବାରେ ସହଯୋଗ ହେବ ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ତ୍ୱରିତ ପଦକ୍ଷେପ ନେବାରେ ଏହା ସହାୟକ ହେବ। ଦ୍ୱିତୀୟ ଜିନିଷ ହେଲା ଆମେ ବର୍ତ୍ତମାନ ଏବେ ଇଲେକ୍ଟ୍ରୋନିକ୍ ଇ ସର୍ଭେଲାନ୍ସ ସିଷ୍ଟମ ମଧ୍ୟ ଷ୍ଟାର୍ଟ କରିଛୁ ଯେଉଁଥିରେ ଆମର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ଗୋଟେ ଟାୱାର ଉପରେ ଯେଉଁ କ୍ୟାମେରା ମାଉଣ୍ଟ କରାହେଇଥିବ ସେଇଟା ବନ୍ୟପ୍ରାଣୀଙ୍କ ଉପରେ ନିରୀକ୍ଷଣ କରିପାରିବ ଏବଂ ତାଙ୍କୁ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହୋଇପାରିବ। କାହିଁକିନା ଯଦି ତାଙ୍କୁ କିଏ ଶିକାର କରିବା ପାଇଁ ଭିତରକୁ ପ୍ରବେଶ କଲା ତାର ଫଟୋଚିତ୍ର ଉତ୍ତୋଳନ କରିହେବ ଏବଂ ତାପରେ ବିହିତ ପଦକ୍ଷେପ ତାଙ୍କ ବିରୁଦ୍ଧରେ ଗ୍ରହଣ କରିହେବ। ସେହିଭଳିଆ ଆମେ RRT ଟିମ୍ ବା ରାପିଡ୍ ରେସ୍ପନ୍ସ ଟିମ୍ ମଧ୍ୟ ଆମେ ଗ୍ରହଣ କରିଛୁ, ତାଙ୍କୁ ମଧ୍ୟ ଗଠନ କରାହେଇଛି। 18 ଏଭଳି ଜାଗାରେ ଆମେ ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରିଛୁ, ତାଙ୍କୁ ତାଙ୍କର ପ୍ରୋଟେକ୍ସନ ଗିୟର୍ସ ଇକ୍ୱିପମେଣ୍ଟ ଆଉ ତାଙ୍କୁ ପ୍ରକୃତ ତାଲିମ ମଧ୍ୟ ଦିଆହେଇଛି। ପ୍ରତ୍ୟେକ RRR ଟିମ୍ର ଗମନାଗମନ ପାଇଁ ଗୋଟେ ନିର୍ଦ୍ଦିଷ୍ଟ କଷ୍ଟମାଇଜ୍ଡ ଭେହିକଲ୍ ମଧ୍ୟ ତାଙ୍କୁ ଗୋଟେ କରିକି ଦିଆହେଇଛି, ଯାହାଦ୍ୱାରା ସେମାନେ ବନ୍ୟପ୍ରାଣୀଙ୍କର ଉଦ୍ଧାର କାର୍ଯ୍ୟରେ ସେ ଗାଡ଼ିଟି ବିନିଯୋଗ କରିପାରିବେ। ବିଭିନ୍ନ ଉପାୟରେ ଆମେ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା ପାଇଁ ସର୍ବଦା ପ୍ରଚେଷ୍ଟିତ ରହୁଛୁ।
2: ସେସବୁ କଣ ଫଳପ୍ରଦ ହେଇପାରୁଛି?
1: ଅନେକ ସମୟରେ ଫଳପ୍ରଦ ହେଉଛି ଏବଂ ବହୁତ ସମୟରେ ଆମେ ଦେଖୁଛୁ ଯେ ବିପଦ ମୁଖରେ ପଡ଼ିଥିବା ରୋଗଗ୍ରସ୍ତ ହୋଇଥିବା ଏବଂ ଆମର ଆଟେନସନ୍ ଦରକାର କରୁଥିବା ଜୀବଜନ୍ତୁଙ୍କୁ ଆମେ ତାଙ୍କ ପାଖରେ ପହଞ୍ଚି ପାରୁଛୁ, ତାଙ୍କୁ ଟ୍ରାଞ୍ଜିଟ୍ ହୋମ୍କୁ ଆଣିପାରୁଛୁ, ତାଙ୍କୁ ଟ୍ରାଙ୍କୁଲାଇଜ୍ କରିପାରୁଛୁ, ତାଙ୍କୁ ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣ କରିପାରୁଛୁ ଏବଂ ବହୁ ଜୀବଜନ୍ତୁଙ୍କୁ ଆମେ ରକ୍ଷା ମଧ୍ୟ କରିପାରୁଛୁ। ଏମିତି ବହୁତ ଇନ୍ଷ୍ଟାନ୍ସେସ୍ ଅଛି ଯେଉଁଥିରେ କି ତାଙ୍କର ବଜ୍ରକାପ୍ତା ତସ୍କରୀ ହେଉଥିବା ସମୟରେ ତାଙ୍କୁ ଆମେ ଧରିଛୁ ଏବଂ ଡ୍ରୋନ୍ ସାହାଯ୍ୟରେ ଆସାମୀମାନଙ୍କୁ ଚିହ୍ନଟ ମଧ୍ୟ କରିଛୁ ଏବଂ ତାଙ୍କୁ କୋର୍ଟ ଚାଲାଣ କରିଛୁ ଏବଂ ବଜ୍ରକାପ୍ତାଟିକୁ ଉଦ୍ଧାର କରି, ଖାଲି ବଜ୍ରକାପ୍ତା ବୋଲି ନୁହେଁ ଏମିତି ବହୁ ଜନ୍ତୁଙ୍କୁ ଏମିତି ଉଦ୍ଧାର କରି ତାଙ୍କର ଉଚିତ ଭେଟନାରୀ ଟ୍ରିଟମେଣ୍ଟ ଏବଂ କେୟାର ହିସାବରେ ଯଦି ସୁସ୍ଥ ହୋଇଯାଆନ୍ତି ତାହେଲେ ତାଙ୍କୁ ଆମେ ଜଙ୍ଗଲକୁ ମଧ୍ୟ ଛାଡ଼ି ଦେଇଛୁ। ସେହିଭଳିଆ ବର୍ତ୍ତମାନ ଆମର ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ହେଲ୍ଥରେ ଏବେ ବର୍ତ୍ତମାନ ଏତେ ବିକଶିତ ହେଇଗଲାଣି ଏ ସେଣ୍ଟରଟି ଯେ ଭାରତବର୍ଷର ଏକ ଅନନ୍ୟ ସେଣ୍ଟର କହିଲେ ଅତ୍ୟୁକ୍ତି ହେବ ନାହିଁ। ବହୁତ ତ୍ୱରିତ ବେଗରେ ନିର୍ଦ୍ଦିଷ୍ଟ ରୋଗ ଏବଂ ତାର ଜୀବାଣୁ ବା ଭୂତାଣୁକୁ ଚିହ୍ନଟ କରାଯାଇପାରୁଛି ଏବଂ ତାର ପ୍ରତିଷେଧକ ବ୍ୟବସ୍ଥା ଏବଂ ନିରାକରଣ ବ୍ୟବସ୍ଥା ମଧ୍ୟ ଫିଲ୍ଡରେ ଆମେ ନେଇପାରୁଛୁ। ତେଣୁ ବହୁତ ଫଳପ୍ରଦ ହେଉଛି ଏଭଳିଆ ପ୍ରଚେଷ୍ଟା ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାରେ।
2: ବନ ବିଭାଗ ଏତେ ସବୁ ପଦକ୍ଷେପ ନେଲା ପରେ ବି ଦେଖାଯାଉଛି ଯେ ଅନେକ ବନ୍ୟଜନ୍ତୁ ମୃତ୍ୟୁ ମୁଖରେ ପଡୁଛନ୍ତି। କୁହାଯାଉଛି ଯେ ବାଘ ସଂଖ୍ୟା ଏତେ କମିଗଲାଣି ଯେ ଆଉ କିଛି ବର୍ଷ ପରେ ହୁଏତ ବାଘ ଦେଖାଯିବେନି, ଏଇଟା କେମିତି ସମ୍ଭବ ହେଉଛି?
1: ଯୋଉ ରେଜଲ୍ଟ ବର୍ତ୍ତମାନ ବାଘର ଆକଳନ ଉପରେ WIA ତରଫରୁ ପ୍ରକାଶିତ ହେଇଥିଲା ସେଥିରେ 18 ବାଘ ଥିବା କଥା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବୋଲି ଉଲ୍ଲେଖ ଥିଲା।
2: ଆଜ୍ଞା,
1: ଏଇଟା ସତ ବା ସତ ନୁହଁ ଜାଣିବା ପାଇଁ ଆମେ ବିସ୍ତୃତ ଭାବରେ ଶିମିଳିପାଳର ଅଞ୍ଚଳର ତନ୍ନତନ୍ନକୁ କ୍ୟାମେରା ଟ୍ରାପ୍ ଜରିଆରେ ତାକୁ ଆମେ ସ୍କାନିଂ କରିବା ଆରମ୍ଭ କଲୁ।
2: ଆଜ୍ଞା,
1: ଏବଂ ବର୍ତ୍ତମାନ କେବଳ ଶିମିଳିପାଳ ଅଞ୍ଚଳରେ 27-30 ବାଘ ଥିବାର ଆକଳନ କରାଯାଇପାରୁଛି ଏବଂ ଆମେ ସେଥିରେ ବହୁତ ଶାବକମାନଙ୍କୁ ଆମେ ଗଣତିକୁ ନେଉନାହୁଁ। ତାର ନିୟମ ସେୟା ଥାଏ ଯେ ଶାବକମାନଙ୍କୁ ଆମେ ଗଣତିକୁ ନେଉନାହୁଁ, ବର୍ଷେ ପରେ ଯାଇକି ସେମାନେ ତାଙ୍କୁ ଗଣତି କରିବା ପାଇଁ ଆସନ୍ତି ଏବଂ ବହୁତ ଏମିତି କ୍ୟାମେରା ଟ୍ରାପ୍ରେ ଆମେ ବହୁତ ଶାବକ ମଧ୍ୟ ପାଉଛୁ। ଆଗରୁ ଏତେ ଡାଇରେକ୍ଟ ସାଇଟିଂ ହେଉନଥିଲା, ଏବେ ପର୍ଯ୍ୟଟକମାନେ ମଧ୍ୟ ଯେ ଭିତରକୁ ଯାଇଛନ୍ତି ସେମିଳିପାଳ

0: ସେ ବର୍ତ୍ତମାନ ଦେଖୁଛନ୍ତି। ଆଉ ଶିମିଳିପାଳ ଖାଲି କାହିଁକି, ଆମେ ବର୍ତ୍ତମାନ ପାର୍ଲାଖେମୁଣ୍ଡିରେ, ହୀରାକୁଦରେ, ସୁନ୍ଦରଗଡ଼ରେ ଏବଂ ବହୁତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବାଘର ପଦଚିହ୍ନ ଏବଂ ତାର ଇନ୍ଡାଇରେକ୍ଟ ସାଇନ୍ସ ମଧ୍ୟ ଆମେ ପାଇଲୁଣି। ଏହା ଗୋଟେ ଦୀର୍ଘମିଆଦୀ ବନ୍ୟଜନ୍ତୁ ପରିଚାଳନାର ସୁଫଳ ଯେ ଆମର ଆବାସନ ଗୁଡ଼ିକ ଉତ୍କୃଷ୍ଟ ହେଉଛି, ପ୍ରେ ବେସ୍ ଆଭେଲେବୁଲ ବେଶୀ ହେଉଛି ଏବଂ ତାଙ୍କର ଖାଦ୍ୟ ଉପଯୋଗୀ ଜନ୍ତୁ ବିଶେଷ ଭାବରେ ରହିବା ଦ୍ୱାରା ବାଘମାନଙ୍କ ପ୍ରଜନନ ମଧ୍ୟ ବୃଦ୍ଧି ପାଉଛି। ବାଘଠୁ ଆଉ ଟିକେ ଆଗକୁ ଯିବା, ଘଡ଼ିଆଳ କୁମ୍ଭୀର, ତିନୋଟି କୁମ୍ଭୀର ମଧ୍ୟରୁ ସବୁଠାରୁ ବିରଳ ହେଉଛି ଘଡ଼ିଆଳ କୁମ୍ଭୀର, କାରଣ ତାର ସଂଖ୍ୟା ସବୁଠାରୁ କମ୍। ସକ୍ସେସଫୁଲ ଏଫର୍ଟ ଦ୍ୱାରା 15 ବର୍ଷରୁ ଲାଗି ଆମେ ଯେଉଁ ଏଫର୍ଟ ନେଇଛୁ, ଯେଉଁଥିରେ କି ଆମର ନନ୍ଦନକାନନରେ କୃତ୍ରିମ ଉପାୟରେ ଘଡ଼ିଆଳର ପ୍ରଜନନ କରାଯାଉଛି ଏବଂ ତାଙ୍କୁ ନେଇ ସାତକୋଶିଆ ଗଣ୍ଡ ମଧ୍ୟରେ ଛଡ଼ାଯାଉଛି, ଏହାଦ୍ୱାରା ଫଳ ହେଇଛି ଏହା ଯେ ସାତକୋଶିଆରେ ବଳଦମରା ବୋଲି ଗୋଟିଏ ଜାଗା ଅଛି, ନଦୀ ପଠା ଅଛି, ଯେଉଁଠି ଗୋଟେ ଘଡ଼ିଆଳ ମାଈ କୁମ୍ଭୀର ଲଗାତାର 3 ଥର ହ୍ୟାଟ୍ରିକ୍ ଛୁଆ ଦେଲାଣି ଏବଂ ଏ ଛୁଆମାନେ ବଡ଼ ବି ହେଉଛନ୍ତି ଏବଂ ଯେଉଁମାନେ ତଳମୁଣ୍ଡକୁ ଭାସି ଆସୁଛନ୍ତି ମୁଣ୍ଡଳୀ ଆଡ଼କୁ, ତାଙ୍କୁ ମଧ୍ୟ ଉଦ୍ଧାର କରାହେଇକି ନନ୍ଦନକାନନ ଏବଂ ସାତକୋଶିଆର ବିଭିନ୍ନ ଯେଉଁ କୃତ୍ରିମ ପ୍ରଜନନ କେନ୍ଦ୍ର ଅଛି ତାଙ୍କର ବଂଶ ବିସ୍ତାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେମିତି କୃଷ୍ଣସାର ମୃଗ କେବଳ ବାଲିପଦର ଭେଟନୀ ଅଞ୍ଚଳରେ ଦେଖାଯାଉଥିଲେ, ଏବେ ତାହା ବରହମପୁର, ହିଞ୍ଜିଳି, ପାର୍ଲାଖେମୁଣ୍ଡି ଏବଂ ଖୋର୍ଦ୍ଧା ଅଞ୍ଚଳକୁ ମଧ୍ୟ ବ୍ୟାପ୍ତ ହେଲେଣି। ତେଣୁ ସବୁ ଜାଗାରେ ବିଭିନ୍ନ ପ୍ରକାର ପ୍ରଜାତିମାନଙ୍କର ସୁରକ୍ଷା ଦିଗରେ ଆମେ ଭଲ ଭୂମିକା ଗ୍ରହଣ କରିଛୁ। ସମ ପରିମାଣରେ ଆମେ ଅଲିଭ୍ ରିଡ୍ଲେ କଇଁଚ ବା ଚିଲିକାରେ ଆସୁଥିବା ପରିବ୍ରାଜକ ପକ୍ଷୀମାନଙ୍କ ସଂଖ୍ୟା ମଧ୍ୟ ସବୁ ସମୟରେ ଆଇଦର ଷ୍ଟେବୁଲ ଅଛି ବା ଗୋଟେ ଷ୍ଟେବୁଲ ରାଇଜ୍ ମଧ୍ୟ ହେଉଛି।
1: ବହୁତ ଭଲ କଥା କହିଲେ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ହେଲେ ଆମମାନଙ୍କର କଣ ଲାଭ ହୋଇଥାଏ ବା ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଫଳରେ ମଣିଷ ସମାଜକୁ କଣ ଲାଭ ମିଳିଥାଏ?
0: ଆପଣ ଯାହା ପଚାରିଲେ ଏକଦମ ଠିକ, କାରଣ ମଣିଷ ସବୁବେଳେ ନିଜ ସ୍ୱାର୍ଥ ଏବଂ ନିଜ ଲାଭ ଅନୁସାରେ ପ୍ରତ୍ୟେକଟି ଜିନିଷକୁ ଆକଳନ କରିଥାଏ। ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ସମସ୍ତ ଜୀବଜନ୍ତୁଙ୍କର ନିଜର ବୈଶିଷ୍ଟ୍ୟ ଅଛି ଏବଂ ନିଜର ଇମ୍ପୋର୍ଟାନ୍ସ ମଧ୍ୟ ଅଛି। ପ୍ରତ୍ୟେକଟି ପଶୁ ବା ପକ୍ଷୀ, କୀଟ ପତଙ୍ଗ, ଜୈବ ବିବିଧତା ଭିତରେ ଏକ ଅଂଶ ବିଶେଷ ଏବଂ ସମସ୍ତଙ୍କର ଯେଉଁ କାର୍ଯ୍ୟ ଅଛି ସେଟା ପରସ୍ପର ଉପରେ ନିର୍ଭରଶୀଳ ଏବଂ ଏଇଟା ଆମ ବାୟୁମଣ୍ଡଳ ଏବଂ ବାତାବରଣର ବିଭିନ୍ନ ଯେଉଁ ଉପାଦାନ ଅଛି ତା ଭିତରେ ଏକ ସନ୍ତୁଳନ ରକ୍ଷା କରିବାରେ ଏଇ ଜୀବଜନ୍ତୁମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ତା ଭିତରେ ଆମେ ବହୁତ କିଛି କମ୍ ଜାଣିଛେ, ଆହୁରି ବହୁତ ଅଧିକା ଜାଣିବାର ଅଛି। ଏତିକି ଖାଲି ଜାଣିବା ଦରକାର ଯେ ପ୍ରତ୍ୟେକଟି ଜୀବସତ୍ତାର ପୃଥିବୀ ପୃଷ୍ଠ ଉପରେ ବଞ୍ଚିବାର ସମାନ ଅଧିକାର ଅଛି ଏବଂ ସେମାନେ ଏହି ପରିବେଶର ସନ୍ତୁଳନକୁ ଆଉ ଏହାର ଭାରସାମ୍ୟକୁ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆମର ଅଜ୍ଞାନତାରୁ ଯଦି କାହାକୁ ଲାଭ ବା କ୍ଷତି ଦୃଷ୍ଟିରୁ ଦେଖିବା, ତାହେଲେ ଏଇ ଯେଉଁ ଜୈବମଣ୍ଡଳର ଯେଉଁ ବାଲାନ୍ସଟା ଅଛି, ଯେଉଁ ଡେଲିକେଟ୍ ବାଲାନ୍ସଟା ଅଛି, ତାହା ବାଧାପ୍ରାପ୍ତ ହେବ ଏବଂ ତାହାର ପ୍ରତିକୂଳ ପରିଣତି ଆମକୁ ବର୍ତ୍ତମାନ ମଧ୍ୟ ଭୋଗିବାକୁ ପଡୁଛି ଏବଂ ଆଗକୁ ଏହା ଭୟାବହ ମଧ୍ୟ ହେବ।
1: ସେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ତଥା ସେମାନଙ୍କର ଖାଦ୍ୟ ପାନୀୟ ଆଉ ବାସସ୍ଥାନକୁ ନେଇ ସ୍ୱତନ୍ତ୍ର କିଛି ବ୍ୟବସ୍ଥା କରାଯାଇଥାଏ କି?
0: ବହୁତ ଭଲ ପ୍ରଶ୍ନ। ଆକ୍ଚୁଆଲି ଗ୍ରୀଷ୍ମ ଋତୁଟା ହେଉଛି ଗୋଟେ ଲିନ୍ ଫେଜ୍ ଆଉ ସବୁଠୁ ଚ୍ୟାଲେଞ୍ଜିଂ ଫେଜ୍ ମଧ୍ୟ। ମୁଖ୍ୟ ଆହ୍ୱାନ ହେଲା ପାଣି କମିଯିବା ଦ୍ୱାରା ଜଳସ୍ରୋତ ଏବଂ ଜଳ ଉତ୍ସ କମିଯାଏ, କାରଣ ଶୁଖିଲା ପଡ଼ିଯାଆନ୍ତି, ଘାସ ମରିଯାଏ ଏବଂ ଖାଦ୍ୟ ଅଭାବ ମଧ୍ୟ ଦେଖାଯାଏ ଏବଂ ତାପରେ ପତ୍ର ଝଡ଼ା ଯୋଗୁଁ ଜଙ୍ଗଲ ନିଆଁ ମଧ୍ୟ
1: ଲାଗିଥାଏ
0: ଏବଂ ପରିବ୍ୟାପ୍ତ ହୋଇଥାଏ, ଯାହାକି ସେମାନଙ୍କ ବାସସ୍ଥାନ ଉଜାଡ଼ି ଦେବାର ଭୟ ରହିଥାଏ। ତେଣୁ ଏହା ପାଇଁ ବୋଲି ବିଶିଷ୍ଟ ଏକ ବ୍ୟବସ୍ଥା କରାଯାଇଥାଏ। ପ୍ରତ୍ୟେକଟି ଗ୍ରୀଷ୍ମ ଋତୁ ପୂର୍ବରୁ ଆମେ ଗୋଟେ ଫାୟାର ପ୍ଲାନ୍ ବା ଫାୟାର ମିଟିଗେସନ୍ ପ୍ଲାନ୍ ଆଉ ହିଟ୍ ୱେଭ୍ ମିଟିଗେସନ୍ ପ୍ଲାନ୍ ଗୋଟେ ତିଆରି କରିଥାଉ, ଯେଉଁଥିରେ ଆମେ ନିର୍ଦ୍ଦିଷ୍ଟ ଜଳାଶ୍ରୟ ଯେଉଁଟାକି ବିକ୍ଷିପ୍ତ ହୋଇକି ସମ ପରିମାଣରେ ଗୋଟେ ଜଙ୍ଗଲ ଅଞ୍ଚଳ ଭିତରେ ରହିଥିବ ତାକୁ ଆମେ ନିରୂପଣ କରିଥାଉ ଯେ ଏହା ଗଭୀର ଜଳାଶ୍ରୟ ଏବଂ ଏଥିରେ ଜଳ ରହିପାରିବ ଏବଂ ସେଠି ଜଳ ରହିବା ପାଇଁ ଗ୍ରୀଷ୍ମ ଋତୁ ପୂର୍ବରୁ ତାର ପୁନରୁଦ୍ଧାର କରି ତାର ଗଭୀରତାକୁ ମେଣ୍ଟେନ୍ କରି ଜଳ ରହୁଛି କି ନାହିଁ ତାର ନିରୀକ୍ଷଣ କରାଯାଇଥାଏ। ଚାରଣ ଭୂମି ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ, ଯେମିତିକି ସେଗୁଡ଼ିକ ଘାସ ଏବଂ ଖାଦ୍ୟ ଉପଯୋଗୀ ପଦାର୍ଥ ଯେମିତି ସବୁ ସମୟରେ ତାଙ୍କ ପାଇଁ ଉପଲବ୍ଧ ରହିବ ଏବଂ ଖାଦ୍ୟାଭାବ ଦେଖାଦେବ ନାହିଁ ଏବଂ ଅଗ୍ନି ନିର୍ବାପନ ବା ଅଗ୍ନି ପ୍ରଶମନ ବା ଅଗ୍ନି ନଲାଗିବା ବନାଗ୍ନି ନଲାଗିବା ପାଇଁ ମଧ୍ୟ ବହୁତ ପ୍ରତିଷେଧକ ଏବଂ ଫାୟାର ଫାଇଟିଂ ବ୍ୟବସ୍ଥା ମଧ୍ୟ କରାଯାଇଥାଏ, ଯେଉଁଥିରେ ଆମେ VSS ମାନଙ୍କ ସାହାଯ୍ୟ ନେଇଥାଉ, SHG ମାନଙ୍କ ସାହାଯ୍ୟ ନେଇଥାଉ, ଜଙ୍ଗଲ ସମୀପବର୍ତ୍ତୀ ଗ୍ରାମବାସୀମାନଙ୍କ ସହଯୋଗ ନେଇଥାଉ ଏବଂ ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ନିଆଁର ପ୍ରତିକୂଳ ପରିଣତି ବିଷୟରେ ତାଙ୍କ ପାଇଁ ବୁଝେଇଥାଉ ଏବଂ ତାଙ୍କୁ କହିଥାଉ ଯେ ଯଦି ସେମାନେ ମହୁଲ କଲେକ୍ସନ କରୁଛନ୍ତି, ଟୋଲ, ଛତୁ, ଝୁଣା, ବହୁତ ପ୍ରକାର ଜିନିଷ ସେମାନେ ଜଙ୍ଗଲଜାତ ଦ୍ରବ୍ୟ କଲେକ୍ସନ କରିଥାନ୍ତି ଆଉ ଏହାକୁ କଲେକ୍ସନ କରିବା ପାଇଁ ସମଟାଇମ୍ ସେମାନେ ଡେଷ୍ଟ୍ରକ୍ଟିଭ୍ ମେଥଡ୍ସ ବା ଯେଉଁଟା ସଷ୍ଟେନେବଲ୍ ପ୍ରାକ୍ଟିସ୍ ନୁହଁ ତାକୁ ସେମାନେ ଆଡପ୍ଟ କରିଥାନ୍ତି, ତା ସେଥିରୁ ବିରତ ରହିବା ପାଇଁ ଆମେ ତାଙ୍କୁ ବାରଣ କରିଥାଉ ଏବଂ ତାଙ୍କୁ ଇନ୍ସେଣ୍ଟିଭ୍ ମଧ୍ୟ ଦେଇଥାଉ। ଯଦି ଜଙ୍ଗଲରେ ନିଆଁ ନ ଲାଗିଲା ଆପଣ ଠେଙ୍ଗାପାଳି କରନ୍ତୁ ବା ଅନ୍ୟ କୌଣସି ଦାୟିତ୍ୱ ବଣ୍ଟନର ବ୍ୟବସ୍ଥା ଡେଭଲପ୍ କରନ୍ତୁ, ଯଦି ଆପଣ ଜଙ୍ଗଲରେ ନିଆଁ ନବା ପିଇବା ପାଇଁ ଆଲାଉ କରୁଛନ୍ତି ତାହେଲେ ଆପଣଙ୍କୁ କିଛି ପାରିତୋଷିକ ଆପଣଙ୍କ ଗାଁ ପାଣ୍ଠିକି ଦିଆଯାଏ। ତ ଏଇଭଳିଆ ଲୋକଙ୍କ ସହଯୋଗରେ, ଲୋକଙ୍କୁ ସାଙ୍ଗରେ ନେଇ ଆମେ ଏଇଭଳିଆ ଗୋଟେ ବ୍ୟବସ୍ଥା ତିଆରି କରିଥାଉ ଯେମିତିକି ଜୀବଜନ୍ତୁମାନଙ୍କର ଜଙ୍ଗଲ ନିଆଁ ବାସସ୍ଥାନ ହରାଇବା ଭଳି ଯେମିତି ଅବସ୍ଥା ସୃଷ୍ଟି ନ ହୁଏ ଏବଂ ତାଙ୍କର ଖାଦ୍ୟାଭାବ ବା ଜଳାଭାବରୁ କିଛି ଯେମିତି ଅବ୍ୟବସ୍ଥା ନ ହୁଏ ତା ପାଇଁ ମଧ୍ୟ ସମୁଚିତ ବ୍ୟବସ୍ଥା ଆଗରୁ ଗ୍ରହଣ କରାଯାଇଥାଏ।
1: ଆପଣ କହିଲେ ଯେ ଗ୍ରୀଷ୍ମ ଋତୁରେ ସାଧାରଣତଃ ଜଙ୍ଗଲରେ ନିଆଁ ଲାଗିଥାଏ, ଏଇ ଯୋଉ ନିଆଁ ଲାଗିବା ଫଳରେ ଜଙ୍ଗଲର ତ କ୍ଷତି ହେଇଥାଏ, ତା ସହିତ ବନ୍ୟପ୍ରାଣୀମାନଙ୍କର ବିଶେଷ ଭାବରେ କ୍ଷତି ହେଇଥାଏ, ସେଇ ଯୋଉ କ୍ଷତିଟା ହେଇଥାଏ ସେଟା କି ପ୍ରକାର?

0: କ୍ଷତି
1: କ୍ଷତିକୁ ଯିବା ପୂର୍ବରୁ ଆମେ ବନାଗ୍ନି କେତେ ପ୍ରକାର ଜାଣିବା ଉଚିତ।
0: ଆଜ୍ଞା
1: ମୂଳତଃ ଦୁଇ ପ୍ରକାରର ବନାଗ୍ନି ଆମେ ଦେଖିବାକୁ ପାଉ। ଗୋଟେ ହେଲା ଗ୍ରାଉଣ୍ଡ ଫାୟାର, ଯାହାକି ଭୂଇଁରେ ମଧ୍ୟ କେବଳ ନିଆଁ ଚରି ଚରି ଚରି ଚରି ଯାଇଥାଏ ଏବଂ ଉପରକୁ ଉଠିନଥାଏ ବା ଗଛ ଲତାକୁ ଆଫେକ୍ଟ କରିନଥାଏ। ଏବଂ ଆଉ ଗୋଟେ ହେଲା କ୍ରାଉନ୍ ଫାୟାର, ଯାହାକି ଗଛର ଡାଳ ପତ୍ର ଆଦିକି ମଧ୍ୟ ଲାଗିଥାଏ। ଆମର ଯେତିକ ଜଙ୍ଗଲ ଅଛି ମୁଖ୍ୟତଃ ଏଇଟା ହେଉଛି ପର୍ଣ୍ଣମୋଚୀ ଜଙ୍ଗଲ। ପର୍ଣ୍ଣମୋଚୀ ଜଙ୍ଗଲରେ ଗଛ ଗୁଡ଼ିକ ଗ୍ରୀଷ୍ମ କାଳରେ ଜଳାଭାବ ଯୋଗୁଁ ପତ୍ର ଝଡ଼ା ଦେଇଥାନ୍ତି ଏବଂ ଜଙ୍ଗଲର ଏଣ୍ଟାୟାର ତଳଟା ପତ୍ରରେ ଆଚ୍ଛାଦିତ ହୋଇଥାଏ। ଏବଂ କୌଣସି ଜାଗାରେ ଯଦି ଉତ୍ତାପ ଅଧିକ ହୁଏ ତାହେଲେ କୌଣସି ଗୋଟେ ସ୍ଥାନରେ ନିଆଁର ସଞ୍ଚାର ହୋଇଥାଏ ଏବଂ ତାପରେ ସେ ନିଆଁଟି କ୍ରମଶଃ ବ୍ୟାପିବାକୁ ଲାଗିଥାଏ। ତେଣୁ ଆମର କେବଳ ଗ୍ରାଉଣ୍ଡ ଫାୟାର ହୁଏ, ଆମର କ୍ରାଉନ୍ ଫାୟାର ବା ଉପର ଫାୟାର ହୁଏ ନାହିଁ। ତେଣୁ ଆମର ଜଙ୍ଗଲୀ ଜନ୍ତୁମାନଙ୍କର ବିଶେଷ କ୍ଷତି ଏହାଦ୍ୱାରା ସାଧିତ ହୋଇନଥାଏ, କିନ୍ତୁ କିଛି ପକ୍ଷୀମାନଙ୍କର ଅଣ୍ଡା, ସେମାନଙ୍କର ବସା, ସରୀସୃପ, କୀଟପତଙ୍ଗ ଯେଉଁମାନେ କି ଭୂମିରେ ରହୁଛନ୍ତି ସେମାନଙ୍କର ବାସସ୍ଥାନ ବା ସେମାନଙ୍କର ଜୀବନ ପ୍ରତି କିଛି ବିପଦ ଡେଫିନେଟଲି ରହିଥାଏ। ତେଣୁ ଏହାର ପ୍ରଶମନ କରିବା ପାଇଁ ବୋଲିକରି ଫାୟାର ଲାଇନ୍ କଟା ଯାଇଥାଏ, ଫାୟାର ବ୍ଲୋର ଦେଇକରି ଆମେ ଫାୟାର ଫାଇଟିଂ ସ୍କ୍ୱାଡ୍କୁ ନିୟୋଜିତ କରିଥାଉ। ମଞ୍ଚା ବନ୍ଧା ହେଇଥାଏ ଯେଉଁ ଯେଉଁ ଜାଗାରେ ନିଆଁ ଲାଗିଥାଏ, କେନ୍ଦୁପତ୍ର ତୋଳାଳିଙ୍କୁ କହିଥାଉ ଯେ କେବଳ ନିଆଁ ସଞ୍ଚାର ନ କରିକି କେନ୍ଦୁପତ୍ର ତୋଳିବା କାମ ଆପଣ କରିବେ। ମହୁଲ ବା ଟୋଲ ଯଦି ଆପଣ କଲେକ୍ସନ କରୁଛନ୍ତି ତାହେଲେ ସେଇ ଗଛ ମୂଳରେ ଯଦି ନିଆଁ ଲଗାଉଛନ୍ତି ତାହେଲେ ନିଆଁଟି ଲଗେଇକି ଗଛ ତଳଟି ପରିଷ୍କାର କରିସାରିଲା ପରେ ନିଆଁଟି ମଧ୍ୟ ଆପଣ ଲିଭେଇ ଦେବେ। ଏବେ ଦେଖାଯାଉଛି ଯେ ଯେମିତି ମେକାନାଇଜଡ୍ ହାରଭେଷ୍ଟିଂ ହେଉଛି କ୍ରପ୍ସ ଗୁଡ଼ାକର, ତେଣୁ ଫସଲ ଗୁଡ଼ିକ ଯେତେବେଳେ ଯନ୍ତ୍ରଚାଳିତ ଦ୍ୱାରା ସେମାନେ ହାରଭେଷ୍ଟ କରୁଛନ୍ତି ବଡ଼ ବଡ଼ ନଡ଼ା ରହିଯାଉଛି ବିଲରେ ଆଉ ତାକୁ ସେଠି ମଧ୍ୟ ସେ ନିଆଁ କିଛି ଲଗାଉଛନ୍ତି। ଏଇଟା କିଛି ବର୍ଷର ଡେଭଲପମେଣ୍ଟ, ଆଗରୁ ସେମିତି ହଉନଥିଲା, କାରଣ ଆଗରୁ ନଡ଼ା ସମ୍ପୂର୍ଣ୍ଣ କାଟିକିରି ଲୋକମାନେ କାଟିକି ଏବଂ ଜୀବଜନ୍ତୁ, ଆଜିକାଲି ଜୀବଜନ୍ତୁଙ୍କର ସଂଖ୍ୟା ହୁଏତ କମିଯିବା ହେତୁ ସେଥିପାଇଁ ନଡ଼ା ଦରକାର ପଡ଼ୁନାହିଁ, ତେଣୁ ସେମାନେ ମେସିନ୍ ହାରଭେଷ୍ଟିଂ କରିଦେଉଛନ୍ତି ଏବଂ ପାଳ ବା ନଡ଼ା ଯାହା ହେଉଛି ସେଇଟା ବିଲରେ ରହିଛି ତାକୁ ନିଆଁ ଲଗେଇ ଦିଆଯାଉଛି, ତାଦ୍ୱାରା ତା ପାଖରେ ଥିବା ଜଙ୍ଗଲକୁ ମଧ୍ୟ ନିଆଁ ବ୍ୟାପି ଯାଉଛି। ତେଣୁ ସେଥିରେ ମଧ୍ୟ ଆମେ ସଚେତନତା ସୃଷ୍ଟି କରୁଛୁ ଯେ ଆପଣ ତାକୁ ସେମିତି କରନ୍ତୁ ନାହିଁ। ଏକ ତ ଆପଣଙ୍କର ବିଲର ଯେଉଁ ଉର୍ବରତା ଅଛି ସେଥିରେ କମିଯିବ, ଉପଜୀବନତା ସେ କ୍ଷମତା ତାର କମିଯିବ ଏବଂ ଜଙ୍ଗଲରେ ମଧ୍ୟ ନିଆଁ ବ୍ୟାପିଲେ ତା ମଧ୍ୟ ଆପଣଙ୍କ କ୍ଷତି ହେବ ଏବଂ ପରିବେଶରେ ଉତ୍ତାପ ଏବଂ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢ଼ିଯିବ। ତେଣୁ ଏହିସବୁ ସଚେତନତା ମାଧ୍ୟମରେ ଆମେ ବନାଗ୍ନି ପ୍ରଶମନ ଏବଂ ବନାଗ୍ନି କଣ୍ଟ୍ରୋଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛୁ।
0: ଆଉ ମଧ୍ୟ କିଛି ଜାଗାରେ ଦେଖାଯାଉଛି ଯେ ପୋଡୁ ଚାଷ ପାଇଁ ସେମାନେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି, ଏଇଟା କ'ଣ ସତ କଥା?
1: ସତ କଥା, କିନ୍ତୁ ଏଇଟା ବେସିକାଲି ଆମେ ସବୁ ଜାଗାରେ ଦେଖୁନା, ଆମର ବେସିକାଲି ମାଳ ଅଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ଯେଉଁଠି ଆମର ପାହାଡ଼ରେ ଚାଷ ହୁଏ ବେସିକାଲି, ସେଇ ଜାଗାରେ କ'ଣ ହୁଏ ନା ଗୋଟେ ରୋଟେସନ ବେସିସ୍ରେ କ'ଣ କରନ୍ତି ସେମାନେ ଏଇ ଜାଗାରେ ଜଙ୍ଗଲରେ ନିଆଁ ଲଗେଇ ଦେବେ ଏବଂ ଚାଷ କରିବେ, ତାର ଉର୍ବରତା ସେ ପାଇଁ କମିଯାଏ, ସେ ପୁଣି ଆଉ ଗୋଟେ ଜାଗାକୁ ପଳାନ୍ତି, ସେଠି କିଛି ଯେଉଁ ଜଙ୍ଗଲ ତାକୁ ପୁଣି କାଟି ଦିଅନ୍ତି, ଏମିତି କରିକି 5 ବର୍ଷ ପରେ ପୁଣି ଏ ଜାଗାକୁ ଫେରିକି ଆସନ୍ତି। ତେଣୁ ଏହାଦ୍ୱାରା କ'ଣ ହୁଏ ବେସିକାଲି ଏପ୍ରିଲ ମେ ରେ ଏଇ ପୋଡ଼ୁ ଚାଷ ଜନିତ ଜଙ୍ଗଲ ନିଆଁଟି ଦେଖିବାକୁ ମିଳେ ଏବଂ ଏହାଦ୍ୱାରା ଆମର ସୁନାବେଡ଼ା ଠାରୁ ନେଇକରି ଫୁଲବାଣୀ, ବାଲିଗୁଡ଼ା, ରାୟଗଡ଼ା ଏ ଅଞ୍ଚଳ ଗୁଡ଼ାକରେ ବେସିକାଲି ପୋଡ଼ୁ ଚାଷର ପ୍ରାଦୁର୍ଭାବଟା ବେଶି ଦେଖାଯାଏ। ତେଣୁ ଆମେ ତାଙ୍କୁ କହୁ ଯେ ଏଭଳିଆ ଚାଷ ଦ୍ୱାରା ବିଶେଷ ଲାଭ ହୁଏ ନାହିଁ, ବରଂ ବହୁତ ଏଥିରେ ଶ୍ରମ ଯାଏ ଏବଂ ଏହି ଶ୍ରମର ଅନୁରୂପ ଆପଣଙ୍କୁ ଫଳ ମିଳେ ନାହିଁ। ତେଣୁ ପ୍ରାକୃତିକ ଉପାୟରେ ଏବଂ ଜୈବିକ ପଦ୍ଧତିରେ ଚାଷ କରିବା ଦ୍ୱାରା ପୋଡ଼ୁ ଚାଷ ଉପରେ ଆପଣ ନିର୍ଭର ହେବାକୁ ପଡ଼ିବ ନାହିଁ, କିମ୍ବା ଜଙ୍ଗଲ ନିଆଁ ଏବଂ ତାଦ୍ୱାରା ହେଉଥିବା ପ୍ରଦୂଷଣର ମଧ୍ୟ ଭୟାବହତା କମିଯିବ।
0: ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ପ୍ରତିବର୍ଷ ନିଆଁ ଲାଗୁଛି, ସେଇ ନିଆଁକୁ ବନ ବିଭାଗ କିପରି ପ୍ରତିହତ କରୁଛି? ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ ସଚେତନତାର ଅଭାବ ରହୁଛି କି?
1: ସଚେତନତାର ଅଭାବ କହି ହେବ ନାହିଁ, ସଚେତନତା ସବୁ ସମୟରେ ଆମେ କରିଥାଉ, କିନ୍ତୁ ବହୁତ ଲୋକ ଜାଣିଶୁଣି ମଧ୍ୟ ନିଆଁ ଲଗାନ୍ତି, କିଛି ଲୋକ ସଚେତନ ନୁହନ୍ତି, ଏହା କହିବିନି ଯେ ସମସ୍ତେ ସଚେତନ ନୁହନ୍ତି, ତେଣୁ କିଛି ସଚେତନ ଅଛନ୍ତି ଏବଂ ସେମାନେ ମଧ୍ୟ ଆମକୁ ସଚେତନତା ବାର୍ତ୍ତା ଆଗକୁ ନେବାରେ ସାହାଯ୍ୟ ମଧ୍ୟ କରିଥାନ୍ତି, କିନ୍ତୁ କିଛି ଲୋକ ଥାଆନ୍ତି ଯେଉଁମାନେ ସବୁ ଜିନିଷ ଜାଣିଶୁଣି ମଧ୍ୟ ନିୟମକୁ ହାତକୁ ନିଅନ୍ତି ଏବଂ ଅନିୟମିତତା କରିଥାନ୍ତି। ସେଇଭଳିଆ ଲୋକମାନଙ୍କ ପାଇଁ ଆମେ ଫୌଜଦାରୀ ମକଦ୍ଦମା କରିଥାଉ, ତାଙ୍କୁ ଆରେଷ୍ଟ କରିଥାଉ ଏବଂ ନିୟମ ଅନୁସାରେ ତାଙ୍କ ଅନୁସାରେ କୋର୍ଟ ଚାଲାଣ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। କିନ୍ତୁ ଯେଉଁମାନେ ଜାଣିନଥାନ୍ତି ବା ଅନ୍ଧବିଶ୍ୱାସ ବଶତଃ, ରୂଢ଼ି ବଶତଃ ବା ଗୋଟେ ଅଭ୍ୟାସ ବଶତଃ ସେମାନେ ଏଇଟିକୁ କରିଥାନ୍ତି, ସେମାନଙ୍କ ପାଇଁ ଆମେ ସଚେତନତା କାର୍ଯ୍ୟକ୍ରମ କରିଥାଉ। ଶିକାର ଜନିତ ନିଆଁ ଗୋଟେ ପ୍ରମୁଖ କାରଣ ନିଆଁ ଲାଗିବାର, ବନାଗ୍ନି ଲାଗିବାର, ଏବଂ ତାଙ୍କ ପାଇଁ ବୋଲି ଦୃଢ଼ ପଦକ୍ଷେପ ମଧ୍ୟ ବିଭାଗ ଗ୍ରହଣ କରିଥାଏ। କିନ୍ତୁ ଯେମିତି ମୁଁ କହିଲି ବନଜାତ ଦ୍ରବ୍ୟ ତୋଳିବାରେ ବହୁତ ସମୟରେ ନିଆଁ ସଞ୍ଚାର ଜଙ୍ଗଲ ଅଞ୍ଚଳ ମଧ୍ୟରେ ହେଇଥାଏ, ବହୁତ ସମୟରେ ପର୍ବପର୍ବାଣି ଯେମିତିକି ଦଣ୍ଡ ହେଲେ ଲୋକ ନିଆଁ ଲଗେଇଛନ୍ତି, ଏଇଟା ଗୋଟେ ପ୍ରଥା ନାଁରେ ଏଇଟା କରାହେଇଥାଏ। ଏହି ପ୍ରଥାକୁ ମଧ୍ୟ ଅଟକାଇବା ପାଇଁ ଆଉ ଏହାର କିଛି ପ୍ରଥା ସହିତ ବା ସଂସ୍କୃତି ସହିତ କିଛି ଏହାର ସାମଞ୍ଜସ୍ୟ ନାହିଁ ଏବଂ ଏଇଟା ଗୋଟେ କୁପ୍ରଥା ଏବଂ ସଂସ୍କୃତିର ଅଂଶବିଶେଷ ନୁହଁ ବୋଲି ବହୁତ ସମୟରେ ସଚେତନତା ବାର୍ତ୍ତା ମଧ୍ୟ କରିଥାଉ। ତେଣୁ ଏହାଦ୍ୱାରା ଆମେ ଲୋକଙ୍କୁ ସଚେତନତା ପାଇଁ ବାଦୀପାଲା ହଉ, ଘୁଡ଼କି ନାଚ ହଉ, ଷ୍ଟ୍ରିଟ୍ ଡାନ୍ସ ହଉ, ପେଣ୍ଟିଂସ୍ ହଉ, ଚିତ୍ରାଙ୍କନ ପ୍ରତିଯୋଗିତା ହଉ, ହଁ ସେ ମଧ୍ୟ କରାଯାଉଛି ଏବଂ ଛୋଟ ଛୁଆଙ୍କୁ ଏଇ ବାର୍ତ୍ତା ଦେବା ପାଇଁ ବୋଲିକରି ଅନେକ ସମୟରେ ଛୋଟ ଛୋଟ ପ୍ରତିଯୋଗିତା ମଧ୍ୟ ତାଙ୍କ ଭିତରେ
0: ସ୍କୁଲ କଲେଜରେ ସବୁ
1: ଆମେ ଅନୁଷ୍ଠିତ କରିଥାଉ ଏବଂ ତାଦ୍ୱାରା ଏଇ ବାର୍ତ୍ତା ଦେବାକୁ ଚେଷ୍ଟା କରିଥାଉ ଯେ ଆମେ ସମସ୍ତେ ଚେଷ୍ଟା କଲେ ଜଙ୍ଗଲ ନିଆଁକୁ ଆମେ ଆୟତ୍ତ କରିପାରିବୁ।
0: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବନ ବିଭାଗ ଆଉ ସବୁ କିଛି ପଦକ୍ଷେପ ନେଉଛି କି?
1: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ଆମେ ଫାୟାର ଡିପାର୍ଟମେଣ୍ଟ ସହିତ ଆମେ କୋଡିନେସନ କରୁଛୁ। ୟାର ଗୋଟେ ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂ କରାହୁଏ। ଏ ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂର ହେଡ୍ ହେଉଛନ୍ତି କଲେକ୍ଟର ଏବଂ କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ନିର୍ଦ୍ଦିଷ୍ଟ ଜିଲ୍ଲା ପାଇଁ ଗୋଟେ ଫାୟାର ପ୍ଲାନ୍ ତିଆରି କରାଯାଏ। ଫାୟାର ପ୍ଲାନ୍ଟି ଡିଏଫଓ ପ୍ରସ୍ତୁତ କରିଥାନ୍ତି ଏବଂ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥାଏ। ଏଥିରେ ଯେଉଁ ଯେଉଁ ବିଭାଗ ସଂଶ୍ଲିଷ୍ଟ ହେବେ ଯେମିତିକି ଫାୟାର ଡିପାର୍ଟମେଣ୍ଟ, ଜଙ୍ଗଲ ବିଭାଗ, କେନ୍ଦୁପତ୍ର ବିଭାଗ, କୃଷି ବିଭାଗ, ଯେଉଁଥିରେ ଆମର ଯେଉଁ କୃଷି ପଦାର୍ଥ ଜଳେଇବା ଯୋଗୁଁ ଦିନଜନିତ ଯେଉଁ ନିଆଁ ଲାଗିଥାଏ, ଏସବୁ ବିଭାଗକୁ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସାରେ କାର୍ଯ୍ୟଗୁଡ଼ିକ ଆବଣ୍ଟିତ ହୋଇଥାଏ। ଇଏ ରହିଲା ବିଭାଗ ସ୍ତରର କଥା। ଦ୍ୱିତୀୟ ଜିନିଷ ହେଲା ଆମେ ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ଏହାକୁ ଆମେ କଣ୍ଟ୍ରୋଲ କରିଥାଉ। ଯେମିତିକି ଆମର ଟାୱାର ଉପରେ କ୍ୟାମେରା ମାଉଣ୍ଟେଡ୍ ହେଇକି ଥାଏ ଯାହାକି ବହୁତ ଦୂରରୁ ନିଆଁ କିମ୍ବା ଧୂଆଁ ସେ ସମ୍ବେଦନଶୀଳ ଅଞ୍ଚଳକୁ ତୁରନ୍ତ ଜାଣିଦେଇପାରିବ ଏବଂ ତାର ସଠିକ ଜିପିଏସ୍ ଲୋକେସନ୍ ଆମକୁ ପଠାଇ ଦେଇପାରିବ। ଆମର ଫାୟାର ଫାଇଟିଂ ସ୍କ୍ୱାଡ୍ ଗାଡ଼ି ସହିତ ରେଡି ହେଇକି ଥାନ୍ତି, ଆଡଭାନ୍ସଡ୍ ଲୋକେସନ୍ରେ ଥାନ୍ତି, ଯେମିତିକି ତ୍ୱରିତ ବେଗରେ ସେଠି ଯାଇକି ପହଞ୍ଚି ପାରିବେ ଏବଂ ନିଆଁଟି ବ୍ୟାପିବା ପୂର୍ବରୁ ତାକୁ ଯେମିତି ଆୟତ୍ତ କରାଯାଇପାରିବ। ଅଗ୍ନି ନିର୍ବାପନ ଦସ୍ତା ଗୁଡ଼ିକ ମଧ୍ୟ ନିୟୋଜିତ ହୋଇଥାନ୍ତି ଏହି ସମୟ ପାଇଁ ଏବଂ ପାଞ୍ଚ ମାସ, ବେସିକାଲି ଅଗ୍ନି ସିଜନ୍ଟା ହେଲା ପାଞ୍ଚ ମାସ, ଯେଉଁଟାକି ଆମେ ଦେଖୁଛୁ ଫେବୃଆରୀ 15 ତାରିଖ ରୁ ଜୁଲାଇ 15 ପର୍ଯ୍ୟନ୍ତ ଆମେ ଏହି ସମୟରେ ନିଆଁଟି ବ୍ୟାପିବାର ବିଶେଷ ଭୟ ଥାଏ, ତେଣୁ ଏହି ସମୟରେ ଦସ୍ତା ଗୁଡ଼ିକ ମଧ୍ୟ ନିୟୋଜିତ ହୋଇଥାନ୍ତି। ଏହାଛଡ଼ା ନିରୀକ୍ଷଣ ଗମ୍ବୁଜମାନ ବିଭିନ୍ନ ସମୟରେ ନିର୍ମାଣ କରାଯାଇଥାଏ, ମଞ୍ଚା ଗୁଡ଼ିକରେ ମଧ୍ୟ ଲୋକ ଥାଆନ୍ତି ଏବଂ ୟାକୁ ନିରୀକ୍ଷଣ କରୁଥାନ୍ତି। ଡ୍ରୋନ୍ ସାହାଯ୍ୟରେ ଏବଂ ଥର୍ମାଲ ଡ୍ରୋନ୍ ଯେଉଁଟାକି ରାତିରେ ମଧ୍ୟ ନିଆଁକୁ ଦେଖିପାରିବ, ଯେଉଁଥିରେ ମଣିଷ ଯାଇପାରିବ ଜଙ୍ଗଲ ଭିତରକୁ, ତା ସାହାଯ୍ୟରେ ମଧ୍ୟ ଆମେ ଆଡଭାନ୍ସ ଟେକ୍ନୋଲୋଜି ୟୁଜ୍ କରିକି ସଠିକ ସମୟ ଆମେ ଜାଣିଦେଇପାରୁଛୁ। ଏବଂ ଏଇ ଯେଉଁ ନିଆଁ ଗୁଡ଼ିକ ମଧ୍ୟ ସାଟେଲାଇଟ୍ ଉପରେ ଥିବା ସାଟେଲାଇଟ୍ର ହିଟ୍ ସେନ୍ସିଂ କ୍ୟାମେରା ଦ୍ୱାରା ଏଇଟା ଗ୍ରହଣ କରାଯାଇଥାଏ ଏବଂ ଏଇଟା ଗ୍ରାଉଣ୍ଡ ଷ୍ଟେସନକୁ ପଠା ହେଇଥାଏ। ତାପରେ ଏକ୍ଜାକ୍ଟ ଜିପିଏସ୍ ଲୋକେସନ୍ ମିଳିଥାଏ ଯାହାକି ଆମେ ଫିଲ୍ଡ ଲେଭେଲ୍ ଫଙ୍କସନାରୀଙ୍କ ପାଖକୁ ପଠାଇ ଦେଇଥାଉ। ସେଠି ଆମର ଫରେଷ୍ଟର ଗାର୍ଡ ଏବଂ ରେଞ୍ଜ ଅଧିକାରୀ ଯେଉଁମାନେ ସବୁ ଥାନ୍ତି ସେମାନେ ଏଇ ଲୋକେସନ୍ଟି ପାଇଲା ପରେ ତ୍ୱରିତ ପଦକ୍ଷେପ ନିଅନ୍ତି ଏବଂ ଅଗ୍ନି ନିର୍ବାପନରେ ତାଙ୍କର ଭୂମିକା ଗ୍ରହଣ କରିଥାନ୍ତି।
0: ଜଙ୍ଗଲରେ ନିଆଁ ଲାଗିବାର କାରଣ ଆଉ ତାକୁ ପ୍ରତିହତ କରିବା ପାଇଁ ବନ ବିଭାଗ କେତେ ଅକ୍ଲାନ୍ତ ଚେଷ୍ଟା କରୁଛି, ପରିଶ୍ରମ କରୁଛି ଆଉ ତାକୁ ମଧ୍ୟ ଆୟତ୍ତ କରିପାରୁଛି ସେ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଲେ। ତାହେଲେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ସୁରକ୍ଷା ସମିତିମାନଙ୍କୁ କ'ଣ ସବୁ ଦାୟିତ୍ୱ ଦିଆଯାଇଛି?
1: ବନ ସୁରକ୍ଷା ସମିତିମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଛି ଏବଂ ତାଙ୍କୁ ଏହା କୁହାହେଇଛି ଯେ ବନ ବିଭାଗ ଏକା ବନ ପରିଚାଳନା କରିପାରିବ ନାହିଁ। ଆଉ ଯେହେତୁ ବନ ବିଭାଗର ଅଧିକାରୀ ପରିବର୍ତ୍ତନ ହୁଅନ୍ତି ଏବଂ ସେମାନଙ୍କର ବଦଳି ମଧ୍ୟ ହୋଇଥାଏ, ସେମାନେ ଏହି ଅଞ୍ଚଳରେ କିଛି ଦିନ ପାଇଁ ବୋଲିକି ମଧ୍ୟ ରହିଥାନ୍ତି। କିନ୍ତୁ ଯେଉଁମାନେ ସେହି ଭିଟା ମାଟିର ଲୋକ ଆଉ ଯେଉଁମାନେ ତାଙ୍କର ସେହି ପାହାଡ଼ ପର୍ବତ ଜଙ୍ଗଲ ଭିତରେ ସେମାନେ ବଢ଼ିଛନ୍ତି, ତାଙ୍କର ସେହି ଜାଗା ପ୍ରତି ମାୟା ଏବଂ ମମତା ଅହେତୁକ, ତେଣୁ ତାଙ୍କର ସୂଚନା ବିନା, ତାଙ୍କର ସାହାଯ୍ୟ ବିନା, ତାଙ୍କର ସହଯୋଗ ବିନା ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସମ୍ଭବପର ନୁହେଁ। ତେଣୁ ପ୍ରତ୍ୟେକଟି ଭିଏସ୍ଏସ୍କୁ ଆମେ ଗୋଟେ ନିର୍ଦ୍ଦିଷ୍ଟ ଏରିଆ ଦେଇଥାଉ ଯାହାକୁ ସେମାନେ ଜଗାରଖା କରିପାରିବେ। ତା ଭିତରେ କୌଣସି ଯଦି କିଛି ତ୍ରୁଟି ବିଚ୍ୟୁତି ହେଲା ସେମାନେ ଆମ ସାହାଯ୍ୟ ନେଇପାରିବେ ଏବଂ ତାଙ୍କର ଯେଉଁଠି କିଛି ଅସୁବିଧା ହେଲା ତାକୁ ଆମେ ଦୂରୀଭୂତ କରିବୁ। ଯଦି ସେମାନେ ତା ଭିତରେ କରୁଥିବା କୌଣସି ଅସାଧୁ ଲୋକଙ୍କୁ ସେମାନେ ଯଦି ଧରନ୍ତି ତାକୁ ମଧ୍ୟ ଆଇନ ଅନୁସାରେ ସେମାନେ ଆମକୁ ହସ୍ତାନ୍ତର କଲେ ତାଙ୍କ ଉପରେ ମଧ୍ୟ ଆମେ ବିହିତ ପଦକ୍ଷେପ ଗ୍ରହଣ କରିପାରିବୁ। ଏବଂ ଏହି ଭିଏସ୍ଏସ୍ ମାନଙ୍କୁ ଏକ ପାଣ୍ଠି ମଧ୍ୟ ଦିଆଯାଇଥାଏ ଆଉ ଯେମିତି ମୁଁ କହିଲି କିଛି ଇନ୍ସେଣ୍ଟିଭ ମଧ୍ୟ ଦିଆଯାଇଥାଏ ଯଦି ସେମାନେ ପ୍ରକୃତରେ ତାକୁ ଭଲ ଭାବରେ ଜଗାରଖା କରନ୍ତି। ତାଙ୍କୁ ଆମେ ଡିପାର୍ଟମେଣ୍ଟ ତରଫରୁ ପାଣି, ଆବଶ୍ୟକୀୟ ଜିନିଷପତ୍ର ଯୋଗାଇ ଦିଆଯାଇଥାଏ ଏବଂ ଯେମିତିକି ସେମାନେ ତାଙ୍କର ଯେଉଁ ନିଆଁ ଲିଭେଇବାରେ ବା ନିଆଁକୁ ଜଗାରଖା କରିବାରେ ଆମକୁ ଯେମିତି ସେ ସହଯୋଗ କରିପାରିବେ, ତେଣୁ ତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ମଧ୍ୟ ଦିଆହେଇଛି ଏବଂ ସମୟ ସମୟରେ ତାଙ୍କ ସୁବିଧା ଅସୁବିଧା ମଧ୍ୟ ଡିପାର୍ଟମେଣ୍ଟ ସବୁ ସମୟରେ ବୁଝୁଥାଏ ଏବଂ ତାର ନିରାକରଣ କରିଥାଏ।
0: ବନ୍ୟପ୍ରାଣୀ ଶିକାରକୁ ରୋକିବା ପାଇଁ ବନ ବିଭାଗର ତ ଦାୟିତ୍ୱ ରହିଛି, କର୍ତ୍ତବ୍ୟ ରହିଛି ଆଉ ସିଏ ମଧ୍ୟ ଠିକ୍ ଭାବରେ ସେ କାର୍ଯ୍ୟକୁ ସମ୍ପାଦନ କରୁଛି। ତାହେଲେ ବନ ସୁରକ୍ଷା ସମିତି କିଛି ଆପଣଙ୍କୁ ଏହି ଶିକାରକୁ ରୋକିବା ସମ୍ପର୍କରେ ସାହାଯ୍ୟ କରିଥାଏ କି?
1: ବନ ସୁରକ୍ଷା ସମିତି ବହୁତ ସାହାଯ୍ୟ କରିଥାନ୍ତି। ଅନେକ ସମୟରେ ସେଇମାନେ ହିଁ ଆମକୁ ନିର୍ଦ୍ଦିଷ୍ଟ ସୂଚନା ଦେଇଥାନ୍ତି ଏବଂ ସେ ସୂଚନା ପାଇଁ ବୋଲିକି ତାର ପାରିତୋଷିକ ଦେବାର ମଧ୍ୟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଆମେ କରିଛୁ। ତାଙ୍କର ନାମ ଗୋପନ ରଖି ଯିଏ ବନ୍ୟ ଶିକାରରେ ଲିପ୍ତ ଅଛନ୍ତି ତାଙ୍କର ନାଁ, ଠିକଣା ଏବଂ ଶିକାର ସମ୍ବନ୍ଧୀୟ କୌଣସି ଘଟଣାବଳୀର ବିବରଣୀ ଯଦି ତାଙ୍କ ପାଖରେ ଥାଏ ଯେ ସେ ଆମକୁ ଦେଇଥାନ୍ତି ତାଙ୍କୁ ଆମେ ନିର୍ଦ୍ଦିଷ୍ଟ ପୁରସ୍କାର ମଧ୍ୟ ଦେଇଥାଉ। ଏବଂ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଆମେ ବିବିଧ ପଦକ୍ଷେପ ଗ୍ରହଣ କରିଛୁ। ଯେମିତିକି ଶିମିଳିପାଳରେ କିଛି ମାସ ତଳେ ଆପଣ ଜାଣିଥିବେ ଯେ ହାତୀ ଶିକାରର ଟିକେ ଇନ୍ସିଡେଣ୍ଟ ଦେଖିବାକୁ ପଡ଼ିଲା, ତେଣୁ ସେଠି ଆମେ କ'ଣ କଲୁ ବହୁତ ସମୟରେ ଏହି ଶିକାରୀମାନେ ଆମର ବନ ବିଭାଗ କର୍ମଚାରୀଙ୍କ ଉପରେ ଗୁଳି ଚାଳନା ମଧ୍ୟ କରିଥିଲେ। ତେଣୁ ଏବେ ବର୍ତ୍ତମାନ 3 ଜାଗାରେ ଗୋଟିଏ କମ୍ପାନୀ ଓଡ଼ିଶା ରିଜର୍ଭ ପୋଲିସ ଫୋର୍ସ ଯାହାକୁ ଓଏସ୍ଏପି କୁହାଯାଉଛି, ଓଡ଼ିଶା ଷ୍ଟେଟ୍ ଆର୍ମ ପୋଲିସ ଫୋର୍ସ, ତାଙ୍କୁ ଆମେ ନିୟୋଜିତ କରିଛୁ। ତା ସହିତ ଏକ୍ସ ମିଲିଟାରୀ ମ୍ୟାନ୍ ମାନଙ୍କୁ ମଧ୍ୟ ଆମେ ନିୟୋଜିତ କରିଛୁ। ଆମର ଯେଉଁମାନେ ଜଗାରଖା କରୁଛନ୍ତି ତାଙ୍କୁ ମଧ୍ୟ ବିଶିଷ୍ଟ ପୋଚରମାନଙ୍କ ସହିତ ଡିଲ୍ କରିବା ପାଇଁ ତାଲିମ ମଧ୍ୟ ଦିଆଯାଉଛି ଏବଂ ଏହି ତାଲିମ ଭିତରେ ମଧ୍ୟ ବନ ସୁରକ୍ଷା ସମିତିର ଯେଉଁ ଆଗଧାଡ଼ିରେ ଥିବା ଏବଂ ସହଯୋଗ କରୁଥିବା ଲୋକମାନଙ୍କୁ ମଧ୍ୟ ଏହି ତାଲିମ ଶିବିର ଭିତରେ ତାଙ୍କୁ ଜଡ଼ିତ କରାଯାଉଛି। ଯେମିତି ତାଙ୍କୁ ବି ଲାଗିବ ଯେ ଏହି ଜଙ୍ଗଲ ସୁରକ୍ଷା ତାଙ୍କର ପାଇଁ ମଧ୍ୟ କିଛି ଗୁରୁ ଦାୟିତ୍ୱ ରହିଛି ଏବଂ ତାଦ୍ୱାରା ଆମେ ସ୍ପେସିଫିକ୍ ଇଣ୍ଟେଲିଜେନ୍ସ ମଧ୍ୟ ପାଇପାରୁଛୁ ଏବଂ ସଫଳ ମଧ୍ୟ ହେଉଛୁ। ଯଦି କିଛି ଇଲିସିଟ୍ ଟ୍ରାଫିକ୍ ହେଉଛି ଯେମିତିକି ହାତୀ ଦାନ୍ତ, ବାଘ ଚମଡ଼ା, ବଜ୍ରକାପ୍ତା କାତି ଏଇଭଳିଆ ଜିନିଷ ଯେତେବେଳେ କୌଣସି ଜାଗାରେ ଶିକାର ହେଇସାରିଲା ପରେ ଏଇଟା ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯେତେବେଳେ ଯାତାୟତ ସମୟରେ ଧରା ପଡୁଛି, ଏ ସୂଚନା ଆମକୁ ବହୁତ ଇମ୍ପୋର୍ଟାନ୍ସ ଦଉଛି ଏବଂ ଏଥିରେ ସ୍ଥାନୀୟ ଲୋକମାନଙ୍କର ଯୋଉ ସୂଚନା ଆମକୁ ଦଉଛନ୍ତି ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ଏବଂ ଏଥିରେ ଅହେତୁକ ମାତ୍ରାରେ ଆମେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଛୁ।
0: ତାହେଲେ ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷାକୁ ନେଇ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ କହିବେ?
1: ଏହି ବର୍ଷ ଆମର ଅନ୍ୟ ବର୍ଷ ତୁଳନାରେ ଏଥରକ ଅଧିକ ଗ୍ରୀଷ୍ମ ପ୍ରବାହ ଏବଂ ହିଟ୍ ୱେଭ୍ ହେଉଛି। ଏହା ପାଇଁ ସରକାର ବିଭିନ୍ନ ସମୟରେ SRC ଅଫିସ ତରଫରୁ ଏବଂ ବନ ବିଭାଗ ଅଫିସ ତରଫରୁ ମଧ୍ୟ ବହୁତ ସଚେତନତାମୂଳକ ବାର୍ତ୍ତା ବହୁତ ସମୟରେ ଆମକୁ ଦେଇଛନ୍ତି। ସେ ମାର୍ଗଦର୍ଶିକାତକ ଆପଣଙ୍କୁ ଅବଲମ୍ବନ କରିବା ଦରକାର ଆପଣଙ୍କର ଏବଂ ଆପଣଙ୍କ ପରିବାର ବର୍ଗଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବୋଲି। ଆଉ ଏଥିରେ ମଧ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଟିକେ ସଦୃଢ଼ତା ସହିତ ଆପଣଙ୍କର ଆଚରଣ ରହିବା ଉଚିତ। ଘର ବାହାରେ କିଛି ପାଣି ପାତ୍ର ରଖିଦିଅନ୍ତୁ, ଯେମିତିକି ଗାଈଟେ ହେଲା ଚଢ଼େଇଟେ ହେଲା, ସେମାନେ ତାଙ୍କର ଜଳ ଶୁଷ୍କତାକୁ ଦୂର କରିପାରିବେ। ପାଖରେ ଯଦି କୌଣସି ଚଢ଼େଇ ଫଡ଼େଇ ବସା ଅଛି ତାକୁ ଆପଣ ଡିଷ୍ଟର୍ବ କରନ୍ତୁ ନାହିଁ। ବନାଗ୍ନି ପ୍ରଶମନରେ ମାନେ ଆମର ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ସହଯୋଗ କରନ୍ତୁ। ଦରକାର ମୁତାବକ ଯଦି କି ଅସାଧୁ ଲୋକ ଅଛନ୍ତି ତାର ସୂଚନା ଦିଅନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ ଆପଣଙ୍କର ପରିଚୟ ଗୁପ୍ତ ରଖାଯିବ ଏବଂ ଏଇ ଯେଉଁ ଆପଣଙ୍କର ଦାୟିତ୍ୱକୁ ବନ ବିଭାଗ ସବୁ ସମୟରେ ମନେ ରଖିବ। ଏବଂ ଆପଣ ଯେଉଁ ବାଟରେ ହଉ ନା କାହିଁକି ଯଦି ଆପଣ ଆମକୁ କିଛି ସହଯୋଗ କରିପାରୁଛନ୍ତି ଯାହାକି ଆମର ବନକୁ ଆହୁରି ସୁଦୃଢ଼ କରିବ, ବନ୍ୟପ୍ରାଣୀଙ୍କର ସୁରକ୍ଷା ଦିଗରେ ଏହା ଏକ ମାଇଲ୍ ଖୁଣ୍ଟ ହେବ, ତାହେଲେ ଆପଣଙ୍କର ମଧ୍ୟ ବହୁତ ଏହାଦ୍ୱାରା ବିକାଶ ବି ହେବ ଏବଂ ବନ ବିଭାଗ ଆପଣଙ୍କ ପାଖରେ ସବୁବେଳେ ଋଣୀ ରହିବ। ତେଣୁ ଏତିକି ମାତ୍ର ଶେଷକୁ କହିବି ଯେ ବଞ୍ଚିଲେ ବନ ହସିବେ ଜନ, ଏହା ଏକ କଥା ନୁହଁ, ଏଇଟା ଏକ ପ୍ରଥାରେ ପରିଣତ ହେବା ଉଚିତ ଏବଂ ଆପଣମାନେ ସମସ୍ତେ ଏଥିରେ ବ୍ରତୀ ହେବା ଉଚିତ। ଡିପାର୍ଟମେଣ୍ଟ ଏକାକି କରିପାରିବ ନାହିଁ, ଡିପାର୍ଟମେଣ୍ଟ ସହିତ ହାତରେ ହାତ ମିଶାଇ ଆପଣଙ୍କୁ ଆଗେଇ ଆସିବା ପାଇଁ ଆନ୍ତରିକ ଅନୁରୋଧ।
0: ଯାହା ସମ୍ୟକ ବାବୁ, ଆପଣ ଆମ ଷ୍ଟୁଡିଓକୁ ଆସିଲେ। ଆଜି ଯୋଉ ଆଲୋଚନାର ବିଷୟ ଥିଲା ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସେ ସମ୍ପର୍କରେ ଭାବଗର୍ଭକ ତଥ୍ୟ ଦେଲେ ଆଉ ସୁନ୍ଦର ଭାବରେ ବୁଝେଇକି ଆମ ଶ୍ରୋତା ବନ୍ଧୁମାନଙ୍କୁ କହିଲେ। ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ରାତି 8ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଆୟୁଷ୍ମାନ ଭାରତ ଯୋଜନାରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ରୋଗୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରିବ ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାର ଶୀତଳଷଷ୍ଠୀ ପର୍ବ ପାଳନ ପାଇଁ 1,08,00,000 ଟଙ୍କାର

କାର୍ଯ୍ୟକ୍ରମରେ ଲୋକର ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 8ଟା। ପ୍ରଚାର କରୁଛୁ ପାରମ୍ପରିକ ଗୀତକ୍ରମରେ ଓଡ଼ିଶୀ।

0: ଶୁଣିଲେ ପାରମ୍ପରିକ ଗୀତକ୍ରମରେ ଓଡ଼ିଶୀ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 8:15। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଶ୍ରମିକ ଜଗତ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ ଅଛନ୍ତି ଜ୍ୟୋତିରାଣୀ ପଣ୍ଡା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक। होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें रविवार 31 मई सुबह 11 बजे मन की बात।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଶ୍ରମିକ ଜଗତ କାର୍ଯ୍ୟକ୍ରମ। ପ୍ରଯୋଜନା ଅନିତା ତେର୍କେ। ଆଜିର ଉପସ୍ଥାପନାରେ ମୁଁ ଜ୍ୟୋତିରେଡ଼ି ପଣ୍ଡା।

0: ବନ୍ଧୁ, ଶ୍ରମିକମାନେ ହେଉଛନ୍ତି ସମାଜ ଆଉ ଦେଶ ଉନ୍ନତିର ମୂଳ ଶକ୍ତି। ସେମାନେ ନିଜ ପରିଶ୍ରମ ଦ୍ୱାରା କାରଖାନା, ରାସ୍ତା, ଘର ଆଉ ବିଭିନ୍ନ କାମକୁ ସଫଳ କରିଥାନ୍ତି। ଶ୍ରମିକଙ୍କ ଅବଦାନ ବିନା ଆମ ଦେଶର ଅଗ୍ରଗତି ହେଇପାରିବନି। ସେମାନଙ୍କ ଜୀବନରେ ଅନେକ କଷ୍ଟ ଥିଲେ ମଧ୍ୟ ସେମାନେ ନିଜ କର୍ତ୍ତବ୍ୟକୁ ସତ୍ୟନିଷ୍ଠା ସହ କରିଥାନ୍ତି। ତେଣୁ ଶ୍ରମିକମାନଙ୍କର ସମ୍ମାନ, ସୁରକ୍ଷା ଆଉ ଅଧିକାରକୁ ଆମେ ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ। ସେମାନେ ଦେଶର ଅର୍ଥନୀତିର ଭିତ୍ତିସ୍ତମ୍ଭ। ସେମାନଙ୍କୁ ଭଲ ପରିବେଶ ଦେବା ଆମ ଦାୟିତ୍ୱ। ଶ୍ରମ ହିଁ ସଫଳତାର ମୂଳ ମନ୍ତ୍ର। ତେବେ ଶ୍ରମିକ ଭାଇ ଭଉଣୀମାନଙ୍କ ପାଇଁ କଣ ସବୁ ସୁବିଧା ଆଉ ସୁଯୋଗ ରହିଛି, ଆସନ୍ତୁ ସେ ସମ୍ପର୍କରେ ଶୁଣିବା ଆଲୋଚନାଟିଏ। ଏହି ପରିପ୍ରେକ୍ଷୀରେ ଆମ ସହିତ ଆଲୋଚନା କରିବା ନିମନ୍ତେ ଆଜି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋଇ। ତେବେ ଶ୍ରମିକମାନଙ୍କର ଅଧିକାର ଆଉ ସୁରକ୍ଷା ସମ୍ପର୍କରେ ସେ କଣ କହୁଛନ୍ତି, ଆସନ୍ତୁ ଆମେ ତାଙ୍କଠାରୁ ଶୁଣିବା। ତେବେ ପ୍ରଥମେ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇବା। ସାର୍ ନମସ୍କାର। ଜିଲ୍ଲାରେ ଯୋଉ ଶ୍ରମିକମାନଙ୍କର ପଞ୍ଜୀକରଣ କଣ କେମିତି ହେଉଛି?
1: ଆମର ବେସିକାଲି ଦି ପ୍ରକାରର ବୋର୍ଡ ଚାଲିଛି, ମାନେ ୱେଲଫେୟାର ଟିମ୍ ଚାଲିଛି। ଗୋଟେ ହଉଛି ଆପଣଙ୍କର ଓଡିଶା ନିର୍ମାଣ ଶ୍ରମିକ କୋଠାବାଡି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ, ଆଉ ଗୋଟେ ହଉଛି ଓଡିଶା ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡ, ଯୋଉଟାକୁ ଆମେ ଓଡିଶା ବିଲ୍ଡିଂ ଆଣ୍ଡ ଅଦର କନଷ୍ଟ୍ରକ୍ସନ ୱାର୍କର୍ସ ୱେଲଫେୟାର ବୋର୍ଡ ବା ଓଡିଶା ଅନଅର୍ଗାନାଇଜ ୱାର୍କର୍ସ ସୋସିଆଲ ସିକ୍ୟୁରିଟି ବୋର୍ଡ ବୋଲି କହୁ। ଯୋଉ ଦିଟା ବୋର୍ଡ ହେଲା, ଏହାର କାଟାଗୋରିକାଲି ହେଲା ଯୋଉଟା ସମାଜର ଅଣସଂଗଠିତ ବା ଅନଅର୍ଗାନାଇଜ ସେକ୍ଟରରେ କାମ କରନ୍ତି ସେମାନଙ୍କ ପାଇଁ ପ୍ରଯୁଜ୍ୟ। ଯୋଉ ନିର୍ମାଣ ଶ୍ରମିକ ବର୍ଷରେ ମିନିମମ 90 ଡେଜ୍ କାମ କରେ ନିର୍ମାଣ କ୍ଷେତ୍ରରେ, ଲାଇକ୍ ଆପଣଙ୍କର କନଷ୍ଟ୍ରକ୍ସନ କାମ, ଇଲେକ୍ଟ୍ରିକ ଆଉ ଏସି ମେକାନିକାଲ, ୱାଇରିଂ କାମ, ଟାଇଲ ମିସ୍ତ୍ରୀ, ରାଜମିସ୍ତ୍ରୀ ଏମାନେ ସବୁ ଆଉ ପ୍ଲମ୍ବର ଏମାନେ ସବୁ ଆସନ୍ତି ନିର୍ମାଣ ଶ୍ରମିକ କାଟାଗୋରୀରେ। ଆଉ ତାକୁ ବାଦ ଦେଇକି ଅନ୍ୟ ଯୋଉ ୱାର୍କର୍ସ ମାନେ ରହିଲେ ଆପଣଙ୍କର ରିକ୍ସା ପୁଲର, ସ୍ମଲ ଭେଣ୍ଡର, କୋବ୍ଲର୍ସ, ଛୋଟ ଦୋକାନୀ, ଏଇ ସବୁ କାଟାଗୋରୀ ଗୁଡାକ, ଅଟୋ ରିକ୍ସା ଡ୍ରାଇଭର୍ସ, ଆପଣଙ୍କର ଗିଗ୍ ୱାର୍କର୍ସ, ଯୋଉ ପ୍ଲାଟଫର୍ମ ୱାର୍କର୍ସ, ଏଇ ସମସ୍ତେ ଆସୁଛନ୍ତି ଆପଣଙ୍କର ଅନଅର୍ଗାନାଇଜ ବା ଅଣସଂଗଠିତ ବୋର୍ଡ ଅଣ୍ଡରରେ। ଅଣସଂଗଠିତ ବୋର୍ଡଟା ଆମର ମ୍ୟାଡମ୍ କେବଳ ମାନେ ରେଜିଷ୍ଟ୍ରେସନ ଫିସ୍ ଟା କିଛି ପଇସା ନାହିଁ, ତାର ନିଃଶୁଳ୍କ ଅଟେ। ପ୍ରତ୍ୟେକ ବର୍ଷ ସେ ରିନୁଆଲ ମଧ୍ୟ ନିଃଶୁଳ୍କ ଅଟେ। ଆଉ ଯୋଉ ନିର୍ମାଣ ଶ୍ରମିକଟା ଅଛି, ସେ ନିର୍ମାଣ ଶ୍ରମିକଟାର ରେଜିଷ୍ଟ୍ରେସନ ଫିସ୍ ବାବଦକୁ 20 ଟଙ୍କା, ଆଉ ରିନୁଆଲ ବାବଦକୁ ବର୍ଷକୁ 50 ଟଙ୍କା ସେ ଡିପୋଜିଟ୍ କରିବା ପାଇଁ ପଡେ। ଯୋଉଟା ନିର୍ମାଣ ଶ୍ରମିକ ଅଛି ସେଥିରେ ଆପଣଙ୍କର ଗୋଟେ ୱାର୍କର ଯିଏ ରେଜିଷ୍ଟ୍ରେସନ କରୁଛି, ବର୍ଷେ ପରେ ସେ ଆପଣଙ୍କର 2ଟା ଝିଅକୁ ବାହାଘର କରିବା ପାଇଁ ମ୍ୟାରେଜ ଆସିଷ୍ଟାନ୍ସ ପାଉଛି 50,000 ଇଚ୍। ଏଜୁକେସନ ଆସିଷ୍ଟାନ୍ସ ପାଉଛି, ତାର ଯଦି ଝିଅ ଛୁଆ ହେଲେ ଷଷ୍ଠ, ପୁଅ ଛୁଆ ହେଲେ ଅଷ୍ଟମ ଶ୍ରେଣୀରୁ ଆରମ୍ଭ କରି ଅପ୍ ଟୁ ହାୟର ଏଜୁକେସନ ମାନେ ବିଟେକ୍ ଏମ୍ଟେକ୍ ପଢିଲେ ମଧ୍ୟ ସେ ପାଇବ, ଯୋଉଟା କି ମିନିମମ 3,000 ଆରମ୍ଭ କରି 40,000 ପାଇବାର ବ୍ୟବସ୍ଥା ଅଛି। ସିମିଲାରଲି ଏଜୁକେସନ, ମ୍ୟାରେଜ, ମାଟର୍ନିଟି, ଯୋଉ ନିର୍ମାଣ ଶ୍ରମିକ ଥିବେ, ମା ଥିବେ, ସେ ତାଙ୍କର ଗୋଟେ ଛୁଆ ଜନ୍ମ ଗ୍ରହଣ କଲେ ମାଟର୍ନିଟି ବେନିଫିଟ ବାବଦକୁ 10,000 ପାଆନ୍ତି। ତାପରେ ସବୁଠୁ ବଡ ମାନେ ହେଲ୍ଥ ସିକ୍ୟୁରିଟି ହେଲା ଆପଣଙ୍କର ଡେଥ୍ ବେନିଫିଟ, ଯୋଉଥିରେ କି ଯଦି ଗୋଟେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ପଞ୍ଜୀକରଣ ହେବା ପରେ କୌଣସି କାରଣବଶତଃ ମୃତ୍ୟୁବରଣ କରେ, ତାହେଲେ ତାକୁ 3,00,000 ଏବଂ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ 5,000 ମିଳେ। ଆଉ ଯଦି ଦୁର୍ଘଟଣା ଜନିତ ମୃତ୍ୟୁବରଣ ହେଲା କାମ କରୁଥିବା ଅବସ୍ଥାରେ, ସେଟା 6,00,000 ଆଉ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ 5,000 ବ୍ୟବସ୍ଥା ଅଛି। ଏଇଟା ରହିଲା ସ୍କିମ୍ ଡିଟେଲ୍ସଟା। ସେଇଭଳିଆ ଅନଅର୍ଗାନାଇଜ ବା ଯୋଉ ଅଣସଂଗଠିତ କହିଲି, ସେଥିରେ ଆପଣଙ୍କର କେବଳ ଖାଲି ଡେଥ୍ ବେନିଫିଟ ବା ମୃତ୍ୟୁକାଳୀନ ସହାୟତା ଅଛି, ଯୋଉଟା କି 2,00,000 ଅଛି ଜେନେରାଲ ବା ସାଧାରଣ ମୃତ୍ୟୁରେ, ଏବଂ 4,00,000 ଅଛି ଆପଣଙ୍କର ଆକ୍ସିଡେଣ୍ଟାଲ ଡେଥ୍। ଲେବର ଡିପାର୍ଟମେଣ୍ଟ ତରଫରୁ ଏଇ 2ଟା ଯୋଜନା ଇମ୍ପ୍ଲିମେଣ୍ଟ ହଉଛି
0: ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ।
1: ସ୍ୱାସ୍ଥ୍ୟ ପାଇଁ ମ୍ୟାଡମ ଆପଣଙ୍କର ଜେନେରାଲ ହୋଇଛି ଆମର ଆୟୁଷ୍ମାନ କାର୍ଡ, ଲେବର ଡିପାର୍ଟମେଣ୍ଟରେ ସେମିତି କିଛି ଏକ୍ସକ୍ଲୁସିଭଲି ସ୍ୱାସ୍ଥ୍ୟ ପାଇଁ ସ୍କିମ୍ ନାହିଁ।
0: ଆଜ୍ଞା, ମହିଳା ଶ୍ରମିକ ମାନଙ୍କ ପାଇଁ କଣ କଣ ସବୁ ବିଶେଷ ସୁବିଧା ରହିଛି?
1: ମହିଳା ଶ୍ରମିକ ମ୍ୟାଡମ ଯେମିତିକି ଜଷ୍ଟ କହିଲି ଆଉ ଟିକେ ପୂର୍ବରୁ, ସେ ଯଦି ମହିଳା ଶ୍ରମିକ ହେଇଥିବେ ଆଉ ପଞ୍ଜୀକୃତ ନିର୍ମାଣ ଶ୍ରମିକ ହେଇଥିବେ, ତାଙ୍କର କେବଳ ଗୋଟେ ଖାଲି ମାଟର୍ନିଟି ବେନିଫିଟ ଟା ଏକ୍ସଟ୍ରା ଅଛି, ଆଉ ବାକି ପୁରୁଷ ଆଉ ସ୍ତ୍ରୀ ବା ମହିଳା ଶ୍ରମିକଙ୍କ ଭିତରେ ସେମିତି କିଛି ଡିସ୍କ୍ରିମିନେଟ ନାହିଁ, ପାଖାପାଖି ସେମ୍। ଯଦି ଗୋଟେ ପୁରୁଷ ଶ୍ରମିକ ସେ ପଞ୍ଜୀକୃତ ହେଇଛି, ତା ଛୁଆ ପାଠ ପଢିବା ପାଇଁ ଯୋଉ ସୁବିଧା ଅଛି, ଆଉ ଗୋଟେ ମହିଳା ଶ୍ରମିକଙ୍କ ପାଖରେ ମଧ୍ୟ ସେୟା ଅଛି।
0: ତେବେ ଶିଶୁ ଶ୍ରମିକ ରୋକିବା ପାଇଁ ଆପଣଙ୍କ ବିଭାଗ କଣ କଣ କାମ କରୁଛି କେନ୍ଦୁଝର ଜିଲ୍ଲାରେ?
1: ଶିଶୁ ଶ୍ରମିକ ପାଇଁ ମ୍ୟାଡମ ଗୋଟେ ଟୋଲ ଫ୍ରି ନମ୍ବର ଚାଲିଛି 1098, ଯାହାକୁ 1098 ବୋଲି ମଧ୍ୟ କୁହନ୍ତି। ସେଇ ଟୋଲ ଫ୍ରି ନମ୍ବରରେ ଯେତେବେଳେ ବି କୌଣସି ସିଟିଜେନ୍ ଗୋଟେ ଇନଫର୍ମେସନ ଦିଅନ୍ତି,

0: आइडेंटिटी को डिस्क्लोज न करी से जगह रे लेबर डिपार्टमेंट पुलिस डीसीपीओ सीडब्ल्यूसी मेंबर मिसकी गोटे टीम फॉर्मेशन हुए एवं से जगह रे रेड करा जाए जदि सेठारो से छुआ थिल पो ताको से रेस्क्यू करिकी सीडब्ल्यूसी पाकर प्रोड्यूस हुए तारो नेसेसरी काउंसलिंग पे आउ से जो एम्प्लॉयर थिबो ताको जे कामर नियोजित करथि ता ना रे प्रोसिक्यूशन फाइल हुए टाइम टू टाइम हमें रैंडम रेड मध्ये करो आउ जेतले इन्फॉर्मेशन भी आसे हमें से इन्फॉर्मेशन बेसिस मध्ये हमें रेड एंड रेस्क्यू कांटेक्ट करू
1: तबे श्रमिक मानकर अभिजोग केमिति सेन दे परिबे
2: श्रमिक मानकर अभिजोग निमन्ते मैडम हमर ऑफिस तक पे सदा बेले खुला अछि से माने दे परिबे ता सहित से माने आपनकर हमर टोल फ्री नंबर अछि जेते कॉल करि कहि परिबे ता सहित से माने आपनकर जो हम स्टेट रो पोर्टल अछि आपनकर जनश्रेणी पोर्टल
0: ବାହାରକୁ କାମ କରିବା ପାଇଁ ଯାଆନ୍ତି ଅନ୍ୟ ରାଜ୍ୟକୁ ତ ସେଇଠି ଆମ ତରଫରୁ ସେମାନଙ୍କୁ ଗୋଟେ ଅନୁରୋଧ ରହିବ ସେମାନେ ନିଜ ନାମଟିକୁ ନିଜ ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜୀକୃତ ବା ନାମ ଲେଖାଇ ଦେଇକି ବାହାରକୁ ଯାଆନ୍ତୁ ଯଦି ସେ ବାହାରେ ଅଛନ୍ତି ପଞ୍ଚାୟତରେ ଲେଖି ନାହାନ୍ତି ତାହେଲେ ମଧ୍ୟ ସରକାରଙ୍କର ଗୋଟେ ଅଛି ପାରିଶ୍ରମ ପୋର୍ଟାଲ ଅନଲାଇନରେ ମଧ୍ୟ ସେ ତାଙ୍କ ଡିଟେଲ୍ସ ଦେଇପାରିବେ ଯାହାଦ୍ୱାରା କି ସରକାରଙ୍କ ପାଖରେ ତଥ୍ୟ ରହିବ ଯେ ସେମାନେ ବାହାରେ କୋଉଠି କାମ କରୁଛନ୍ତି ଆଉ ଯଦି କିଛି ଅସୁବିଧା ସମ୍ମୁଖୀନ ହେବେ ତାହେଲେ ଆମେ ତାଙ୍କୁ କିଛି ହେଲ୍ପ କରିପାରିବୁ
1: ଆଜ୍ଞା ତେବେ ଇ ଶ୍ରମ କାର୍ଡର ଲାଭ କଣ ଏବଂ ଏଇଟା କିପରି ମାନେ ଶ୍ରମିକ ଭାଇ ମାନେ ଆବେଦନ କରିପାରିବେ
0: ଇ ଶ୍ରମ କାର୍ଡଟା ମ୍ୟାଡମ୍ ସେଟା ଓପନ ଫୋରମରେ ସେଟା ଅଛି ସେଥିରେ କିଛି ଆପ୍ରୁଭାଲ ଦରକାର ପଡ଼େନି ସେଟା ସେ ସେଲ୍ଫ ଡିକ୍ଲାରେସନରେ ଅନଲାଇନ ପୋର୍ଟାଲରେ ଯିଏ ଚାହିଁବେ ଏଲିଜିବଲ ୱାର୍କର ଜଣେ ଆପ୍ଲାଏ କରିପାରିବେ
1: ମାନେ ଆବେଦନ କରିବାର ପ୍ରକ୍ରିୟା କଣ ରହିବ
0: ସେଟା ଗୋଟେ ସେଲ୍ଫ ରେଜିଷ୍ଟ୍ରେସନ ପ୍ରୋସେସ ମ୍ୟାଡମ୍ ଯେମିତି ଏବେ ଆପଣ ଆମର ଷ୍ଟେଟରେ ଯୋଉ ୱେଲଫେୟାର ସ୍କିମ ଗୁଡାକ ଅଛି ସେମାନେ ଆପ୍ଲାଏ କରିବେ ଆପ୍ଲାଏ କଲା ପରେ ସବଜେକ୍ଟ ଟୁ ଆପ୍ରୁଭାଲ ବାଇ ଦି ଲେବର ଇନ୍ସପେକ୍ଟର ଆଫ୍ଟର ଡ୍ୟୁ ଭେରିଫିକେସନ ସିମିଲାରଲି ସେଥିରେ କାହାର ଆପ୍ରୁଭାଲ ଦରକାର ପଡେ ସେ ନିଜେ ତାର ଡିଟେଲ୍ସ ଦେଇକି ନିଜେ ପଞ୍ଜୀକୃତ କରିପାରିବେ
1: ଆଜ୍ଞା ତେବେ ଜଣେ ଶ୍ରମିକର କାମ ସମୟରେ ଯଦି ଦୁର୍ଘଟଣାରେ ସେ ଆହତ ହେଉଛି କିମ୍ବା ମୃତ୍ୟୁବରଣ କରୁଛି ତେବେ ଶ୍ରମିକଙ୍କ ପରିବାରକୁ କେମିତି କଣ ସହାୟତା ମିଳିଥାଏ
0: ଗୋଟେ ସ୍ୱତନ୍ତ୍ର ଆଇନ ଅଛି ଯାହାକୁ କର୍ମଚାରୀ କ୍ଷତିପୂରଣ ବା ଆମେ ଏମ୍ପ୍ଲୟିଜ୍ କମ୍ପେନ୍ସେସନ ଆକ୍ଟ ବୋଲି କହୁ ସେଇଥିରେ ଆମର ଗୋଟେ ପ୍ରୋଭିଜନ ଅଛି ଯେ କାମ କରୁଥିବା ଅବସ୍ଥାରେ ଯଦି ତାହାର କିଛି ଦୁର୍ଘଟଣା ଘଟେ ଏବଂ ସେଥିରେ ସେ ଆହତ ହୁଅନ୍ତି ଯୋଉଥିରେ କି ତାଙ୍କର କିଛି ମାନେ ଆପଣଙ୍କର ପାର୍ସିଆଲ ଟୋଟାଲ ଡିସେବିଲମେଣ୍ଟ କିମ୍ବା ପରମାନେଣ୍ଟ ଟୋଟାଲ ଡିସେବିଲମେଣ୍ଟ ହୁଏ କିଛିରେ ତାଙ୍କର ଲସ୍ ଅଫ୍ ଏର୍ଣ୍ଣିଂ କାପାସିଟି ରୁହେ ସେ ନିଜର ମାନେ କାମ କରିଥିବା ଦକ୍ଷତା କିଛି ହରାନ୍ତି ସେଥିରେ ଗୋଟେ କାଲକୁଲେସନ ହୁଏ ତାଙ୍କ ବୟସକୁ ନେଇକି ରେଲେଭାଣ୍ଟ ଫ୍ୟାକ୍ଟର ରହିକା ଏବଂ ଗୋଟେ ଆମାଉଣ୍ଟ ଫିକ୍ସ ହୁଏ ଯୋଉଟା କି ତାଙ୍କର ଏମ୍ପ୍ଲୟର ଦେବା ପାଇଁ ପଡେ ସେଇ ନିମନ୍ତେ ଆମର ଡିଭିଜନାଲ ଲେବର କମିଶନର ପ୍ରତ୍ୟେକ ଜିଲ୍ଲାରେ ଅଛନ୍ତି ସେ ହେଉଛନ୍ତି ଏମ୍ପ୍ଲୟିଜ୍ କମ୍ପେନ୍ସେସନ ଆକ୍ଟର ଅଥରିଟି ଆଉ ଯୋଉ ଲୋକ ଧରନ୍ତୁ ଏକ୍ସିଡେଣ୍ଟର ଶିକାର ହେଇଛନ୍ତି ସିଏ ଗୋଟେ ଫର୍ମ ଅଛି ଡେଜିଗ୍ନେଟେଡ୍ ଫର୍ମ ଅଛି ସେ ଫର୍ମ ଏଫ୍ ମାଧ୍ୟମରେ ଏଠି ଆପିଲ କରିପାରିବେ ଏବଂ ସେ ଡିଭିଜନାଲ ଲେବର କମିଶନର ଉଭୟ ପାର୍ଟିଙ୍କୁ ହିୟରିଂ କରି ଗୋଟେ ଅର୍ଡର ଦେବେ କମ୍ପେନ୍ସେସନ ଦେବା ଆୱାର୍ଡ କରିବେ ବା କମ୍ପେନ୍ସେସନ ଦେବା ପାଇଁ ଅର୍ଡର କରିବେ ଏଇଟା ଗଲା ଏକ୍ସିଡେଣ୍ଟାଲ ପାର୍ଟ ସିମିଲାରଲି ଡେଥ୍ ପାଇଁ ମଧ୍ୟ ଯଦି ଧରନ୍ତୁ କିଏ କୌଣସି କାମ କରୁଛି କାମ କରୁଥିବା ଅବସ୍ଥାରେ ବା କାମ କରୁଥିବା କାର୍ଯ୍ୟସ୍ଥଳରେ arising out of and in the course of employment jodi tar mrityu ghate tahale madhyo the employees compensation act under the form g madhyamare se apply karle sethi pai madhyo kheti puran milibar byabostha rahiche se tankar je thibe next nok pa legal aid se apply karle tanka pai kheti puran dewar madhyo byabostha achi
1: aiya tebe jilla re amar jo shramik bhai bhoni mane achanti ସେମାନଙ୍କ ସ୍କିଲ କୁ ବଢେଇବା ପାଇଁ କିଛି ସ୍କିଲ ଟ୍ରେନିଂ ର ବ୍ୟବସ୍ଥା ରହିଛି କି
0: ସ୍କିଲ ଟା ମ୍ୟାଡମ ଆକ୍ଚୁଆଲି ଗୋଟେ ସ୍କିଲ ଡେଭଲପମେଣ୍ଟ ବୋଲି ଗୋଟେ ସେପାରେଟ ଡିପାର୍ଟମେଣ୍ଟ ଅପରେଟ କରୁଛି ଏଥିଲାଗି ସେମାନେ ଏଇଟା ଦେଖୁଛନ୍ତି ସ୍କିଲ ଅପଗ୍ରେଡେସନ ରେ ଆମେ କିଛି ଡିରେକ୍ଟଲି କାମ କରୁନୁ ସ୍କିଲ ଡେଭଲପମେଣ୍ଟ ଏମ୍ପ୍ଲୟମେଣ୍ଟ ଡିପାର୍ଟମେଣ୍ଟ ବୋଲି ଗୋଟେ ସେପାରେଟ ଡିପାର୍ଟମେଣ୍ଟ ଅଛି
1: ଆଚ୍ଛା ତେବେ ଠିକା ଶ୍ରମିକ ମାନଙ୍କର ଅଧିକାର ସୁରକ୍ଷା ପାଇଁ
0: ଆଜ୍ଞା
1: କଣ ସବୁ କରାଯାଉଛି
0: ଠିକା ଶ୍ରମିକ ର ମଧ୍ୟ ମ୍ୟାଡମ ସେଇ ପ୍ରକାର ପ୍ରୋଭିଜନ ଅଛି ଯାହା ପ୍ରୋଭିଜନ ଗୁଡାକ ମୁଁ ଜଷ୍ଟ ଏବେ ଆପଣଙ୍କୁ ମେନସନ କଲି ଯୋଉଟା ଆପଣଙ୍କର ରେଗୁଲାର ଏମ୍ପ୍ଲୟ ବା ଆପଣଙ୍କର ଅନରୋଲ ଏମ୍ପ୍ଲୟ ମାନେ

0: ଯାହା ପ୍ରୋଭିଜନ ଅଛନ୍ତି ସେ ସବୁ ଠିକା ଶ୍ରମିକ ପାଇଁ ମଧ୍ୟ ଆପ୍ଲିକେବଲ, ସେମାନେ ମଧ୍ୟ ଏଇ ଆକ୍ଟ ଅଣ୍ଡର ଗଭର୍ନ ହେଉଛନ୍ତି, ସେମାନେ ମଧ୍ୟ ଯଦି ଧରନ୍ତୁ କାହାର କିଛି ଅସୁବିଧା ହେଇ କମ୍ପେନ୍ସେସନ ଫାଇଲ କରିବା ପାଇଁ ସେଇ ପ୍ରୋସିଜରରେ ହିଁ ଆସିବେ। ଆଉ ସେମାନଙ୍କର ମଧ୍ୟ ସାଲେରୀ ଇସ୍ୟୁ ହଉ କିମ୍ବା ବୋନସ ଇସ୍ୟୁ ହଉ ଆଉ ଯାହା ରହିଲା ଚାକିରି ସରିବା ପରେ ଗ୍ରାଚୁଇଟି ପାଇଁ କିଛି ଯଦି ଇସ୍ୟୁ ହେଲା, ଗୋଟେ ରେଗୁଲାର ଏମ୍ପ୍ଲୟ ଯେଉଁଭଳିଆ ସୁବିଧା ପାଇବ ଟିକା କର୍ମଚାରୀ ମଧ୍ୟ ସବୁ ସେଇଭଳିଆ ପାଇବ।
1: ଆଜ୍ଞା, ତେବେ ଜିଲ୍ଲାରେ ଯୋଉ ଆମର ଶ୍ରମିକ କଲ୍ୟାଣ ବୋର୍ଡ ଯୋଉ ରହିଛି, ତାର ସହାୟତା କିପରି ସେମାନେ ଶ୍ରମିକ ଭାଇ ଭଉଣୀ ମାନେ ପାଇପାରିବେ?
0: ଶ୍ରମିକ କଲ୍ୟାଣ ବୋର୍ଡ ଯୋଉ ଦୁଇ ପ୍ରକାର ବୋର୍ଡ ଅଛି ଆମର, ଗୋଟେ ନିର୍ମାଣ ଶ୍ରମିକ ଆଉ ଗୋଟେ ଅଣସଂଗଠିତ ବୋର୍ଡ। ନିର୍ମାଣ ଶ୍ରମିକ ବୋର୍ଡରେ ଚାରି ପ୍ରକାର ବେନିଫିଟ ଅଛି, ସେଇ ଅଣ୍ଡର ଆମର ଗୋଟେ ଡେଡିକେଟେଡ ଅନଲାଇନ ପୋର୍ଟାଲ ଅଛି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ନିମନ୍ତେ। ସେ ଲୋକ ଅନଲାଇନ ମାଧ୍ୟମରେ ଯୋଉ ବେନିଫିଟ ପାଇଁ ସେ ଏଲିଜିବଲ ଅଛନ୍ତି ସେ ଏଲିଜିବଲ ନିମନ୍ତେ ସେ ଆପ୍ଲାଏ କରିବେ। ଅନଲାଇନରେ ଆପ୍ଲାଏ କଲା ପରେ ତାଙ୍କୁ ଗୋଟେ ଟ୍ରାକିଂ ନମ୍ବର ଜେନେରେଟ ହୁଏ, ସେଥିରେ ସେ ନିଜ ଷ୍ଟାଟସ ଦେଖିପାରିବେ ତାଙ୍କ କୋଉ ଷ୍ଟେଜରେ ଅଛି ସେ ଷ୍ଟାଟସ ମାନେ ତାଙ୍କର ଆପ୍ଲିକେସନଟା। ଆମ ପାଖକୁ ଯେତେବେଳେ ସେଇଟା ଅନଲାଇନରେ ଆସେ ଆମେ ଭେରିଫିକେସନ କରୁ, ଡିବିଟି ମୋଡରେ ତାଙ୍କ ଆକାଉଣ୍ଟକୁ ପେମେଣ୍ଟ ଯାଏ, ସେଥିରେ ଆଉ କିଛି କ୍ୟାସଲେସ୍ ଟ୍ରାନଜାକ୍ସନ ହାତରେ ଦେବାର କୌଣସି ଜାଗାରେ ପ୍ରୋଭିଜନ ନାହିଁ।
1: ତେବେ ଆମର ଯୋଉ ରହିଛି ଅଣସଂଗଠିତ କ୍ଷେତ୍ର, ସେଇଠି କାମ କରୁଥିବା ଶ୍ରମିକମାନେ ସେମାନେ କିପରି ଆମର ସରକାରୀ ସୁବିଧା ନେଇପାରିବେ?
0: ଯେତିକି ମ୍ୟାଡମ ବୋର୍ଡ ଗୁଡାକ ଅଛି ସବୁ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ହିଁ ଅଛି। ଯୋଉ ଲୋକ ଗୁଡାକ ଧରନ୍ତୁ ଗୋଟେ ଅର୍ଗାନାଇଜ ସେକ୍ଟରରେ କାମ କରୁଛନ୍ତି, ଫର ଏକ୍ସାମ୍ପଲ ଗୋଟେ ପ୍ଲାଣ୍ଟରେ କାମ କରୁଛନ୍ତି, ତାଙ୍କର ଇପିଏଫ୍ଏସ୍ଆଇ କଟୁଛି, ତ ସେମାନେ ଏଇ ବୋର୍ଡରେ ରେଜିଷ୍ଟ୍ରେସନ ହେବେନି, ଯାହାର କୌଣସି ସାମାଜିକ ସୁରକ୍ଷା କଭରେଜ ନାହିଁ, ସେଇମାନଙ୍କ ପାଇଁ ହିଁ ଏଇ ଦୁଇଟା ସ୍କିମ।
1: ଆଜ୍ଞା, ତେବେ ବର୍ତ୍ତମାନ କଣ କେତେ ରହିଛି ସେମାନଙ୍କର ଯୋଉ ଡେଲି ପାଉଣାଟା?
0: ଏବେ ମ୍ୟାଡମ ଜଷ୍ଟ ରିସେଣ୍ଟଲି ସେଟା ରିଭାଇଜ ହେଇଛି, ଆପଣଙ୍କର ସର୍ବନିମ୍ନ ମଜୁରିଟା ମିନିମମ 472, ଯୋଉଟା କି ପୂର୍ବରୁ ଥିଲା 462 ଟଙ୍କା ଇଣ୍ଟରନ୍ୟାସନାଲ ଲେବର ଡେ ବା ଯାହାକୁ ଆପଣ ଅନ୍ତର୍ଜାତୀୟ ଶ୍ରମ ଦିବସ ବୋଲି କହୁଛନ୍ତି, ସେଇଥିରେ ଆପଣଙ୍କର ଓଡ଼ିଶା ସରକାର 10 ଟଙ୍କା ବଢେଇଛନ୍ତି ବିଡିଏ, ତ ସେଇ ମିନିମମ ୱେଜେସ ଏବେ ହେଇଛି ଆପଣଙ୍କର 472 472 ଟଙ୍କା।
1: ତେବେ ଯୋଉ ଖରା ତ ଆମର ଦିନକୁ ଦିନ ବଢିବାର ଲାଗିଛି,
0: ଆଜ୍ଞା,
1: ତ ଏଥିପାଇଁ ଶ୍ରମିକ ଭାଇ ଭଉଣୀ ମାନଙ୍କ ପାଇଁ କିଛି ସୂଚନା ଅଛି କି?
0: ଯୋଉଟା ମ୍ୟାଡମ ଆମର ଏଟା ଗୋଟେ ଷ୍ଟାଣ୍ଡିଂ ଇନ୍ସଟ୍ରକ୍ସନ ଅଛି, ଯୋଉମାନେ ବାହାରେ ଆପଣଙ୍କର ଓପେନ୍ ସ୍କାଏ ବା ଖୋଲା ଆକାଶ ତଳେ କିଛି କନଷ୍ଟ୍ରକ୍ସନ ଆକ୍ଟିଭିଟିଜ କରନ୍ତି ବା କୌଣସି କାମ କରନ୍ତି, ସେଇ ସମୟରେ ଦିନ 11:30 ପର୍ଯ୍ୟନ୍ତ କାମ କରିବେ ନାହିଁ, ଏବଂ ସେ ତାଙ୍କର ୱାର୍କିଂ ଆୱାର ଟାକୁ ସେଭଳିଆ ସେଡ୍ୟୁଲ କରିବେ 3:30 ପରେ ବା 11:30 ପୂର୍ବ। ଆଉ ଯଦି ଧରନ୍ତୁ କିଛି ଏମର୍ଜେଣ୍ଟ ନେଚର କାମ ଅଛି ଯୋଉଟାକି ସେ ସମୟରେ କରିବାଟା ନିହାତି ଦରକାର, ତ ସେ ପାଖରେ ସେମାନେ ORS ଖୋଳ ଦହି ଆଉ ପ୍ରପର ଡ୍ରିଙ୍କିଂ ୱାଟର ରେଷ୍ଟ ସେଟ୍ ଏସବୁର ବ୍ୟବସ୍ଥା କରିକି କରିବେ।
1: ବହୁତ ସୁନ୍ଦର ସାର୍, ଆଜି ଆମ କାର୍ଯ୍ୟକ୍ରମରେ ଅନେକ ସୁଚିନ୍ତିତ ମତାମତ ଦେଇଛନ୍ତି ଆମ ଶ୍ରମିକ ଭାଇ ଭଉଣୀ ମାନଙ୍କ ପାଇଁ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ଶୁଣିଲେ କେନ୍ଦୁଝର ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶ୍ୱଙ୍କ ଠାରୁ ଶ୍ରମିକ ଭାଇ ଭଉଣୀ ମାନଙ୍କର ଅଧିକାର ଆଉ ସୁରକ୍ଷା ସମ୍ପର୍କରେ।

0: ତେବେ ଶ୍ରମିକ ମାନଙ୍କର ଅଧିକାର ଆଉ ସୁରକ୍ଷା ସମ୍ପର୍କରେ ଆମେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ଶୁଣିଲେ। ତେବେ ଏ ସମ୍ପର୍କରେ ଯଦି ଆମ ଶ୍ରମିକ ଭାଇ ଭଉଣୀମାନେ ସଚେତନ ରହିବେ ନିଜ ସୁରକ୍ଷା ନେଇ ନିଜ ଅଧିକାରକୁ ନେଇ ତେବେ ନିହାତି ଭାବରେ ସେମାନଙ୍କ ଜୀବନ ସୁରୁଖୁରୁରେ ଚାଲିପାରିବ। ତେବେ ଏହି ପରିପ୍ରେକ୍ଷୀରେ ଆମେ କଥା ହୋଇଥିଲୁ କିଛି ଶ୍ରମିକ ଭାଇ ଭଉଣୀଙ୍କୁ। ଆସନ୍ତୁ ଶୁଣିବା ସେ କଣ କହୁଛନ୍ତି। ତେବେ ପ୍ରଥମରେ ଶୁଣି ନେବା ତାଙ୍କ ପରିଚୟ ତାଙ୍କ ମୁହଁରୁ। ଭଉଣୀ ତୁମ ପରିଚୟ ଦିଅ।
1: କେତକି ମୁଣ୍ଡା ମିସ୍ତ୍ରୀ ମାଙ୍କ ସହିତ କାମ କରୁ।
0: ତୁମ ଘର କୋଉଠି?
1: ବାଲିଆଗୁଡା।
0: ଏଇ କାମ ତୁମେ କେତେ ଦିନ ହେଲାଣି କଲଣି?
1: 4-5 ବର୍ଷ ହବ।
0: ତେବେ 4-5 ବର୍ଷ ହେଲାଣି କାମ। ତେବେ ଯାହା ପାଉଣା ପାଉଛ କଣ କରୁଛ ତାକୁ ନେଇ?
1: ହଁ, ଘର କାମରେ ଲଗଉଛୁ ଆଉ ପନିପରିବା ଠୁ ତେଲ ଲୁଣ ସବୁ କିଛି କିଣାକିଣି କରୁଛୁ।
0: ସଞ୍ଚୟ କିଛି କରୁଛୁ ନା ନାଇଁ?
1: ସେମିତି ରହୁଛି ବହୁତ କମ। ଆଉ
0: ଏବେ ତ ଅନ୍ୟ ଯୋଜନା କାର୍ଯ୍ୟକାରୀ ହେଲାଣି। ତେବେ ଆପଣ ସରକାରଙ୍କର ଯୋଉ ଯୋଜନା ସବୁ କୋଉଥିରେ ସାମିଲ ହେଉଛନ୍ତି?
1: ସେମିତି ତ ଯାଇନି ଯେ। ହଁ, ରାସନ କାର୍ଡ ମିଳିଛି, ମାସକୁ କି ଚାଉଳ 5 କେଜି ଆସିଛି। ଏଇଥର ମିଳିଥିଲା 1000।
0: ରାସନ କାର୍ଡ ରାସନ କାର୍ଡ 1000 ଟଙ୍କା ମିଳିଥିଲା।
1: ହଁ,
0: ଏଇ ଯୋଉ କାମ କରୁଛୁ ତୁମେ, ଏଇ କାମ ପ୍ରତିଦିନ ତମକୁ ମିଳେ?
1: ହଁ, ସେମିତି ପ୍ରତିଦିନ ବୋଲି ତ ନାହିଁ, ଏମିତି ମିଳେ। ଆଉ
0: କେତେ ଦିନ କାମ କର?
1: କୋଉ ସପ୍ତାହ 3 ଦିନ, କୋଉ ସପ୍ତାହ 4 ଦିନ, କୋଉ ସପ୍ତାହ 5 ଦିନ, ସେମିତି ମିଳେ କାମ। ଆଉ ପ୍ରତିଦିନ କାମ ବି ମିଳେ ନାହିଁ।
0: ଯୋଉଦିନ କାମ ମିଳେନି ସେଦିନ ତମେ ତମ ସମୟଟାକୁ କେମିତି କଣ ସାର?
1: ଏମିତି ଘର କାମରେ ସମୟଟା ସାରିଦେଉ ଘରେ ବସି ବସି। ଆଉ କିଛି ତ କାମ ମିଳେନି, ମନ ଭଲ ଲାଗେନି ବୋଲି କୁଆଡେ ବୁଲାବୁଲି କରୁ।
0: ଯେତେବେଳେ ଅବସର ସମୟ ପାଅ ସେତେବେଳେ କଣ କରିବାକୁ ତମକୁ ଭଲ ଲାଗେ?
1: ଘର ସଫା କରିବା ପାଇଁ ଆଉ ସବୁକିଛି, ସେମିତି ଘର କାମ କରିବା ପାଇଁ ଭଲ ଲାଗେ। ଆଉ ଘରେ ରହିଲେ ରୋଷେଇ ବି ଭଲ ଲାଗେ କରିବା ପାଇଁ।
0: ଆଗକୁ କଣ ଲକ୍ଷ୍ୟ ରଖିଛ?
1: ଏମିତି ଭଲ କାମ ମିଳୁଥାଉ ଆଗକୁ ସେମିତି ଭାବୁ। ଆଉ
0: ତେବେ ସବୁଦିନ କାମ ମିଳିବା ପାଇଁ ଲେବର ଅଫିସ କେବେ ଯାଇଛନ୍ତି ନା ନାହିଁ?
1: ଲେବର ଅଫିସ କେବେ ଯାଇନି।
0: ଲେବର ଅଫିସ ଗଲେ ମାନେ ଯୋଉ ସୁବିଧା ସୁଯୋଗ ଆସୁଛି ସରକାରଙ୍କର ଜାଣିପାରିବ ଆଉ ତାର ଲାଭ ନେଇପାରିବ।
1: ହଉ, ଚେଷ୍ଟା କରିବୁ ଯିବା ପାଇଁ ଲେବର ଅଫିସ, କେବେ ତ ଯାଇନୁ। କାମରେ ଟାଇମ ମିଳେ ନାହିଁ ସେଥିପାଇଁ ଲେବର ଅଫିସ ଯାଇପାରିନି। ଆଉ
0: କାମରେ ବି ଟାଇମ ମିଳେନି କହିଲ, ତମେ ସକାଳୁ କେତେବେଳେ ଆସ ଆଉ କେତେବେଳେ ଘରକୁ ଫେର?
1: ପ୍ରାୟ 8ଟା ବେଳୁ ଆସୁ, 5ଟା ବେଳେ ଛୁଟି ହୁଏ, ଘରକୁ ପହଞ୍ଚି ପହଞ୍ଚି 6ଟା ହେଇଯାଏ, କାଇଁ ଟାଇମ ମିଳେ ନାହିଁ ବୋଲି ଯାଇପାରୁନୁ।
0: ଦୁଇବେଳେ ଖାଇବ?
1: ଗୋଟେ ବେଳେ ଛୁଟି ହଉଛି, ଗୋଟେ ବେଳେ ଖାଉଛୁ, ପୁଣି 2ଟା ବେଳେ କାମ ଧରୁଛୁ।
0: ଆଜି କଣ ଆଣିଛ?
1: ଶାଗ ଭଜା ଭାତ ପଖାଳ।
0: ଭଉଣୀ ବହୁତ ବହୁତ ଧନ୍ୟବାଦ, ଆଜି ଆମ ଶ୍ରୋତାକୁ କିଛି ସମୟ ଦେଇ କଥା ରଖିଛ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ଭଉଣୀ ତୁମେ ପରିଚୟ ଦିଅ।
1: ସୁସ୍ମିତା ନାୟକ, ଘର ଆଇଜାପଡ଼ା, ବ୍ଲକ ହରିଚନ୍ଦନପୁର, ଅଷ୍ଟ ପଣ୍ଡାପଡ଼ା।
0: ତୁମେ କଣ କାମ କର?
1: ଲେବର କାମ।
0: କେତେ ଦିନ ହେଲାଣି ଲେବର କାମ କଲଣି?
1: ଲେବର କାମ କରୁଛି, 5 ବର୍ଷ ହେଇଗଲାଣି।
0: ଆଉ ଘରେ ସବୁ ଆଉ କିଏ କିଏ ଅଛନ୍ତି?
1: ବାପା, ଭାଇ, ଭଉଣୀ, ମା।
0: ମାସକୁ କେତେ ଦିନ କାମ ମିଳେ?
1: କୋଉ ମାସରେ ସପ୍ତାହ ଦୁଇ ସପ୍ତାହ ବନ୍ଦ ହେଇଯାଏ, ଆଉ ଫୁଲ ମାସେ ହି କାମ ହିଏ ନାଇଁ। ଆଉ
0: ଲେବର କାର୍ଡ କରୁଛ?
1: ହଁ, ଲେବର କାର୍ଡ କରିଛି।
0: ତୁମେ ଯୋଉ ପଇସା ପାଉଛ ସେଟା ସପ୍ତାହକୁ ପଇସା ପାଉଛ ନା ଦିନକୁ ଦିଅନ୍ତି?
1: ଏଇ ସପ୍ତାହିକିଆ ଦିଅନ୍ତି।
0: ଏବେ ଯାହା ସବୁ ପାଉଣା ପାଉଛ କଣ କରୁଛ ସବୁ ନେଇକି?
1: ଖର୍ଚ୍ଚ ବାର୍ଚ୍ଚ ହଉଛି ଘର ଚଳେଇବା ପାଇଁ। ଘରେ ଚାଉଳ ତେଲ ଏଇସବୁ କିଣାକିଣିରେ ଖର୍ଚ୍ଚ ଯାଉଛି ଆଉ, ଖାଇବା ପିଇବାରେ।
0: ଖାଇବା ପିଇବାରେ ଯାଉଛି। ଆଉ କିଛି ସଞ୍ଚୟ କରୁଛ ନା ସବୁ ସାରି ଦଉଛ?
1: ସବୁ ସରି ଯାଉଛି। ରେଗୁଲାର ମିଳିନି, କିଛି ହାତରେ ରହନ୍ତା, ରେଗୁଲାର ତ ମିଳୁନି, ଖାଲି ଘର ଚଳେଇବା ପାଇଁ ଯାଉଛି ଆଉ।
0: ଦେହ ପା ଭଲ ଭଲ ଅଛି? ବାହା ହେଇନି ବି, ଆଗକୁ ବାହାଘର ବି ହେବାର ଅଛି, ତ ତା ପାଇଁ କିଛି ସଞ୍ଚୟ କରୁଛ ନା?
1: ନା, କରିନାଇ କିଛି। ଆଉ କାମ ଠିକ ଠାକ ହେଲେ ରଖା ହବ ଆଉ।
0: ତେବେ ଜଣେ ମହିଳା ଭାବରେ ଯେତେବେଳେ ତମେ ତମ କର୍ମକ୍ଷେତ୍ରକୁ ଯାଉଛ ଟିକା କାମ କରିବା ପାଇଁ, ସେଇଠି କିଛି ଅସୁବିଧା ହୁଏ କି?
1: ନା, କିଛି ଅସୁବିଧା ନାହିଁ। କେତେବେଳେ ମୁଣ୍ଡ ବୁଲେଇ ବୁଲା ହବ କି କଣ, ଟିକେ ବସି ପଡ଼ୁ ଆଉ, ତାପରେ କିଛି ସମୟ ଗଲେ ଆଉଥରେ କାମ କରତେ ହୁଏ ଆଉ। ବେଳେ ବେଳେ ଦେହ ଖରାପ ହଉଛି କି ମୁଣ୍ଡ ବୁଲଉଛି, ଏମିତି 15 ଦିନ କେତେ ଶୋଇକି ରହୁଛୁ, ତ କିଛି ଇଏ ହଉନି ଆଉ, ସହଯୋଗ ମିଳୁନି। ଧର ଯଦି କିଛି ଦେହ ପା ପାଇଁ କିଛି ଇଏ ହୁଅନ୍ତା, ସୁବିଧା ଯଦି ମିଳନ୍ତା ତାହେଲେ ଭଲ ହୁଅନ୍ତା ଆଉ।
0: କେହି ଦୁର୍ବ୍ୟବହାର କରନ୍ତି?
1: ନା, କେହି ସେମିତି କିଛି ବ୍ୟବହାର କରନ୍ତି ନାହିଁ। ଭଲରେ କାମ କରିକି ଆସୁ ଆଉ, ସେମିତି କିଛି କେହି ବ୍ୟବହାର କରନ୍ତି ନାହିଁ ଆଉ।
0: ଜଣେ ଶ୍ରମିକ ଭାବରେ କଣ କଣ ସବୁ ବର୍ଷକୁ ଉପକାର ପାଉଛ?
1: ଆମେ ତ ଉନ୍ନତି କରିବାକୁ ଚାହୁଁଛୁ, ହେଲେ ଅଧିକା କିଛି ହଉନି ଆଉ, ଅଧିକ କିଛି ହେଲେ ଆଗକୁ କିଛି କରିମୁ ଆଉ ଭାବୁଛୁ ଆଉ। କୋଭିଡ ସମୟରେ ଯାହା 1500 ଟଙ୍କା ଆସିଥିଲା ସେତିକି ଆଉ ତ ଆସିନି, ତା ସବୁଦିନେ ତ ମିଳୁନି। ଏଇ ସପ୍ତାହରେ କୋଉଦିନ ମିଳେ, କୋଉ ସପ୍ତାହ ମନ୍ଦିରରୁ ଏମିତି ବସି ରହିଥାଉ ଆଉ। ସେଇ ସୁବିଧା ଟିକେ କିଛି ହେଲେ ଆମେ ଟିକେ ଚଳିବୁ ଆଉ।
0: ଆଗକୁ ଯୋଜନା କଣ ରଖିଛ?
1: ଲେବର କାର୍ଡ ଦ୍ଵାରା ଯଦି ବର୍ଷକୁ ଅଧିକ ଦିନ କାମ ମିଳିନେ କିଛି ସଞ୍ଚୟ ହୁଅନ୍ତା ଆଉ, ଯାହା ଦ୍ଵାରା ଭବିଷ୍ୟତ ଟିକେ ଭଲ ହୁଅନ୍ତା ଆଉ।
0: ବହୁତ ବହୁତ ଧନ୍ୟବାଦ ଭଉଣୀ।

0: ଆପଣଙ୍କର ପରିଚୟ ଦିଅନ୍ତୁ।
1: ହେ ଟୁଟୁ ନା ଆଜ୍ଞା।
0: କଣ କରୁଛ?
1: ଏଇ କଲର କାମ ଆଜ୍ଞା।
0: କଲର କାମ କରୁଛ? କେତେ କାମ ଅଛି ଏଇ କଲର କାମକୁ କାଇଁ ବାଛିଲ?
1: ସବୁ କାମ ଜାଣିତେ ପଡୁଛି, କଲର ସବୁ କିଛି ଭଲ ଲାଗିଲା ଭଳିଆ ବାଛିଛି।
0: ତେବେ କେତେ ବର୍ଷ ହେଲାଣି ଏଇ କାମ କରୁଛ?
1: 20 ବର୍ଷ ହେଲାଣି ଏଇ କାମ ଆଜ୍ଞା କରୁଛି।
0: ପୂର୍ବରୁ ଆଉ ଏବେର କାମ ଶୈଳୀରେ କଣ ଫରକ ଦେଖୁଛ?
1: ଆଗରୁ ଏମିତି କରୁଥିଲୁ, ଏବେ ବି ସେମିତି କରୁଛୁ।
0: ଆଗରୁ ଯେମିତି କରୁଥିଲୁ ଏବେ ବି ସେମିତି କରୁଛୁ? ଆଗରୁ ବହୁତ ଡେରି ହଉଥିଲା, ଏବେ କାଇଁ ଜଲ୍ଦି ଜଲ୍ଦି ହେଇଯାଉଛି?
1: ଏବେ ବ୍ରସ ବାହାରୁଛି, ସେତେବେଳେ ଝୋଟରେ ହଉଥିଲା।
0: ସେତେବେଳେ ଝୋଟରେ ହଉଥିଲା?
1: ଆଜ୍ଞା।
0: ଏବେ କୋଉଥିରେ କରୁଛ?
1: ଆଜ୍ଞା ରୋଲର ଆଉ ବ୍ରସରେ।
0: ତେବେ କୋଉ କୋଉ ସ୍ଥାନ ସବୁ ରଙ୍ଗ ଦିଅ?
1: ଆଜ୍ଞା ସବୁ ଏଡେ କୁଇଡା ଅଛୁ, ଏବେ ଯାଇଛୁ ଭୁବନେଶ୍ୱର ଯାଇଛୁ, ଗାଁର ବି ସହରରେ ବି।
0: ତେବେ ଗାଁ ଆଉ ସହର ଭିତରେ ତାଙ୍କର ଯୋଉ ରଙ୍ଗ ପସନ୍ଦ ଭିତରେ କଣ ଫରକ ଦେଖୁଛ? ସେମାନେ କେମିତି ରଙ୍ଗ ଦେବାକୁ ଭଲ ପାଆନ୍ତି?
1: ସେମାନେ ଯୋଉଟା ଆଜ୍ଞା ଆପଣ ଚଏସ୍ କରିବେ ଆଜ୍ଞା ସେ କଲର ଆଜ୍ଞା, ଘର ମାଲିକ ଆଜ୍ଞା ଯୋଉଟା ଚଏସ୍ କରିବେ ଆଜ୍ଞା ସେ କଲର ଆଜ୍ଞା ଦେବେ। ସେମାନେ ବାହାର ପାଇଁ ଆଜ୍ଞା ଦେବେ ଐଦରକଡ଼ ଆଜ୍ଞା ଆସିଛି ପ୍ଲାଷ୍ଟିକ ମେଡ଼ର, ବାହାରିବା ପାଇଁ ଡମ୍ପର ଆସିଛି ଏବେ ଆଜ୍ଞା, ଏବେ ବି ଯୋଉ ଆସୁଛି ଆଜ୍ଞା ଭଲ କଲର ଆସିଛି। ଆଗରେ ଟିକେ ଇଏ ଆସିଥିଲେ ଆଜ୍ଞା ଚୂନ ଫୁନ ଯୋଉ ମାରୁଥିଲେ କାଳି ମାଟି, ଏବେ ସବୁ ଆସିଛି ଐଦରଗଡ଼ରୁ ଆସିଛି।
0: ଏଇ ଯୋଉ ରଙ୍ଗ ସବୁ ଦଉଛ ସବୁଦିନ ତମେ ରଙ୍ଗ କାମ ପାଉଛ? 30 ଦିନ ଯାକ ତମେ କାମ କରୁଛ? କେତେ କଣ ପାଉଣା ମିଳୁଛି ତମକୁ?
1: ପାଉଣା ସେଇଭଳିଆ ନେଇକି 600-500।
0: ତମ ପରିବାରରେ ସବୁ କିଏ କିଏ ରହନ୍ତି?
1: ପରିବାରରେ ଆମ ଫ୍ୟାମିଲି, ମୋ ସ୍ତ୍ରୀ, ଆମର ଛୁଆ, 3 ଜଣ।
0: ମାସକୁ ତମର କଣ କେତେ ରୋଜଗାର ହଉଛି?
1: ମାସକୁ ଆଜ୍ଞା ସେ ଭଳିଆ ହଉଛି ଖର୍ଚ୍ଚ ଖର୍ଚ୍ଚ ଯାଇକି 5,000-6,000 ସେଇ ଭିତରେ ହଉଛି।
0: ସଂସାର ସେଥିରେ ସୁରୁଖୁରୁ ଚାଲୁଛି?
1: ସଂସାର ଚାଲୁଛି।
0: ପିଲା କେତେ ବଡ ହେଲାଣି?
1: ପିଲା 11 ବର୍ଷ ହେଇଛି।
0: ପାଠ ପଢିଲେଣି?
1: ପାଠ ଆଜ୍ଞା।
0: କୋଉଠି ପଢୁଛି?
1: ଆଜ୍ଞା ଏପି ସ୍କୁଲରେ ଚକରେ ପଢୁଛି।
0: ତମ ଗାଁଟା ତାହେଲେ ଚକ?
1: ଆଜ୍ଞା ମୋ ଗାଁ ଚକ।
0: ଯୋଉମାନେ ଏଇ ରଙ୍ଗକୁ ନେଇକି ସେମାନଙ୍କର ପେଶା ବନେଇବାକୁ ଚାହୁଁଛନ୍ତି ତାଙ୍କୁ ଆଜି ରେଡିଓ ମାଧ୍ୟମରେ କଣ କହିବ?
1: ଆଜ୍ଞା ଆମ ପରିବାର ଆଜ୍ଞା ଭଲ କି ରହୁଛନ୍ତି, ସମସ୍ତଙ୍କୁ ଏଇଆ କହୁଛି ଏଇ କାମ କଲେ ଭଲରେ ଚାଲିପାରିବେ।
0: ଭଲ କାମ କରିବା ପାଇଁ ଜଣଙ୍କୁ କଣ କରିବା ଦରକାର?
1: ମନ ଦେଇକି କାମ କରତେ ପଡିବ, ଭଲ କାମ ହବ। ମନ ଯଦି ପାଖେ ଥିବ ଆଜ୍ଞା କାମଟା ଭଲ ହବ। କାମ କଲାବେଳେ କିଛି ମନ ଏପଟେ ସେପଟେ ଆଜ୍ଞା ନାହିଁ, ଆଉ କାମଟା ଆଜ୍ଞା ଧ୍ୟାନ ଦେଇ କାମଟା କରତେ ହିଁ ପଡେ।
0: ଦୈନିକ ଜୀବନ କେମିତି କଟିଥାଏ?
1: ସକାଳେ 6ଟା ବେଳେ ଆଜ୍ଞା ଉଠୁଛି, ତାପରେ ନିତ୍ୟକର୍ମ ସାରିକି ଏଇ କାମ ସାଇଡ଼ରେ ବାହାରିତେ ପଡେ।
0: କାମ ପାଇଁ କେତେଟା ବେଳେ ଆସ ଆଉ କେତେଟା ବେଳେ ଯାଅ?
1: ଆଜ୍ଞା 8:30 ଆଉ ଘରୁ ବାହାରୁ ଆଜ୍ଞା, ତାପରେ ଟିକେ ପହଞ୍ଚୁ ଟିକେ ସେଇଭଳିଆ ହେଇଯାଏ 10:30 ଆଉ ଗଲାବେଳେ 5:30-6 ହେଇଯାଇଛି ଆଉ।
0: ଆଚ୍ଛା ନିଶା ପାଣି କର କି?
1: ନିଶା ପାଣି ବାଇଚାନ୍ସ କେତେବେଳେ କେମିତି ଏଇ ବୁଝି ବୁଝି ହେଲେ ଟିକେ ହେଇଯାଏ ଆଉ।
0: ରେଡିଓରେ ଆଜି ଶେଷରେ କଣ କହିବ ତୁମକୁ ଯିଏ ଶୁଣୁଛନ୍ତି?
2: ଶେଷ ହେଲା କାର୍ଯ୍ୟକ୍ରମ ଶ୍ରମିକ ଜଗତ ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
3: ନମସ୍କାର, ଆକାଶବାଣୀ ସେ ସମାଚାର ସନ୍ଧ୍ୟା କେ ସାଥ ମେ ବିଶାଲ ଶର୍ମା। मुख्य समाचार। कर्नाटक में डी के शिव कुमार को कांग्रेस विधायक दल का नेता चुना गया, बुधवार को मुख्यमंत्री पद की शपथ लेंगे। उर्वरकों के संतुलित और उचित उपयोग को बढ़ावा देने के लिए एक महीने का खेत बचाओ अभियान सोमवार से शुरू होगा। प्रधानमंत्री नरेंद्र मोदी कल आकाशवाणी से मन की बात कार्यक्रम में अपने विचार साझा करेंगे। मौसम विभाग ने कल पूर्वी राजस्थान, हिमाचल प्रदेश, उत्तराखंड और विदर्भ में बादल गरजने और बिजली चमकने के साथ ओलावृष्टि की संभावना व्यक्त की। सात्विक साईराज रंकी रेड्डी और चिराग शेट्टी सिंगापुर ओपन बैडमिंटन के डबल्स फाइनल में पहुंचे और ब्रिस्टल में दूसरे महिला T20 क्रिकेट मैच में इंग्लैंड ने भारत को 169 रन का लक्ष्य दिया। अब समाचार विस्तार से। कर्नाटक में वरिष्ठ कांग्रेस नेता डी के शिव कुमार को कांग्रेस विधायक दल का नेता चुन लिया गया है। विधायक दल की बैठक में पार्टी विधायकों ने उन्हें सर्वसम्मति से नेता चुना। इस संबंध में विधायकों ने सिद्धरमैया और डॉक्टर जी परमेश्वर द्वारा प्रस्तुत प्रस्ताव पारित किया। हमारे संवाददाता ने बताया है कि डी के शिव कुमार बुधवार को मुख्यमंत्री पद की शपथ लेंगे।
4: जब मीटिंग आरंभ हुई तो सिद्धरामैया द्वारा एक लाइन का रेजोल्यूशन दिया गया कि CLP नेता का चयन का कार्य AICC को सौंप देना चाहिए। इसके बाद AICC जनरल सेक्रेटरी KC मेरोगोपाल और रणदीप सिंह सुरजेवाला ने सिद्धरामैया से अलग मुख्यमंत्री के कक्ष में बातचीत की। तब तक CLP मीटिंग रुकी रही। जब फिर से मीटिंग आरंभ हुई तो ये रेजोल्यूशन पारित किया गया कि डी के शिव कुमार नेता के रूप में चुने गए हैं। इसके बाद सभी विधायक राज्यपाल से मिले और डी के शिव कुमार को मुख्यमंत्री की शपथ दिलाने के लिए वक्त मांगा। अब डी के शिव कुमार और अन्य मंत्रिमंडल के सदस्य जून 3 तारीख को 4:05 पर शपथ ग्रहण करेंगे। सुधींद्र, आकाशवाणी समाचार, बेंगलुरु।
3: तमिलनाडु में ऑल इंडिया अन्ना डीएमके पार्टी के सचेतक एग्री एस एस कृष्णमूर्ति ने

शायद ये प्रोग्राम थोड़ी ही देर में।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ଷ୍ଟୁଡ଼ି ଘଡ଼ିରେ ରାତି 10:00 ପ୍ରଚାର କରୁଛୁ ଲୋକଗୀତ କ୍ରମରେ ବୈଠକୀ କୀର୍ତ୍ତନ ପରିବେଷଣ କରୁଛନ୍ତି ଶିଳ୍ପୀ ଆନନ୍ଦ ଘଡ଼େ ଏବଂ ସାଥୀ।

ଶୁଣୁଥିଲେ ଲୋକଗୀତ କ୍ରମରେ ବୈଠକୀ କୀର୍ତ୍ତନ ପରିବେଷଣ କଲେ ଶିଳ୍ପୀ ଆନନ୍ଦ ଘଡ଼େଇ ଏବଂ ସାଥୀ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 10:30। ପ୍ରଚାର କରୁଛୁ ଆକାଶବାଣୀର ଚିରସବୁଜ ଗୀତକୁ ନେଇ କାର୍ଯ୍ୟକ୍ରମ ଚିରନ୍ତନୀ। ଆରମ୍ଭରେ କଣ୍ଠଶିଳ୍ପୀ ଶେଖର ଘୋଷ, ଶିଳ୍ପୀ ଗାଇଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀବତ୍ସ ପଟ୍ଟନାୟକ।

ଶୁଣନ୍ତୁ ଚିରନ୍ତନୀ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ଶିଳ୍ପୀ ସଙ୍ଗୀତା ଗୋସାଇଁ। ଶିଳ୍ପୀ କଣ୍ଠରେ ତୁଳିଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ଅନ୍ୟ ଏକ ରଚନା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀବତ୍ସ ପଟ୍ଟନାୟକ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋଁ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହୀ ବିରାସତ କି ଉମ୍ମୀଦେ ନୟେ ଭାରତ କି। ମହିନେ କେ ଆଖରୀ ରବିବାର କା ରହତା ହେ ଇନ୍ତଜାର ମଲିଆଚଲ କେ ଆଞ୍ଚଲ ସେ ବିନ୍ଧ୍ୟାଚଲ କେ ଆଙ୍ଗନ ତକ ବ୍ରହ୍ମପୁତ୍ର କେ ଘାଟ ସେ ହିମାଳୟ କେ ବିସ୍ତାର ତକ ହୋତି ହେ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ କେ ସାଥ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन से संबद्ध प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें रविवार 31 मई सुबह 11 बजे मन की बात।
2: एथर कंठशिल्पी शेखर चंद्र घोष एवं संगीता गोसाई द्वैत कंठ शुणु कार्यक्रम परवर्ती गीत रचना अलेख चंद्र विश्वाल संगीत श्रीवत्स पटनायक।

କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 11:12। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ପ୍ରାତଃ 5:55। ସେ ପର୍ଯ୍ୟନ୍ତ ବିଦାୟ ନେଇ ରହୁଛୁ। ନମସ୍କାର, ଶୁଭରାତ୍ରୀ। ଜୟ ହିନ୍ଦ।